ଆକାଶବାଣୀ ବାରିପଦା। ଆଜି ଶନିବାର 1948 ଶତାବ୍ଦ ଅଶ୍ୱିନ 18 ଦିନ ଇଂରାଜୀ 2026 ମସିହା ଅକ୍ଟୋବର ମାସ 10 ତାରିଖ ପବିତ୍ର ମହାଳୟ ଉପଲକ୍ଷେ ଆମର ଶ୍ରୋତାବନ୍ଧୁମାନଙ୍କୁ ସକାଳର ଶୁଭେଚ୍ଛା ସହ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଟ୍ସ ଯୋଗେ। ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ସକାଳ 5:58।

ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ ବନ୍ଦନା ଆପଣମାନେ ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ ଅରବିନ୍ଦ ମୁଦୁଲି ବନ୍ଦନାର ପରବର୍ତ୍ତୀ କଣ୍ଠଶିଳ୍ପୀ କଣ୍ଠରେ ତାଙ୍କର ନିଜସ୍ୱ ରଚନା।

ଭକ୍ତି ଗୀତ ସହିତ ଶେଷ କରୁଛୁ ଆଜି ସକାଳର ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ବାରିପଦା। ସମୟ ସକାଳ 6:35। ପରବର୍ତ୍ତୀ କାର୍ଯ୍ୟକ୍ରମ କିଛି ସମୟ ମଧ୍ୟରେ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଶୁଣୁଥିଲେ ଅନୁଚିନ୍ତା ନିବେଦନ କରିଥିଲେ ପ୍ରତାପ ଚନ୍ଦ୍ର ତ୍ରିପାଠୀ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 183ତମ ଭାଗ ବେତାର ସମ୍ପାଦନା ଡକ୍ଟର ଦାଶରଥୀ ଦାସ ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା ବର୍ଣ୍ଣନାରେ ବସନ୍ତ ମହାନ୍ତି ପ୍ରଯୋଜନା ସୁହାସ ମହାନ୍ତି।

ସର୍ବସମକ୍ଷରେ ସେହି ଜୀବାତ୍ମାକୁ ପ୍ରଦର୍ଶନ କରାଇଛନ୍ତି। ଜୀବାତ୍ମା ପିତାମାତାଙ୍କୁ ଚିହ୍ନି ନାହିଁ। ସେ ବିସ୍ମିତ ହୋଇ ଯାହା କହିଛି ସେଥିରେ ଜୀବନ ଏବଂ ମରଣ ଉଭୟ ଅବସ୍ଥାରେ ମଣିଷ ସହିତ ମଣିଷର ସମ୍ବନ୍ଧ ରହସ୍ୟ ପ୍ରକାଶିତ ହୋଇଛି। ଜୀବାତ୍ମାର ପ୍ରସ୍ଥାନ ପରେ ସମସ୍ତଙ୍କର ମୋହମୁକ୍ତି ଘଟିଛି। ମୃତ ବାଳକର ଶବ ସତ୍କାର କରାଯାଇଛି। ଏବେ ଶରଣାଗତ ସଂଯତ ଚିତ୍ତ ଚିତ୍ରକେତୁଙ୍କୁ ନାରଦ ମନ୍ତ୍ରୋପଦେଶ ଦେଉଛନ୍ତି।

0: ଶୁଣୁଥିଲେ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 183ତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ମନ୍ମଥ ମିଶ୍ର, ଦୁଃଖୀ ସାମୁଦ୍ରିକ ଆଠି, ସଙ୍ଗୀତା ଗୋସାଇଁ ଏବଂ ସେବାରାଣୀ ମହାପାତ୍ର। ବେଦାର ସମ୍ପାଦନା ଡକ୍ଟର ଦାଶରଥୀ ଦାସ, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ଗେଣ୍ଡୁ ଓ ଗୋଲାପ ତରୁଣ ଅବସ୍ଥାରୁ ଫୁଲ ଧରିବା ଅବସ୍ଥାରେ ବର୍ଷା ଛାଡ଼ିଗଲା ପରେ ଶୁଖିଲା ପାଗ ଦେଖି ନାଲି ବୁଢ଼ିଆଣୀ ଅଷ୍ଟପଦୀର ପରିଚାଳନା ପାଇଁ ପ୍ରତି ଲିଟର ପାଣିରେ 2 ଗ୍ରାମ ସଲଫର ସେଚିତ ଗୁଣ୍ଡ କିମ୍ବା 2 ମିଲିଲିଟର ପ୍ରୋପ୍ରାଜାଇଟ୍ ନାମକ କୀଟନାଶକ କିମ୍ବା 2 ମିଲିଲିଟର ଫେନ୍ ପାଇରୋକ୍ଜିମେଟ୍ ନାମକ କୀଟନାଶକ ମିଶାଇ ସିଞ୍ଚନ କରନ୍ତୁ। ସ୍ୱଳ୍ପ ଖାଲୁଆ ଓ ମଧ୍ୟମ ରୁଆଧାନ ଜମିରେ ପିଲ୍ ଆସିବା ସମୟରେ ଅଧିକ ଅମଳକ୍ଷମ କିସମ ପାଇଁ 1 ପିଛା 35 କିଲୋଗ୍ରାମ ୟୁରିଆ ଏବଂ ଶଙ୍କର ଜାତୀୟ କିସମ ପାଇଁ 1 ପ୍ରତି 42 କିଲୋଗ୍ରାମ ୟୁରିଆ ପ୍ରୟୋଗ କରନ୍ତୁ। ସଠିକ୍ ସମୟରେ ରୁଆ ଯାଇଥିବା ଧାନରେ କେଣ୍ଡା ଧରିବା ଆରମ୍ଭ ଅବସ୍ଥାରେ ଦ୍ୱିତୀୟ ପିଲ୍ ସାର ଭାବେ 1 ପ୍ରତି 17.5 କିଲୋଗ୍ରାମ ୟୁରିଆ ସାର ପ୍ରୟୋଗ କରନ୍ତୁ, କିନ୍ତୁ ବାଲିଆ ମାଟି ଜମିରେ 17.5 କିଲୋଗ୍ରାମ ୟୁରିଆ ସହିତ 13 କିଲୋଗ୍ରାମ ଏମ୍ଓପି ପ୍ରୟୋଗ କରନ୍ତୁ। ଘାସ ନିୟନ୍ତ୍ରଣ ପାଇଁ 1 ପିଛା 4 କିଲୋଗ୍ରାମ ଘାସମରା ଦାନାଦାର ବେନ୍ ସଲଫ୍ୟୁରାନ ମିଥାଇଲ 0.6% ସହିତ ପ୍ରେଟି ଲାକ୍ଲୋର 6% GR ସହିତ 4 କିଲୋଗ୍ରାମ ବାଲି ମିଶାଇ ଧାନ ତଳି ରୋଇବାର 5-10 ଦିନ ପରେ ପ୍ରୟୋଗ କରନ୍ତୁ, କିମ୍ବା ଘାସ ଗଜା ହେବାର 8-10 ଦିନ ପରେ ଅର୍ଥାତ୍ ଘାସ 2-3 ପତ୍ର ହୋଇଥିବା ଅବସ୍ଥାରେ 100 ମିଲିଲିଟର ବେସ୍ ପାଇରିବାକ୍ ସୋଡିୟମ 10% SC 16 ଲିଟର କ୍ଷମତା ବିଶିଷ୍ଟ ସ୍ପ୍ରେୟରରେ 8 ଟାଙ୍କି ଦ୍ରବଣ ପ୍ରୟୋଗ କରନ୍ତୁ, କିମ୍ବା 1 ପିଛା 900 ମିଲିଲିଟର ପେନୋସ୍କୁଲମ ସହିତ ସାଇ ହାଲପ ବ୍ୟୁଟାଇଲ କିମ୍ବା 1 ପିଛା 240 ଗ୍ରାମ ଫେନୋକ୍ସାପ୍ରୋ ପି ଇଥାଇଲ ସହିତ 50 ଗ୍ରାମ ଇଥୋକ୍ସି ସାଲଫ୍ୟୁରାନ 16 ଲିଟର କ୍ଷମତା ବିଶିଷ୍ଟ ସ୍ପ୍ରେୟରରେ 8 ଟାଙ୍କି ଦ୍ରବଣ ପ୍ରୟୋଗ କରନ୍ତୁ। କାଣ୍ଡବିନ୍ଧା ପୋକ ଏବଂ ପତ୍ରମୋଡ଼ା ପୋକର ପ୍ରାଦୁର୍ଭାବ ନିରୀକ୍ଷଣ କରିବା ପାଇଁ 1 ଏକର ତଳି ଘରା ପିଛା 4-5 ଫେରୋମନ ଜନ୍ତା ବା ଟ୍ରାପ୍ ରଖନ୍ତୁ। ଯଦି ଗୋଟିଏ ଟ୍ରାପ୍ ପିଛା 4-5 ପୁରୁଷ ପୋକ ଗୋଟିଏ ଦିନରେ ପଡ଼ନ୍ତି ତେବେ 1 ପିଛା 800 ମିଲିଲିଟର ଆଜାଡିରାକ୍ଟିନ 0.15% ECE କିମ୍ବା 4 କିଲୋଗ୍ରାମ କ୍ଲୋରାନ୍ ପ୍ରାନିଲିପ୍ରୋଲ 0.4% GR ସହିତ।

0: ଏସଆଇ କିମ୍ବା 60 ମିଲିଲିଟର କ୍ଲୋରାନ୍ ଟ୍ରାନିଲିପ୍ରୋଲ 18.5% ଏସି 200 ଲିଟର ପାଣିରେ କିମ୍ବା 10 କିଲୋଗ୍ରାମ କାଟାପ ହାଇଡ୍ରୋକ୍ଲୋରାଇଡ୍ 4G କିମ୍ବା 100-120 ମିଲିଲିଟର ଟେଟ୍ରୋନିଲିପ୍ରୋଲ 200 ଏସି କିମ୍ବା 50 ଗ୍ରାମ ଫ୍ଲୁ ବେଣ୍ଡା ଡିଆମାଇଡ୍ 20 WG 200 ଲିଟର ପାଣିରେ ମିଶାଇ ପ୍ରୟୋଗ କରନ୍ତୁ। ଏହି ପୋକର ପ୍ରାଦୁର୍ଭାବ ସମ୍ଭାବନା ଥିବା ଅଞ୍ଚଳରେ 20,000 ଅଣ୍ଡା ଥିବା 3 ଟ୍ରାଇକୋଗାମା ଜାପୋନିକ କାର୍ଡ 7-10 ଦିନ ଅନ୍ତରାଳରେ ପ୍ରୟୋଗ କରନ୍ତୁ। ଧାନବୁଦା ପ୍ରତି ଯଦି 2 ମୋଡ଼ାପତ୍ର ଦେଖାଯାଏ ତେବେ ପତ୍ରମୋଡ଼ା ପୋକର ନିୟନ୍ତ୍ରଣ ପାଇଁ ଏକର ପିଛା 60 ମିଲିଲିଟର କ୍ଲୋରାକ୍ ଟ୍ରାନିଲିପ୍ରୋଲ 18.5% ଏସ୍ସି କିମ୍ବା 100-120 ମିଲିଲିଟର ଟେଟ୍ରାନିଲିପ୍ରୋଲ 200 ଏସ୍ସି କିମ୍ବା 50 ଗ୍ରାମ ଫ୍ଲୁ ବେଣ୍ଡା ଡିଆମାଇଡ୍ 20 WG 200 ଲିଟର ପାଣିରେ ମିଶାଇ ପ୍ରୟୋଗ କରନ୍ତୁ। ସମ୍ବାଳୁଆ କିମ୍ବା ନଳୀ ପୋକ ଦେଖାଦେଲେ ଏକର ପିଛା 500 ମିଲିଲିଟର କ୍ଲୋରୋପାଇରିଫସ 20 EC କିମ୍ବା 800 ମିଲିଲିଟର କ୍ୱିନାଇଲଫସ 25% EC 200 ଲିଟର ପାଣିରେ ମିଶାଇ ପ୍ରୟୋଗ କରନ୍ତୁ।
1: ଶୁଣୁଥିଲେ କୃଷି ସୂଚନା, ଏଥିରେ ଶୁଣନ୍ତୁ ପାଣିପାଗର ସୂଚନା। ଚାଷୀ ଭାଇ ଭଉଣୀମାନଙ୍କ ଲାଗି ମିଳିଥିବା ପାଣିପାଗ ସୂଚନାରୁ ଜଣାଯାଇଛି ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅଳ୍ପ କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଶୁଣିଲେ ପାଣିପାଗର ସୂଚନା।

0: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ସୁଭାଷ ଚନ୍ଦ୍ର ଶତପଥୀ। ପବିତ୍ର ମହାଳୟ ଅବସରରେ ଆଜି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ, ଶ୍ରାଦ୍ଧ ଓ ପିଣ୍ଡଦାନ କରାଯାଉଛି। ଆଶ୍ୱିନ ପ୍ରତିପଦାଠାରୁ ଆରମ୍ଭ ହୋଇଥିବା ପିତୃପକ୍ଷ ଆଜି ଶେଷ ହେଉଛି। ପିଣ୍ଡଦାନ ପାଇଁ ପୁରୀ ଶ୍ରୀକ୍ଷେତ୍ରରେ ଆଜି ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ପିତୃପୁରୁଷଙ୍କ ମୋକ୍ଷ ପ୍ରାପ୍ତି ଏବଂ ନିଜ ପରିବାର କଲ୍ୟାଣ ଉଦ୍ଦେଶ୍ୟରେ ଏହି ପିଣ୍ଡଦାନ ବିଧି ପରମ୍ପରା ବହୁ ପ୍ରାଚୀନ। ମହାଳୟ ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କର ଆଜି ଧବଳମୁଖୀ ବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଉଛନ୍ତି। ବର୍ଷ ତମାମ ସିନ୍ଦୁର ବର୍ଣ୍ଣରେ ଦର୍ଶନ ଦେଉଥିବା ମା ସମଲେଶ୍ୱରୀ ଆଜି ମହାଳୟ ତିଥିରେ ଶ୍ୱେତ ବର୍ଣ୍ଣରେ ଦର୍ଶନ ଦେଇଥାନ୍ତି। ଏହାକୁ ଗଙ୍ଗା ଦର୍ଶନ ବେଶ ତଥା ମା ସରସ୍ୱତୀଙ୍କ ବେଶ ବୋଲି ମଧ୍ୟ କୁହାଯାଇଥାଏ। ମା ଏହି ରୂପରେ ଅଢ଼େଇ ଦିନ ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେବେ। ସୁବର୍ଣ୍ଣପୁରର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ୱରୀଙ୍କ ଆଜି ଧବଳମୁଖୀ ବେଶ ଅନୁଷ୍ଠିତ ହେଉଛି। ଏହି ଦୁର୍ଲଭ ବେଶକୁ ଶ୍ରଦ୍ଧାଳୁମାନେ ଭକ୍ତି ଓ ଉତ୍ସାହର ସହ ଦର୍ଶନ କରୁଛନ୍ତି। ସମ୍ବଲପୁର ମହାନଗର ନିଗମ ସମେତ ଜିଲ୍ଲାର 500 ସ୍ଥାନରେ ଆଜି ଗଣସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ସକାଳ 6:30ରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଦିନ 10 ପର୍ଯ୍ୟନ୍ତ ଚାଲିବ। ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ଜିଲ୍ଲାର ପ୍ରାୟ 1,00,000ରୁ ଉର୍ଦ୍ଧ୍ୱ ଲୋକ ଗଣସଫେଇ କାର୍ଯ୍ୟକ୍ରମଗୁଡ଼ିକରେ ସାମିଲ ହୋଇଛନ୍ତି। ଅନ୍ୟପକ୍ଷରେ ସମ୍ବଲପୁର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଜମନକିରା ଓ ରେଙ୍ଗାଲିଠାରେ ସେବା ସେତୁ ଶିବିର ଗତକାଲି ଆୟୋଜିତ ହୋଇଛି। ସାଂସଦ ଶ୍ରୀ ପ୍ରଧାନ ଶିବିରରେ ଯୋଗଦେଇ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀଙ୍କୁ ସହାୟତା ଓ ସାମାଜିକ ସୁରକ୍ଷା ଭତ୍ତା ବିତରଣ କରିଛନ୍ତି। ରାଜ୍ୟର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ରାଜ୍ୟର ମୋଟ 348 ମହାବିଦ୍ୟାଳୟରେ ସମୁଦାୟ 8,325 ଜଣ ନାମାଙ୍କନ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ 1,156 ନାମାଙ୍କନ ପତ୍ର ନାକଚ ହୋଇଛି। ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରୁ ମିଳିଥିବା ତଥ୍ୟ ଅନୁସାରେ 1,653 ଜଣ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଅନ୍ୟପକ୍ଷରେ 13 ବିଶ୍ୱବିଦ୍ୟାଳୟରେ ମୋଟ 361 ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ 41 ନାମାଙ୍କନ ପତ୍ର ନାକଚ ହୋଇଥିବା ସୂଚନା ମିଳିଛି। ନାମାଙ୍କନ ପତ୍ର ପ୍ରତ୍ୟାହାର ଆଜି ସକାଳ 10:00 ଅପରାହ୍ନ 1:00 ପର୍ଯ୍ୟନ୍ତ ସ୍ଥିର କରାଯାଇଛି। ନୟାଗଡ଼ ଜିଲ୍ଲାର 4 ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରାଯାଇଛି। ଜିଲ୍ଲାର ନୟାଗଡ଼ ପ୍ରଜାମଣ୍ଡଳ ମହିଳା ମହାବିଦ୍ୟାଳୟ, ନୟାଗଡ଼ ମଡେଲ ଡିଗ୍ରୀ କଲେଜ, ଖଣ୍ଡପଡ଼ା ପଠାଣି ସାମନ୍ତ ମହାବିଦ୍ୟାଳୟ ଏବଂ ଭାପୁର ବ୍ଲକର ଟିକ୍ରିପଡ଼ା ବାଲେଙ୍କେଶ୍ୱର ଦେବ ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରାଯାଇଛି। ଆପଣମାନେ ଆଉ କିଛି ସମ୍ବାଦ ଶୁଣିପାରିବେ ଏହି ବିଜ୍ଞାପନ ପରେ।
1: ଏତେ ଦିନ ପରେ ଆମ ଘରକୁ ଆସିବା କଥା ତମମାନଙ୍କର ମନେ ପଡିଲା ନାହିଁ?
2: ସେ କଥା ଛାଡ଼ନ୍ତୁ ମୋ ଭାଉଜ, ଆପଣ କେମିତି ଅଛନ୍ତି?
1: ଟେନସନକୁ ପିଛା ଛାଡ଼ୁଛି ଯେ।
2: ଟେନସନ?
1: ଝିଅ ଜମାରୁ ସିରିୟସ ହୁଅ, ଠିକରେ ପାଠ ପଢାପଢି କରୁନି, ତା ସାଙ୍ଗସାଥିମାନେ କେତେ ଆଗେଇ ଗଲେଣି
3: ଦେଖିଲେ ତ? ୟାଙ୍କରି ଯୋଗୁଁ ଝିଅ ମୋର ପୁରା ଟେନସନରେ ରହୁଛି। ଦିନେ ସେ ମତେ କହିଲା,

0: ବାବା ମା ତାଙ୍କର ସବୁ ସ୍ୱପ୍ନକୁ ମୋ ଉପରେ ଲଦି ଦଉଛନ୍ତି। ଯଦି ସବୁବେଳେ ଏମିତି ହବ ତାହେଲେ ମୁଁ କଣ ଠିକ ସେ ପଢି ପାରିବି ନା ରେଜଲ୍ଟ ମୋର ଭଲ ହେଇଯିବ।
1: ମୋ ସାଙ୍ଗ ଠିକ କହିଛି, ସବୁ ପିଲା ସ୍ୱତନ୍ତ୍ର।
2: ଆପଣ ଅନେକ ଜମା ନିଜ ପିଲାକୁ ଆଉ କାହା ସହିତ ତୁଳନା କରନ୍ତୁନି, ବରଂ ତା ମନରେ ବିଶ୍ୱାସ ଆଣନ୍ତୁ କି ତାର ପରୀକ୍ଷା ଭଲ ହେବ। ତାର ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ଠିକ ରହିଲେ ତା ନିଜ କ୍ଷମତା ଅନୁସାରେ ସେ ନିଶ୍ଚିତ ଭଲ କରିବ।
3: ପରୀକ୍ଷାର ଚାପ ଆପଣଙ୍କ ନିଦ୍ରା କିମ୍ବା ଏକାଗ୍ରତାକୁ ପ୍ରଭାବିତ କରୁଛି କି? ପରାମର୍ଶ ପାଇଁ ଟେଲିମାନସର ଦେୟମୁକ୍ତ ନମ୍ବର 144416ରେ ଯୋଗାଯୋଗ କରନ୍ତୁ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
4: ଜୀବନରେ ମାନସିକ ସ୍ୱାସ୍ଥ୍ୟର ମହତ୍ୱ ଏବଂ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସର ବାର୍ତ୍ତା ହେଉଛି, ଅଙ୍ଗେ ନିଭେଇଥିବା ଅନୁଭୂତିକୁ ଶୁଣିବା, ପ୍ରକୃତ ସ୍ୱର, ପ୍ରକୃତ ପରିବର୍ତ୍ତନ। 1992 ଆରମ୍ଭ ହୋଇଥିବା ମାନସିକ ସ୍ୱାସ୍ଥ୍ୟ ଦିବସ ପରିପ୍ରେକ୍ଷୀରେ ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧିତ ବିଭିନ୍ନ ସମସ୍ୟା, ଏହାର ନିରାକରଣ ଏବଂ ବିଶ୍ୱ ସମୁଦାୟର ଦୃଷ୍ଟି ଆକର୍ଷଣ କରିବା ପାଇଁ ସଚେତନତାମୂଳକ କାର୍ଯ୍ୟକ୍ରମମାନ ଆୟୋଜିତ ହେଉଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ରାଜା ଆଠରତାଣ ହାଇସ୍କୁଲ ପଡ଼ିଆରେ ଚାଲିଥିବା ଫୁଟବଲ ମହାକୁମ୍ଭ 2026 ଉଦ୍ଯାପିତ ହୋଇଯାଇଛି। ଫାଇନାଲ ଖେଳରେ ଖଡ଼ିଆଳ ଦଳ ବୋଡେନ୍ ଦଳକୁ 4-3 ଗୋଲରେ ପରାସ୍ତ କରିଛି। ଉଦ୍ଯାପନୀ ସମାରୋହରେ ବିଧାୟକ ଜୟ ଢୋଲକିଆ ଯୋଗଦେଇ ଉଭୟ ଦଳକୁ ପୁରସ୍କୃତ କରିଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
5: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା, ମାନସିକ ରୋଗୀଙ୍କ ପ୍ରତି ପରିବାର ଲୋକଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ। ଆଲୋଚକ ଡକ୍ଟର ନୀଳମାଧବ ରଥ।
6: ସମଗ୍ର ବିଶ୍ୱରେ ମାନସିକ ରୋଗୀଙ୍କୁ ଭୟ, ଅବହେଳା, ସାମାଜିକ ଘୃଣା ବା ଅସମାନ ଦୃଷ୍ଟିରେ ଆମେ ଦେଖିଥାଉ। ବ୍ୟକ୍ତି ନିଜେ, ବ୍ୟକ୍ତିର ପରିବାର ଦୁଃଖରେ, ଆଶଙ୍କାରେ ପଡ଼ିଯାନ୍ତି। ରୋଗୀ ଦୁର୍ଭାବନାର ଶିକାର ହୋଇ ନିଜର ବା ଅନ୍ୟର କ୍ଷତି କରିପାରେ। ମାନସିକ ରୋଗଗ୍ରସ୍ତ ହୋଇ ପିତାମାତା ପଙ୍ଗୁ ହେଲେ ପରିବାର ଅନାଥ ହୋଇଯାଏ। ବୁଦ୍ଧିଶୂନ୍ୟ ଅନଗ୍ରସର ଶିଶୁ ତଥା ରୋଗୀଙ୍କୁ ଆମେ ପରିବାର ଉପରେ ବୋଝ ବୋଲି ଭାବୁ। ଝିଅଟିଏ ବାହା ହୋଇ ସାମାନ୍ୟ ମାନସିକ ଭାରାକ୍ରାନ୍ତ ହେଲେ ତାକୁ ବାପ ଘରକୁ ପଠାଉ, ଛାଡ଼ପତ୍ର ତଥା ପଞ୍ଚାୟତ, ପରିବାର, ଅଦାଲତ ପର୍ଯ୍ୟନ୍ତ ଯିବାକୁ ହୁଏ। ଅସହାୟତା ବା ଚଞ୍ଚକତା ପୂର୍ବକ ରୋଗୀକୁ ରାସ୍ତାଘାଟରେ ଛାଡ଼ି ଦିଅନ୍ତି। ଡାକ୍ତରଖାନା, ବାରଣ୍ଡା ଓ ମନ୍ଦିରରେ ବା ମସଜିଦ ପାଖରେ ଅନେକ ଛାଡ଼ି ପଳାନ୍ତି ବା ମାନସିକ ଚିକିତ୍ସା କେନ୍ଦ୍ରରେ ଭୁଲ ଠିକଣା, ଭୁଲ ନାମ ଦେଇ ପରିତ୍ୟାଗ କରିଥାନ୍ତି। ମାନସିକ ରୋଗ ଯେକୌଣସି ରୋଗ ପରି ଶାରୀରିକ, ମାନସିକ, ସାମାଜିକ ଓ ଆଧ୍ୟାତ୍ମିକ ଚାପ ହେତୁ ମନ ତଥା ବୁଦ୍ଧି ବିକୃତ ହୁଏ ଏବଂ ଚିକିତ୍ସା ମାଧ୍ୟମରେ ଭଲ ମଧ୍ୟ ହୁଏ। 90% ଲୋକ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ପାରିବାରିକ, ସାମାଜିକ ଓ ବ୍ୟକ୍ତିଗତ ଜୀବନକୁ ଫେରନ୍ତି ଏବଂ କାର୍ଯ୍ୟକ୍ଷମ ହୋଇଥାନ୍ତି। କେବଳ ଔଷଧ ନୁହେଁ, ସ୍ନେହ, ସହାନୁଭୂତି, ନିରାପତ୍ତା ଓ ସେବା ଶୁଶ୍ରୂଷା ସେମାନେ ଆଶା କରନ୍ତି। ବ୍ୟକ୍ତିଗତ ଭାବେ ସମସ୍ତ ସୁବିଧା, ସଫା ସୁତୁରା ହେବା, ସ୍ୱାଭାବିକ ଜୀବନଯାପନ ତାଙ୍କୁ ଦେବା ଆମର ନୈତିକ ଦାୟିତ୍ୱ। ରୋଗ, ଔଷଧ, ବିଜୁଳି ଚିକିତ୍ସା, ବ୍ୟବହାରିକ ଚିକିତ୍ସା ବିଷୟରେ ରୋଗୀ ଓ ସେମାନଙ୍କ ଲୋକମାନଙ୍କୁ ଏବଂ ସେମାନଙ୍କ ପ୍ରିୟଜନଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ଜଣାଇବା ବା ଜାଣିବାର ଅଧିକାର ରୋଗୀ ତାଙ୍କ ଲୋକଙ୍କର ଅଛି। ଏହା ଡାକ୍ତରଙ୍କ ନୈତିକ ଦାୟିତ୍ୱ ଯେ ରୋଗ ଚିକିତ୍ସାର ମାଧ୍ୟମ, ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ଏସବୁ ବିଷୟରେ ଆମେ ତାଙ୍କୁ ଜଣାଇବା ଉଚିତ। ତାଙ୍କର ପୂର୍ଣ୍ଣ ସ୍ୱାସ୍ଥ୍ୟ, ଖାଦ୍ୟପେୟ, ନିରାପତ୍ତା ଓ ସୁସ୍ଥ ପରିବେଶର ସୁରକ୍ଷା, ପ୍ରତ୍ୟେକ ଚିକିତ୍ସାଳୟ ଓ ନିଜ ଘରେ ତାଙ୍କୁ କିପରି ଆମେ ରଖିବା ଏ ପ୍ରକାର ସୁସ୍ଥ ପରିବେଶ ମିଳିବା ଉଚିତ। ଅନେକ ସମୟରେ ଆମେ ରୋଗୀକି ଚାବି ଦେଇ ରଖିଦେଇଥାଉ, ଲୋକ ବନ୍ଧୁବାନ୍ଧବ ସାଙ୍ଗରେ ମିଶାଇବାକୁ ଦେଉନା। ଏ ବିଷୟରେ ଆମେ ସଚେତନ ହେବା ଉଚିତ ଏବଂ ଯେତିକି ଆମେ ସାମାଜିକ କର୍ମରେ ତାଙ୍କୁ ମିଶାଇବା ଏବଂ ଆମ ସହିତ ପର୍ବପର୍ବାଣି ପାଳନରେ ସାହାଯ୍ୟ କରିବା ତାହେଲେ ସେମାନଙ୍କ ଜଲ୍ଦି ରୋଗ ଭଲ। ସାଇକୋ ସୋସିଆଲ ଭାକ୍ୟୁମ୍ ଭିତରେ ବା ଯୋଉଠି ସାମାଜିକତା ନାହିଁ, ମାନସିକତା ନାହିଁ, ସ୍ନେହ ସମ୍ବନ୍ଧ ନାହିଁ, କୌଣସି ମାନସିକ ଔଷଧ ମଧ୍ୟ କାମ କରେ ନାହିଁ। ମାନସିକ ରୋଗରେ ପୀଡିତ ହେଲେ ବି ରୋଗୀ ଭିତରେ ମାନବିକତା, ମୂଳ ମାନସିକ ସୁସ୍ଥ ଭାବଧାରା ଉଜ୍ଜୀବିତ ଥାଏ। ଅନ୍ୟର ଜୀବନ, ସମ୍ପତ୍ତି ତଥା ସମ୍ମାନ ପାଇଁ ସେ ବ୍ରତୀ ହେବା ଉଚିତ। ଠିକ୍ ସମୟରେ ଔଷଧ ଖାଇବା, ଲୋକଙ୍କର କଥା ମାନିବା ଦ୍ୱାରା 90% ରୋଗର ଉପଶମ ହୁଏ। ରୋଗୀର ଭ୍ରମ ଦୂର ହୋଇଥାଏ। ନିଶା ବର୍ଜନ କରିବା, ଅସାମାଜିକତା ଠାରୁ ଦୂରରେ ରହିବା, ରାତି ଅନିଦ୍ରା ନ ହେବା ଏବଂ ଯଥାଶକ୍ତି ଘର କାମରେ ସାହାଯ୍ୟ କରିବା, ବିଲବାଡ଼ିରେ କାମ କରିବା, ନିଜର କର୍ତ୍ତବ୍ୟ ଏବଂ ବହି ପଠନ କରିବା, ପ୍ରାର୍ଥନା, ଯୋଗାଭ୍ୟାସ, ବ୍ୟାୟାମ ଆଦିରେ ନିୟୋଜିତ ରହିବା ରୋଗୀକୁ ସୁସ୍ଥ କରିଥାଏ। କେବଳ ଶାରୀରିକ ଅବସ୍ଥା ନୁହଁ, ମାନସିକ, ସାମାଜିକ ଏବଂ ଆଧ୍ୟାତ୍ମିକ ପରିବେଶରେ ରୋଗୀ ରହିଲେ ଜଲ୍ଦି ସମ୍ପୂର୍ଣ୍ଣ ରୂପେ ରୋଗମୁକ୍ତ ହୋଇଥାଏ। ଆଇନ ସହାୟତା, ଚିକିତ୍ସାଳୟ

0: ଜାତୀୟ ତଥା ଜିଲ୍ଲା ମାନସିକ ଚିକିତ୍ସା କେନ୍ଦ୍ର ଆଉ ନିଶାମୁକ୍ତି କେନ୍ଦ୍ରର ସାହାଯ୍ୟ ନେବା ଦ୍ୱାରା ରୋଗୀର ସାମାଜିକ ଆର୍ଥିକ ଆଇନଗତ ଥଇଥାନ ସୁଦୃଢ଼ ହୋଇଥାଏ। ନିଶା ଖାଇ ସନ୍ଦେହରେ ଭ୍ରମରେ ଅନ୍ୟର କ୍ଷତି କରିବା ବା ଅପରାଧରେ ଜଡ଼ିତ ହେବା ଦ୍ୱାରା ରୋଗୀକୁ ଅପରାଧ ପାଇଁ ଦଣ୍ଡ ନିଶ୍ଚିତ ଦିଆଯିବ। ମାନସିକ ରୋଗ ଆଳରେ ଜଣେ ଜଘନ୍ୟ ଅପରାଧ କରି ଆଇନ ଆଖିରୁ ଖସିଯିବା ଏତେ ସହଜ ନୁହେଁ। ରୋଗୀର ଅବଶେଷ ମାନସିକ ସୁସ୍ଥତାର ସାହାଯ୍ୟ ନେଇ ତା ତରଫରୁ ନିଜର ମନକୁ ଭଲ କରିବାର ପ୍ରଚେଷ୍ଟା ରୋଗୀ ମଧ୍ୟରେ ରହିବା ଉଚିତ। ଏହା ତାର ଅଧିକାର ଏବଂ ଦାୟିତ୍ୱ ମଧ୍ୟ। ରୋଗୀ ଉଚିତ ଚିକିତ୍ସା, ସାମାଜିକ ନିରାପତ୍ତା, ସମ୍ମାନର ଯୋଗ୍ୟ ଏବଂ ଏହାଦ୍ୱାରା ସିଏ ରୋଗମୁକ୍ତ ହେବ ଏଇଟା ତାର ଅଧିକାର। ଏଥିରେ ଉଦାତ୍ତ ଭାବନା ଓ ସମ୍ପୂର୍ଣ୍ଣ ଦାୟିତ୍ୱବାନ ହେବା ଆମ ସମସ୍ତ ଡାକ୍ତର ଏବଂ ଜନସମାଜର ତଥା ପ୍ରଶାସନର ନୈତିକ ତଥା ପବିତ୍ର କର୍ତ୍ତବ୍ୟ ହେବା ଉଚିତ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା, ମାନସିକ ରୋଗୀଙ୍କ ପ୍ରତି ପରିବାର ଲୋକଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ। ଆଲୋଚକ ଥିଲେ ଡାକ୍ତର ନୀଳମାଧବ ରଥ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଜନସହଭାଗିତା କେନ୍ଦ୍ର ଭାବେ ବିକଶିତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ଭାରତକୁ ବିଶ୍ୱସ୍ତରୀୟ ଦକ୍ଷ ମାନବ ସମ୍ବଳ କେନ୍ଦ୍ର ଭାବେ ଗଢ଼ିବା ଲାଗି ନିରନ୍ତର ଉଦ୍ୟମ କରୁଛନ୍ତି ସରକାର, କହିଲେ ଶ୍ରୀ ମୋଦି। ବିଶ୍ୱ ସଙ୍କଟ ସମୟରେ ବିକାଶଶୀଳ ଦେଶଗୁଡ଼ିକ ଉପରେ ପଡ଼ୁଥିବା ପ୍ରଭାବକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି ବୈଦେଶିକ ମନ୍ତ୍ରୀଙ୍କ ଗୁରୁତ୍ୱାରୋପ ଏବଂ T20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ରେ 6 wicketରେ ଭାରତକୁ ପରାସ୍ତ କଲା ୱେଷ୍ଟଇଣ୍ଡିଜ୍। ମହିଳା ଓ ଶିଶୁ ବିକାଶ ବିଭାଗ ସମ୍ମିଳନୀରେ କିଶୋରୀମାନଙ୍କ ସ୍ୱାସ୍ଥ୍ୟ, ପୋଷଣ ଓ ସାମଗ୍ରିକ ବିକାଶ ଉପରେ ଅଧିକ ଗୁରୁତ୍ୱ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଛନ୍ତି। ଗତକାଲି ନୂଆଦିଲ୍ଲୀରେ ମହିଳା ଓ ଶିଶୁ ବିକାଶ ସମ୍ପର୍କିତ ଦୁଇଦିନିଆ ଜାତୀୟ ବିଭାଗୀୟ ସମ୍ମିଳନୀର ଉଦ୍ଯାପନୀ ଅଧିବେଶନରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ଜନଭାଗିଦାରୀ ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଜନସହଭାଗିତାର କେନ୍ଦ୍ର ଭାବେ ବିକଶିତ କରିବାକୁ କହିଛନ୍ତି। ବିଶେଷ ଅବସରରେ ଅଙ୍ଗନବାଡ଼ି କେନ୍ଦ୍ର ନିକଟରେ ରହୁଥିବା ପରିବାରଗୁଡ଼ିକ ପିଲାମାନଙ୍କ ପାଇଁ ପୁଷ୍ଟିକର ଖାଦ୍ୟ, ଖେଳନା ଏବଂ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ଯୋଗାଇ ଦେବାକୁ ସେ ପରାମର୍ଶ ଦେଇଛନ୍ତି। ମହିଳାଙ୍କ ସୁରକ୍ଷା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ପିଲାମାନଙ୍କ ବୟସ ଅନୁଯାୟୀ ମହିଳାଙ୍କ ସୁରକ୍ଷା, ମର୍ଯ୍ୟାଦା ଓ ସଶକ୍ତିକରଣ ସମ୍ପର୍କିତ ଶିକ୍ଷଣୀୟ ପାଠ୍ୟକ୍ରମ ପ୍ରସ୍ତୁତ କରିବାକୁ କହିଛନ୍ତି। ଏଥିସହ ବିଭିନ୍ନ ବିଭାଗର ସମନ୍ୱିତ ପ୍ରୟାସ ମାଧ୍ୟମରେ ଆଗୁଆ ପ୍ରତିରୋଧମୂଳକ ପଦକ୍ଷେପ ନେବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସହଯୋଗ ଭିତ୍ତିକ ନିଷ୍ପତ୍ତି ଗ୍ରହଣର ଆବଶ୍ୟକତା ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଜିଲ୍ଲା, ନଗରପାଳିକା ଓ ମହାନଗର ନିଗମ ସ୍ତରରେ ଚିନ୍ତନ ଶିବିର ଆୟୋଜନ କରି ଅଭିଜ୍ଞତା, ନୂତନ ପଦକ୍ଷେପ ଓ କ୍ଷେତ୍ରୀୟ ବ୍ୟବହାରିକ ସମାଧାନର ଆଦାନ ପ୍ରଦାନ କରିବାକୁ ପ୍ରଧାନମନ୍ତ୍ରୀ ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛନ୍ତି। ସ୍ୱଚ୍ଛତା ଅଭିଯାନରେ ସକ୍ରିୟ ଭାବେ ସାମିଲ ହେବାକୁ ଦେଶର ସମସ୍ତ ମହିଳା ଓ ଶିଶୁ ବିକାଶ ବିଭାଗକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ସ୍ୱାସ୍ଥ୍ୟ ଓ ପୁଷ୍ଟିର ଆଧାର ସ୍ୱଚ୍ଛତା ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଅଙ୍ଗନବାଡ଼ି କେନ୍ଦ୍ର ଏବଂ ଏହାର ଆଖପାଖ ଅଞ୍ଚଳକୁ ସ୍ୱଚ୍ଛତା ସମ୍ପର୍କିତ ଆଚରଣଗତ ପରିବର୍ତ୍ତନର ପ୍ରମୁଖ ମାଧ୍ୟମ ଭାବେ ବ୍ୟବହାର କରିବାକୁ କହିଛନ୍ତି। କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି, ଭାରତ କୌଣସି କ୍ଷେତ୍ରରେ ଏକାଧିକାରକୁ ଅନୁମତି ଦିଏ ନାହିଁ। ଭାରତରେ ଷ୍ଟାର୍ ଲିଙ୍କକୁ ଲାଇସେନ୍ସ ପ୍ରଦାନ ପ୍ରସଙ୍ଗରେ କଂଗ୍ରେସର ଆଭିମୁଖ୍ୟକୁ ମଧ୍ୟ ସେ ସମାଲୋଚନା କରିଛନ୍ତି। ଗତକାଲି ନୂଆଦିଲ୍ଲୀରେ ଆୟୋଜିତ 10ମ ଇଣ୍ଡିଆ ମୋବାଇଲ୍ କଂଗ୍ରେସ 2026ରେ ଉଦ୍ବୋଧନ ଦେଇ ଶ୍ରୀ ସିନ୍ଧିଆ କହିଛନ୍ତି, ଷ୍ଟାର୍ ଲିଙ୍କ, ଜିଓ ସାଟେଲାଇଟ୍ କମ୍ୟୁନିକେସନ୍ ଏବଂ ୟୁଟେଲ୍ସାଟ୍ ୱାନ୍ ୱେବ୍କୁ ଉପଗ୍ରହ ଯୋଗାଯୋଗ ସେବା ପ୍ରଦାନ ପାଇଁ ଲାଇସେନ୍ସ ମିଳିଛି। ନିର୍ଦ୍ଧାରିତ ଢାଞ୍ଚା ଚୂଡ଼ାନ୍ତ ହେବା ପରେ ରାଜସ୍ୱ ବଣ୍ଟନ ଆଧାରରେ ଏହି କମ୍ପାନୀଗୁଡ଼ିକୁ ସ୍ପେକ୍ଟ୍ରମ୍ ଆବଣ୍ଟନ କରାଯିବ। ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ପ୍ରତ୍ୟେକ କମ୍ପାନୀ ନିର୍ଦ୍ଧାରିତ ସୁରକ୍ଷା ମାନଦଣ୍ଡ

0: ଅଧିକ ଆରାମ, ସୁରକ୍ଷା ଓ ଅତ୍ୟାଧୁନିକ ଯାତ୍ରୀ ସୁବିଧାରେ ଉନ୍ନତି ହୋଇପାରିଛି। ବନ୍ଦେ ଭାରତ ଟ୍ରେନ୍ ପ୍ରମାଣିତ କରିଛି ଯେ ଭାରତ ନିଜସ୍ୱ ଜ୍ଞାନକୌଶଳରେ ଆଧୁନିକ ରେଳଯାନର ପରିକଳ୍ପନା, ନିର୍ମାଣ ଓ ପରିଚାଳନା କରିବାରେ ସକ୍ଷମ। ବିଭିନ୍ନ ରେଳପଥରେ ଏହି ଟ୍ରେନ୍ର ସମ୍ପ୍ରସାରଣ ଦେଶର ସ୍ୱଦେଶୀ ଉତ୍ପାଦନ କ୍ଷମତାକୁ ଆହୁରି ମଜବୁତ କରିଛି। ଜଟିଳ ଯାନ୍ତ୍ରିକ ବ୍ୟବସ୍ଥା କ୍ଷେତ୍ରରେ ମଧ୍ୟ ଆତ୍ମନିର୍ଭରଶୀଳତା ହାସଲ କରିବା ସମ୍ଭବ ବୋଲି ବନ୍ଦେ ଭାରତ ପ୍ରମାଣିତ କରିଛି। ଏହା ସହିତ ବୃଦ୍ଧି ପାଉଥିବା ମଧ୍ୟବିତ୍ତ ବର୍ଗର ଆବଶ୍ୟକତା ପୂରଣ, ଯାତ୍ରାକୁ ସହଜ କରିବା ଏବଂ ଲୋକଙ୍କ ଆକାଂକ୍ଷା ଓ ସୁଯୋଗକୁ ଆହୁରି ବ୍ୟାପକ କରିବାର ଲକ୍ଷ୍ୟକୁ ମଧ୍ୟ ଏହା ପ୍ରତିଫଳିତ କରୁଛି। ବନ୍ଦେ ଭାରତ ଟ୍ରେନ୍ ଏଭଳି ଭାବେ ଆଧୁନିକ ରେଳ ପରିବହନ କ୍ଷେତ୍ରରେ ଭାରତର ବୈଷୟିକ ଦକ୍ଷତା, ସ୍ୱଦେଶୀ ନିର୍ମାଣ କ୍ଷମତା ଓ ଆତ୍ମନିର୍ଭର ଭାରତର ସଂକଳ୍ପକୁ ପ୍ରତିପାଦିତ କରୁଛି। T20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ 6 wicketରେ ଭାରତକୁ ପରାସ୍ତ କରିଛି। ଗତ ସନ୍ଧ୍ୟାରେ ରାଞ୍ଚିରେ ଅନୁଷ୍ଠିତ ମ୍ୟାଚ୍ରେ 250 ରନ୍ ବିଜୟ ଲକ୍ଷ୍ୟକୁ ପିଛା କରି ୱେଷ୍ଟଇଣ୍ଡିଜ୍ 18 over 3 balls 4 wicket ହରାଇ 252 ରନ୍ ସ୍କୋର କରିଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ 20 overରେ 5 wicket ବିନିମୟରେ 249 ରନ୍ ସ୍କୋର କରିଥିଲା। ଏହି ବିଜୟ ସହ ଉଭୟ ଦଳ ଗୋଟିଏ ଲେଖାଏଁ ମ୍ୟାଚ୍ ଜିତି ସମାନ ସ୍ଥିତିରେ ରହିଛନ୍ତି। ଆସନ୍ତାକାଲି ଇନ୍ଦୋରରେ ସନ୍ଧ୍ୟା 7 ସମୟରେ ଏହି ସିରିଜ୍ର ତୃତୀୟ ମ୍ୟାଚ୍ ଖେଳାଯିବ। ମୁଖ୍ୟ ସମ୍ବାଦ ପୁଣି ଥରେ। ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ଜନସହଭାଗିତା କେନ୍ଦ୍ର ଭାବେ ବିକଶିତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ଭାରତକୁ ବିଶ୍ୱସ୍ତରୀୟ ଦକ୍ଷ ମାନବ ସମ୍ବଳ କେନ୍ଦ୍ର ଭାବେ ଗଢ଼ିବା ଲାଗି ନିରନ୍ତର ଉଦ୍ୟମ କରୁଛନ୍ତି ସରକାର, କହିଲେ ଶ୍ରୀ ମୋଦି। ବିଶ୍ୱ ସଙ୍କଟ ସମୟରେ ବିକାଶଶୀଳ ଦେଶଗୁଡ଼ିକ ଉପରେ ପଡ଼ୁଥିବା ପ୍ରଭାବକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି ବୈଦେଶିକ ମନ୍ତ୍ରୀଙ୍କ ଗୁରୁତ୍ୱାରୋପ। ଏବଂ T20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ରେ 6 wicketରେ ଭାରତକୁ ପରାସ୍ତ କଲା ୱେଷ୍ଟଇଣ୍ଡିଜ୍। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ବାରିପଦା, ସମୟ ସକାଳ 7:25 ପ୍ରଚାର କରୁଛୁ ସାନ୍ତାଳିଆ ଖେଳ କାର୍ଯ୍ୟକ୍ରମ।

ସନ୍ତଳେଖଳ ଶେଷ ହେଲା। ଆକାଶବାଣୀ ବାରିପଦା ଶୁଣନ୍ତୁ ଏକ ସୁଗମ ସଙ୍ଗୀତ। କଣ୍ଠ ଦେଇଛନ୍ତି ସୁରେଶ ୱାଡକର ଏବଂ ସାଥୀମାନେ। ଗୀତ ରଚନା କରିଛନ୍ତି ପଞ୍ଚାନନ ନାୟକ।

ସୁଗମ ସଙ୍ଗୀତ ଶୁଣିଲେ କଣ୍ଠ ଦେଇଥିଲେ ସୁରେଶ ବଡ଼କର ଏବଂ ସାଥୀମାନେ। ଗୀତ ରଚନା କରିଥିଲେ ପଞ୍ଚାନନ ନାୟକ। ଆକାଶବାଣୀ ବାରିପଦା, ସମୟ ସକାଳ 8ଟା, ସମାଚାର ପ୍ରଭାତ, ରିଲେ କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଦୁର୍ଗାପୂଜା ମହାଳୟର ସପ୍ତମୀ ଦିନରୁ ଆରମ୍ଭ ହୋଇ ବିଜୟାଦଶମୀ ବା ଦଶହରା ଦିନ ଶେଷ ହୁଏ। ଏହି ଦିନମାନଙ୍କରେ ମାଙ୍କର ଦୁର୍ଗାସ୍ତୋତ୍ର ଓ ଚଣ୍ଡୀପାଠ କଲେ ମାଙ୍କର ଆଶିଷ ଲାଭ ହୁଏ ଆଉ ଭକ୍ତଙ୍କର ସମସ୍ତ ଦୁଃଖ ଦୁର୍ଦ୍ଦଶା ମଧ୍ୟ ଦୂର ହୋଇଥାଏ।

ଗୀତାଞ୍ଜଳିର ଅବଶିଷ୍ଟାଂଶ ଶୁଣିପାରିବେ ସକାଳ 8:45ରେ। ବର୍ତ୍ତମାନ କିଛି ସମୟ ମଧ୍ୟରେ ରାଜ୍ୟସ୍ତରୀୟ ପ୍ରସାରଣରେ କାର୍ଯ୍ୟକ୍ରମ ପୀଠ ପରିକ୍ରମା ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ପୀଠ ପରିକ୍ରମାରେ ପ୍ରଚାର କରୁଛୁ ମା ବିମଳା, ପ୍ରଯୋଜନା ଅଜିତ ଦାସ।
1: ଶ୍ରୀକ୍ଷେତ୍ରର ଅନ୍ୟ ନାମ ହେଉଛି ପୁରୁଷୋତ୍ତମ କ୍ଷେତ୍ର ଜଗନ୍ନାଥ ଧାମ ପୁରୀ। ଓଡ଼ିଶାର ଏହି ଧର୍ମପୀଠ ପୁରୀ ସମଗ୍ର ବିଶ୍ୱରେ ପ୍ରଖ୍ୟାତ। ସାରା ବ୍ରହ୍ମାଣ୍ଡରେ ବହୁ ଧର୍ମର ଆବିର୍ଭାବ ହୋଇଛି। ସେହି ଧର୍ମର ପରମ୍ପରା ସଂସ୍କୃତି ପରସ୍ପରର ପରିପୂରକ। ଏହି ଓଡ଼ିଶାର ପବିତ୍ର ମାଟିରେ ଅର୍ଥାତ୍ ଏହି ଧର୍ମପୀଠର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା ବିମଳା। ଏହି ଧର୍ମପୀଠରେ ମା ବିମଳାଙ୍କ ବ୍ୟତୀତ ଶୈବ ଶାକ୍ତ ଗାଣପତ୍ୟ ସୌର ବୈଷ୍ଣବ ବୌଦ୍ଧୀନ ଅଲେଖ ଇତ୍ୟାଦି ଧର୍ମର ସମନ୍ୱୟ ହୋଇପାରିଛି। ଯଦି ଏହି ପୀଠର ଶ୍ରେଷ୍ଠ ନାୟକ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଆଦିମତା ହେଉଛନ୍ତି ମା ବିମଳା। ଶ୍ରୀକ୍ଷେତ୍ରର ଏହି ସର୍ବଧର୍ମ ପୀଠରେ ସ୍ତ୍ରୀ ଓ ପୁରୁଷ ଉଭୟଙ୍କୁ ସମାନ ଭାବେ ସ୍ଥାନ ଦିଆଯାଇଛି। ପୁରାଣ ଅନୁଯାୟୀ ଶ୍ରୀ ବଳଭଦ୍ର ହେଉଛନ୍ତି ବ୍ରହ୍ମା, ଶ୍ରୀକୃଷ୍ଣଙ୍କ ଭଗିନୀ ସୁଭଦ୍ରା, କୃଷ୍ଣଙ୍କର ପ୍ରିୟା ଶ୍ରୀ ରାଧା, ବିଷ୍ଣୁଙ୍କର ପ୍ରିୟା ମହାଲକ୍ଷ୍ମୀ, ସୀତା ଓ ଯୋଗମାୟାଙ୍କୁ ବିମଳାଙ୍କ ରୂପରେ ଗ୍ରହଣ କରାଯାଇଛି। ଏହି ପୀଠରେ ଯୋଗମାୟା ହେଉଛନ୍ତି ପରମ ବୈଷ୍ଣବୀ ଏବଂ ନାରାୟଣୀ। ଶ୍ରୀମନ୍ଦିରର ମା ବିମଳା ହେଉଛନ୍ତି ଯୋଗମାୟା ଭୈରବୀ ଏବଂ ଏହି ପୀଠର ମହାନ ସ୍ରଷ୍ଟା ମହାପ୍ରଭୁ ଶ୍ରୀ ଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ଭୈରବ। ଏହାକୁ ମା ବିମଳା ପୀଠ ମଧ୍ୟ କୁହାଯାଏ। ଏ ସମ୍ପର୍କରେ ଗବେଷକ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ କହନ୍ତି,
2: ଶ୍ରୀ ଜଗନ୍ନାଥ ମନ୍ଦିରରେ ବିମଳା ପୀଠ ହେଉଛି ସବୁ ପ୍ରାଚୀନ ପୀଠ, ଏହା ଏକ ଶ୍ରେଷ୍ଠ ଶକ୍ତିପୀଠ। ଏହି ବିମଳାଙ୍କ ପୀଠରେ ବହୁ ପ୍ରାଚୀନ କାଳରୁ ବିମଳା ମା ସେଠି ପ୍ରତିଷ୍ଠିତ ଅଛି। ଆପଣମାନେ ଜାଣିଥିବେ ଦକ୍ଷ ପ୍ରଜାପତିଙ୍କ କନ୍ୟା ସତୀ ପାର୍ବତୀ ଭଗବାନ ଶଙ୍କରଙ୍କୁ ଭଲ ପାଉଥିଲେ, କିନ୍ତୁ ଦକ୍ଷ ପ୍ରଜାପତି ଶଙ୍କରଙ୍କ ବିରୋଧୀ ଥିଲେ। ଦକ୍ଷ ପ୍ରଜାପତି ଚାହୁଁଥିଲେ ଯେ ଶଙ୍କରଙ୍କୁ ତାଙ୍କ ଝିଅ ବିବାହ ନେବ, କିନ୍ତୁ ସେ ଦୀର୍ଘ ଦିନ ତପସ୍ୟା କରିକି ଶେଷରେ ଶଙ୍କରଙ୍କୁ ବିବାହ ହେଲେ। ଏଥିରେ ତାଙ୍କର ଇଚ୍ଛା ବିରୁଦ୍ଧରେ ସେ ବିବାହ ହେଲେ, ତେଣୁ ସେ ଭାରି କ୍ଷୁବ୍ଧ ଥିଲେ। କାରଣ ଶଙ୍କର କୌଣସି ଘର ନଥିଲା, ସେ ଶ୍ମଶାନବାସୀ, ସେ ସାପ ତାଙ୍କ ବେକ କରିଥିଲା, ତେଣୁ ସେ ତାକୁ ପସନ୍ଦ କରୁନଥିଲେ। ତେଣୁ ଏପରି ଜଣେ ଜୋଇଁ କରିବା ପାଇଁ ସେ ଚାହୁଁନଥିଲେ, କିନ୍ତୁ ମା ସତୀ ପାର୍ବତୀ ଜାଣିଥିଲେ ଶଙ୍କର କ'ଣ, ତେଣୁ ସେ ତାଙ୍କୁ ତାଙ୍କ ଇଚ୍ଛା ବାପର ଇଚ୍ଛା ବିରୁଦ୍ଧରେ ମଧ୍ୟ ବିବାହ ହେଲେ। ଏହି ସମୟରେ ଦକ୍ଷଙ୍କର ଗୋଟେ ବଡ଼ ଯଜ୍ଞ ହେଲା। ସେ ଯଜ୍ଞରେ ସବୁ ଦେବାଦେବୀଙ୍କୁ ଡାକିଲେ, କିନ୍ତୁ ଶଙ୍କରଙ୍କୁ ଡାକିଲେନି। ସେ ମା ସତୀଙ୍କର ଯେତେବେଳେ ପିତା ଯେତେବେଳେ ଯଜ୍ଞ କରୁଛନ୍ତି, ତାଙ୍କ ମା ସେଠି ଅଛନ୍ତି, ବାପା ଅଛନ୍ତି, ସେ ଶଙ୍କରଙ୍କୁ କହିଲେ ମୁଁ ଟିକେ ଯିବି। ସେଥିରୁ ଶଙ୍କର କହିଲେ ତୁମେ ସେନେ ଯିବ, କିନ୍ତୁ ମୋ ମତରେ ତୁମେ ଯାଅନି। ତାଙ୍କ ଇଚ୍ଛା ବିରୁଦ୍ଧରେ ସେ ଗଲେ। ଗଲା ପରେ ସେଠି ପହଞ୍ଚିକିରି ତାଙ୍କୁ ସେପରିକାର ସମ୍ମାନ ଦିଆଗଲାନି। ତାଙ୍କ ସ୍ୱାମୀକୁ ନାନା ପ୍ରକାର କଟୁ ଭାଷାରେ କହିଲେ, ସେ ଅପମାନ ସହି ନ ପାରିକିରି ସେ ଯଜ୍ଞକୁଟୀରେ ସେଠି ନିଜକୁ ଝାସ ଦେଲେ। ତେଣୁ ସେସବୁ କ'ଣ ହେଲା ନା, ଶଙ୍କର ଏ କଥା ଜାଣିପାରିଲେ, ଜାଣିକି ସେଠିକି ଆସିଲେ। ଆସିଲା ପରେ ଶଙ୍କରଙ୍କର ଏତେ କ୍ରୋଧ ପଡ଼ିଲା ଯେ ସେ ସମୁଦାୟ ଯଜ୍ଞକୁ ଧ୍ୱଂସ କରିଦେଲେ, ଆଉ ସତୀଙ୍କୁ କାନ୍ଧରେ ଧରିକିରି ସେଠାରେ ଜାଗା ଛାଡ଼ିକି ସାରା ପୃଥିବୀ ଭ୍ରମଣ କଲେ। ସେତେବେଳେ ପୃଥିବୀ ଥର ରହିଗଲା। ତେଣୁ କ'ଣ କରାଯିବ, ସବୁ ଦେବତାମାନେ ବ୍ୟସ୍ତ ହେଇକି ବିଷ୍ଣୁଙ୍କୁ କହିଲେ। ବିଷ୍ଣୁ ତାଙ୍କ ଚକ୍ରରେ ସତୀଙ୍କୁ 51 ଖଣ୍ଡ କରି ତାଙ୍କ ଶରୀରରୁ କାଢ଼ିଦେଲେ, ଖଣ୍ଡ ଖଣ୍ଡ ହେଇ 51 ଖଣ୍ଡ ହେଇଗଲା। ଭାରତ ବିଭିନ୍ନ ଜାଗାରେ ସେ ଯେଉଁଠି ପଡ଼ିଲା ସେସବୁ ଶକ୍ତିପୀଠ ହେଲା। ବିମଳା ନାଭି ଆମର ଏଇ ଶ୍ରୀକ୍ଷେତ୍ରରେ ପଡ଼ିଥିଲା, ଏ ହେଉଛି ନାଭି କେନ୍ଦ୍ର। ୟାଙ୍କ ନାଁ ବିମଳା, ଆଉ ଭୈରବ ହେଲେ ଜଗନ୍ନାଥ। ତେଣୁ ୟାଙ୍କର ସେଇ ପ୍ରାଚୀନ କାଳ ସେଇ ଯୁଗରୁ ମା ବିମଳା ଏଠି ପ୍ରତିଷ୍ଠିତ ହେଇକି ଅଛନ୍ତି। ୟାଙ୍କର ଜଗନ୍ନାଥଙ୍କ ନୀତି ସହିତ ଓତପ୍ରୋତ ଭାବରେ ନୀତି ଜଡ଼ିତ, କାହିଁକି ନା ଜଗନ୍ନାଥଙ୍କ ଯାହା କିଛି ନୀତି ହୁଏ ସେ ଅନୁସାରେ ଏଠାରେ ମଧ୍ୟ ନୀତି ହୁଏ। ଜଗନ୍ନାଥଙ୍କ ସମସ୍ତ ପ୍ରସାଦ, ସକାଳ ଦୁପରେ ଆମର ଯେଉଁ ଖେଚେଡ଼ି ଭୋଗ ହେଉଛି ସେ ବିମଳାଙ୍କୁ ଆସି ସମର୍ପଣ ହେବ। ମଧ୍ୟାହ୍ନ ଦୁପରେ ଯେଉଁ ଭୋଗ ହେଉଛି, କାକରା ଇତ୍ୟାଦି ଭୋଗ ହେଉଛି, ଖେଚେଡ଼ି ଭୋଗ ହେଉଛି, ସେ ଥାଳି ମଧ୍ୟ ତାଙ୍କ ପାଖକୁ ଆସି ପହଞ୍ଚିବ।

0: ସନ୍ଧ୍ୟାଦୀପ ମଧ୍ୟ ସେପରି ପହଞ୍ଚିବ, ବଡ଼ସିଙ୍ଗାର ବିଷୟରେ ମଧ୍ୟ ଆସିକିରି ତାଙ୍କ ପରେ ଭୋଗ ହବ, ଏପରିକି ପହୁଡ଼ ମଧ୍ୟ ଏଠାରେ ଜଗନ୍ନାଥଙ୍କ ପହୁଡ଼ ହେଲେ ବିମଳାଙ୍କର ପହୁଡ଼ ହେବ, ଯେଉଁଦିନ ପହୁଡ଼ ନ ହୋଇଛି ବିମଳାଙ୍କର ପହୁଡ଼ ହେବନି। ସେଠି କ'ଣ ହୁଏ, ଯେତେବେଳେ ଶୟନ ଠାକୁର ଭିତରକୁ ବିଜେ ହୁଅନ୍ତି ତାଙ୍କୁ ଯୋଉ ମାଳା ଆଉ ବିଡ଼ିଆ ମହିଣୀ ହୁଏ ସେଇ ଯୋଡ଼ାକ ବିମଳାଙ୍କ ପାଖକୁ ଯାଏ, ତାହେଲେ ବିମଳା ସଙ୍କେତ ପାଆନ୍ତି ଯେ ପ୍ରଭୁ ବର୍ତ୍ତମାନ ଶୋଇଲେ, ତେଣୁ ତାପରେ ତାଙ୍କର ପହୁଡ଼ ହୁଏ। ଆହୁରି ଗୋଟେ ଅଛି, ଯେତେବେଳେ ଲକ୍ଷ୍ମୀ ଯାଆନ୍ତି ସେଠିକି ଭଗବାନ କୃଷ୍ଣଙ୍କୁ ଭେଟିବାକୁ, ସେତେବେଳେ ସେ ବିମଳାଙ୍କ ପାଖକୁ ଆସନ୍ତି। ଆପଣ ଜାଣିଥିବେ ଆମ ଦିଅ ମଙ୍ଗଳା ବୋଲି ସିଷ୍ଟମ ଅଛି, ଆମ ବିବାହରେ ଆମେ ଦିଅ ମଙ୍ଗଳା କରିବାକୁ ଯାଆନ୍ତି, ବିବାହ ସବୁ ବ୍ରତ ବିବାହ ସବୁ ଶୁଭ କାର୍ଯ୍ୟରେ, ସେମିତି ମା ଲକ୍ଷ୍ମୀ ଆସନ୍ତି ବିମଳାଙ୍କୁ ଦର୍ଶନ କରିବାକୁ। ସେହି ସମୟରେ ବ୍ୟବସ୍ଥାବଳୀରେ ଭଗବାନ କୃଷ୍ଣ ଯାଇକି ସେଠି ମଧ୍ୟମବନ ସେଠି ପହଞ୍ଚନ୍ତି ଆଉ ଲକ୍ଷ୍ମୀଙ୍କ ହରଣ କରନ୍ତି, ଇଏ ଗୋଟେ ବ୍ୟବସ୍ଥା ଅଛି। ତା ବାଦେ ହେରା ପଞ୍ଚମୀ ହୁଏ, ସେଥିରେ ମଧ୍ୟ ବିମଳାଙ୍କର ପରମିଶନ ଦେଇ ଲକ୍ଷ୍ମୀ ଯାଆନ୍ତି, ସେଠି ତାଙ୍କୁ ଗୋଟେ ମୋହ ଚୂର୍ଣ୍ଣ ଦିଅନ୍ତି ଯେଉଁଥିରେ ଲୋକଙ୍କୁ ମୋହିତ କରିଦେବ, ସେଇଟା ସେ ଜଗନ୍ନାଥଙ୍କ ଦର୍ଶନ ସମୟରେ ସେଟା କରନ୍ତି, ଯାହାଦ୍ୱାରା ଜଗନ୍ନାଥ ରଥରୁ ଫେରି ଶୀଘ୍ର କେମିତି ଫେରିବେ ତାର ମଧ୍ୟ ସେ ପ୍ରତିଶ୍ରୁତି ଦିଅନ୍ତି, ମୁଁ ଶୀଘ୍ର ଯାଇ ପହଞ୍ଚିବି ବୋଲି।
1: ତାମାନେ କ'ଣ ତନ୍ତ୍ରଦେବୀ ହିସାବରେ?
0: ହଁ, ବିମଳା ତ ତନ୍ତ୍ରପୀଠ ହିସାବରେ ପ୍ରସିଦ୍ଧ, ଆଉ ଏପରି କ୍ଷେତ୍ର ବୋଧେ କୋଉଠି କମ୍ ଥାଉ, କିନ୍ତୁ ବିମଳା କ୍ଷେତ୍ର ହଉଛି ଶାସ୍ତ୍ର ମତରେ ବିରାଟ ତନ୍ତ୍ର କ୍ଷେତ୍ର। ଆଉ ଯାହା ଜଗନ୍ନାଥଙ୍କ ପାଖରେ ଭୋଗରାଗ ହୁଏ ସେ ସମସ୍ତ ବିମଳାଙ୍କୁ ସମର୍ପଣ ହୁଏ, ଯେତେ ଯାହା ଭୋଗ ହଉଛି ଦୈନନ୍ଦିନ। ବିମଳାଙ୍କ ସ୍ୱତନ୍ତ୍ର ଚୁଲି ନାହିଁ, ଜଗନ୍ନାଥ ମନ୍ଦିରରେ ତିନୋଟି ଚୁଲି ଅଛି, ଗୋଟେ ହଉଛି ଜଗନ୍ନାଥଙ୍କର ଚୁଲି ନିଜ ଚୁଲି, ଲକ୍ଷ୍ମୀଙ୍କର ଗୋଟେ ଚୁଲି ଅଛି ଲକ୍ଷ୍ମୀଙ୍କ ମନ୍ଦିର ପାଖରେ, ଆଉ ସୂର୍ଯ୍ୟଙ୍କର ସ୍ୱତନ୍ତ୍ର ଚୁଲି ଅଛି ସୂର୍ଯ୍ୟ ମନ୍ଦିର ପାଖରେ। ମୁଁ ଏତିକି କହିବି ଯେ ଜଗନ୍ନାଥ ମନ୍ଦିରରେ ଯେତେ ଦେବାଦେବୀ ବି ଅଛନ୍ତି, ବିମଳାଙ୍କ ପ୍ରତିଷ୍ଠା ଆଉ ତାଙ୍କର ଖ୍ୟାତି ଯେପରି ଅଛି।
2: ଶ୍ରୀକ୍ଷେତ୍ରରେ ମା ବିମଳାଙ୍କ ପୂଜା ପଦ୍ଧତି ଓ ମେଳା ମହୋତ୍ସବ ରହସ୍ୟମୟ ଅଟେ। ଏହା ବିମଳା ଯେଉଁ ମଣ୍ଡପରେ ବସି ପୂଜା ପାଉଛନ୍ତି ସେହି ମଣ୍ଡପଟି ଶ୍ରୀଜଗନ୍ନାଥଙ୍କ ଦକ୍ଷିଣ ଭାଗରେ ଦଣ୍ଡାୟମାନ ଏବଂ ପ୍ରାୟ 60 ଫୁଟ ଉଚ୍ଚତା ବିଶିଷ୍ଟ ବଉଳମାଳା ପଥରରେ ନିର୍ମିତ ହୋଇଛି। ମା ବିମଳାଙ୍କ ଆସନ ଦୁଇ ଭାଗରେ ବିଭକ୍ତ ହୋଇଛି, ଅର୍ଥାତ୍ ଗର୍ଭଗୃହ ଏବଂ ଜଗଭବନ। ବିମଳାଙ୍କ ମଣ୍ଡପ ସମ୍ମୁଖ କାନ୍ଥରେ ବିମଳା, ଛିନ୍ନମସ୍ତା, ଉଗ୍ରତାରା, ମହାକାଳୀ, କମଳା, ଧୂମାବତୀ, ଶ୍ୟାମାକାଳୀ, ଭୁବନେଶ୍ୱରୀ, ଷୋଡ଼ଶୀ ଓ ଭୈରବୀଙ୍କ ବିଗ୍ରହ ଚିତ୍ର ପୂଜା ପାଉଛନ୍ତି। ବନଦୁର୍ଗା, ଭଦ୍ରକାଳୀ, ବିମଳା, ହରଚଣ୍ଡୀ, ମାତଙ୍ଗିନୀ ଏବଂ ଜୟଦୁର୍ଗା ମଧ୍ୟ ପୂଜା ପାଆନ୍ତି। ବିମଳାଙ୍କ ମନ୍ଦିର ସମ୍ମୁଖରେ ମାଙ୍କ ବାହନ ରୂପରେ ଏକ ବିଶାଳକାୟ ସିଂହମୂର୍ତ୍ତି ଦଣ୍ଡାୟମାନ। ଏହା ମନ୍ଦିରର 10 ଫୁଟ ଦୂରରେ ପ୍ରାୟ ଅବସ୍ଥିତ। ଖାଲି ସେତିକି ନୁହେଁ, ମନ୍ଦିରର ପ୍ରବେଶ ଦ୍ୱାର ନିକଟରେ ଅତି ସୁନ୍ଦର କାରୁକାର୍ଯ୍ୟରେ ତିଆରି ହସ୍ତରେ ଅସ୍ତ୍ର ଧାରଣ କରି ଉଭା ହୋଇଛନ୍ତି ମାଙ୍କର ଦେହରକ୍ଷୀ ଭାବରେ ଦୁଇଜଣ ଦ୍ୱାରପାଳ। ମା ବିମଳାଙ୍କ ମୂର୍ତ୍ତିଟି ପ୍ରାୟ 4 ଫୁଟ ଉଚ୍ଚତା ବିଶିଷ୍ଟ ଅଟେ। ଲକ୍ଷାଧିକ ଭକ୍ତ ଏହାକୁ ଦର୍ଶନ କରିବାକୁ ବର୍ଷ ତମାମ ଚାଲି ଆସିଥାନ୍ତି। ଚାରି ହସ୍ତ ମଧ୍ୟରୁ ଗୋଟିଏ ହସ୍ତରେ ଦେବକନ୍ୟା, ଅନ୍ୟ ହସ୍ତରେ ନାଗକନ୍ୟା ଧାରଣ କରିଥିବା ସହିତ ଅନ୍ୟ ଗୋଟିଏ ହସ୍ତରେ ଜପାମାଳି ଏବଂ ଅନ୍ୟ ହସ୍ତରେ ଅମୃତ କଳସ ଧାରଣ କରିଛନ୍ତି। ପ୍ରକୃତରେ ବଡ଼ ଅପୂର୍ବ ଶୋଭା ଏହି ମାଙ୍କର। ମାଙ୍କର ମସ୍ତକରେ ଭୈରବ ବାସୁଦେବ ଶୋଭା ପାଉଥାନ୍ତି ଏବଂ ମୁକୁଟରେ ସପ୍ତଫଣା ନାଗ ଅବସ୍ଥିତ। ଠାକୁରାଣୀଙ୍କ ଦୁଇ ପାଖରେ ଉଭା ହୋଇଛନ୍ତି ଛାୟା ଏବଂ ମାୟା ନାମକ ଦୁଇଗୋଟି ବିଗ୍ରହ। ପ୍ରତ୍ୟେକ ଦିନ ନାନା ପ୍ରକାର ଅଳଙ୍କାର, ପାଟବସ୍ତ୍ର, ଫୁଲମାଳ, ସିନ୍ଦୁର ଇତ୍ୟାଦିରେ ବେଶ ହୋଇ ମା ବସିଥାନ୍ତି ଭକ୍ତଙ୍କୁ ଦର୍ଶନ ଦେବା ପାଇଁ। ଏହି ମାଙ୍କର ଷୋଳ ପୂଜା ବିଧି ସମ୍ପର୍କରେ କହନ୍ତି ଡକ୍ଟର ଭାସ୍କର ମିଶ୍ର।
3: ଶ୍ରୀମନ୍ଦିରରେ ଯେଉଁ ଷୋଡ଼ଶ ଦିନାତ୍ମକ ପୂଜା ହୁଏ ତାହା ବିମଳାଙ୍କ ପୀଠରେ ହିଁ ହେଇଥାଏ। ଏଥିପାଇଁ ପ୍ରଶାସନ ପକ୍ଷରୁ ଯଥେଷ୍ଟ ଆଗରୁ ଆମର କାର୍ଯ୍ୟକ୍ରମ ଆରମ୍ଭ ହୋଇଥାଏ ଏବଂ ସେଠି ଯେଉଁ ଜଗମନ ଅଛି ଏବଂ ନାଟମଣ୍ଡପ ଅଛି ସେସବୁ ଚୂନରେ ଧଳା ଯାଇଥାଏ ଏବଂ ସେଥିରେ ଯେଉଁ ଚିତ୍ର ପ୍ରତିମାମାନ ଅଛନ୍ତି କାନ୍ଥରେ ସେଗୁଡ଼ିକ ମଧ୍ୟ ଚିତ୍ରିତ କରାଯାଇଥାଏ। ଏହାପରେ ଆମର ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ନହରରେ ଗୋଟିଏ ବୈଠକ ଡକାଯାଇଥାଏ ଏହି ଷୋଡ଼ଶ ଦିନାତ୍ମକ ପୂଜା ପାଇଁ। ଏ ପୂଜା ସମୟରେ ସବୁ ବିଭିନ୍ନ ରଥ ସାମନ୍ତ ଏବଂ ଦେଉଳ ପୁରୋହିତ, ରାଜଗୁରୁ ଏବଂ ସ୍ୱତ୍ରିୟ ବ୍ରାହ୍ମଣ ଯେଉଁମାନେ କି ସବୁ ଏହି କାର୍ଯ୍ୟ କରିଆସୁଛନ୍ତି ଦୀର୍ଘ ଶହ ଶହ ବର୍ଷ ଧରିକିରି, ସେମାନେ ଆସିଥାନ୍ତି ଆମର ନହରରେ ଏବଂ ସେମାନଙ୍କୁ ସବୁ ବିଭିନ୍ନ ପ୍ରକାର ବରଣ କରାଯାଇଥାଏ। କିଏ କେଉଁ ପ୍ରକାର କାର୍ଯ୍ୟ କରିବ, କିଏ ଚଣ୍ଡୀ ବରଣ କରିବେ, କିଏ କେଉଁ ପୀଠରେ ରହିବେ, ବିମଳାଙ୍କର ଆଚାର୍ଯ୍ୟ ବରଣ କିଏ ହେବେ, ଏମିତି ସବୁ ତାଙ୍କର ସୁପରଭାଇଜର ମଧ୍ୟ କରାଯାଏ, ସେଥିମଧ୍ୟ
1: ଦାୟିତ୍ୱ
3: ବଣ୍ଟନ କରାଯାଏ ଏବଂ ଏଥିପାଇଁ ଗୋଟେ କାର୍ଯ୍ୟାଳୟାଦେଶ ନିର୍ଗମିତ ହୋଇଥାଏ। ସେହି ଅନୁସାରେ ସବୁ ସ୍ୱତ୍ରିୟ ବ୍ରାହ୍ମଣମାନେ ଏହି ଷୋଡ଼ଶ ଦିନାତ୍ମକ ପୂଜାରେ ନିୟୋଜିତ ହୋଇଥାନ୍ତି, ଯେଉଁଟାକି ବର୍ଷରେ ଅନ୍ୟ କୌଣସି ଦିନରେ ଏମାନଙ୍କୁ ଏହିଭଳି ସ୍ୱତନ୍ତ୍ର ଅଧିକାର ଦିଆଯାଇନଥାଏ। ତେବେ ଶ୍ରୀମନ୍ଦିରର ଯେଉଁ ପରମ୍ପରା, ଏହି ପରମ୍ପରା ଆଶ୍ୱିନ କୃଷ୍ଣ ଅଷ୍ଟମୀ ଠାରୁ ବା ମୂଳାଷ୍ଟମୀ ଠାରୁ ଷୋଡ଼ଶ ଦିନାତ୍ମକ ପୂଜାର ଅୟ ଆରମ୍ଭ ହୋଇଥାଏ। ଏଥିପାଇଁ ଭଣ୍ଡାରରୁ ଦୁର୍ଗାମୂର୍ତ୍ତି ଆସନ୍ତି ଏତେ ଦିନ ସକାଳ ଧୂପ ପରେ, ଆସି ସେ ଭଣ୍ଡାର ଦ୍ୱାର ପାଖରେ ଆଗ ପ୍ରଥମେ ବିଜେ କରନ୍ତି, ତାପରେ ମାଜଣା

0: ମଣ୍ଡପକୁ ବିଜେ କରନ୍ତି। ସେଠି ଆମର ଗୋଟିଏ ଆଜ୍ଞାମାଳ ତାଙ୍କୁ ଦିଆଯାଏ, ଦେବୀ ସୁଭଦ୍ରାଙ୍କର ଆଜ୍ଞାମାଳ ଯାଇ ତାଙ୍କୁ ପ୍ରଦତ୍ତ କରାଯାଏ।
1: କାହାକୁ?
0: ଆମର ଦୁର୍ଗା ଦେବୀଙ୍କୁ।
1: ଆଚ୍ଛା,
0: ଯୋଉ ଦୁର୍ଗା ଦେବୀ ମାଜଣା ମଣ୍ଡପ ଉପରେ ବିରାଜିତ ହୋଇଥାନ୍ତି ତାଙ୍କୁ ଦେବୀ ସୁଭଦ୍ରାଙ୍କର ଖଣ୍ଡିଏ ଆଜ୍ଞାମାଳ ଯାଇ ଲାଗିଯାଇଥାଏ। ଏହାପରେ ତାଙ୍କୁ ସେଠାରେ ଆମର 108 ଯୋଉ କୁମ୍ଭାଭିଷେକ ହୋଇଥାଏ ସେଥିରେ ସେ ତାଙ୍କ ଶିରରେ ଜଳ ଲାଗିଯାଇଥାଏ ଏବଂ ଢଳାଇ ସାରିଲା ପରେ ସଂସ୍କାରିତ ହୋଇକରି ସେ ଜଳ କୁମ୍ଭାଭିଷେକ ସରିଲା ପରେ ତାପରେ ପ୍ରୋଚ୍ଛନୀରେ ଯୋଉଟାକି ସୂତା ବସ୍ତ୍ରରେ ତାଙ୍କୁ ପୋଛା ଯାଇଥାଏ ଏବଂ ଦିବ୍ୟ ବେଶ ଯୋଉ ଫୁଲମାଳ ବସ୍ତ୍ର ଇତ୍ୟାଦିରେ ତାଙ୍କର ବେଶ କରାଯାଇଥାଏ। ବେଶ ହୋଇସାରିଲା ପରେ ତାପରେ ସେ ପୁଣି ଖଣ୍ଡିଏ ଆଜ୍ଞାମାଳ ସେଠି ଲାଗିଯାଇଥାନ୍ତି ଏବଂ ମାଧବ ମଧ୍ୟ ଆସିଥାନ୍ତି ସିଂହାସନରୁ, ତାଙ୍କୁ ଖଣ୍ଡିଏ ଜଗନ୍ନାଥଙ୍କ ବାଡ଼ରୁ ଆଜ୍ଞାମାଳ ଦିଆଯାଇଥାଏ ଏବଂ ଉଭୟ ଦେବୀ ବିଗ୍ରହ ଯାଇଥାନ୍ତି ବିମଳା ମନ୍ଦିର ପୀଠକୁ। ବିମଳା ମନ୍ଦିରର ନାଟମଣ୍ଡପରେ ଡାହାଣ ପାର୍ଶ୍ୱରେ ଏକ ଖଟ ଉପରେ ତୁଳି ସେଜ ପଡ଼ିଥାଏ, ତା ଉପରେ ବିରାଜିତ ହୋଇଥାନ୍ତି
1: ଦୁର୍ଗା।
0: ହଁ, ସେଠି ତାଙ୍କୁ କର୍ପୂର ଜଳରେ ମଧ୍ୟ ସଂସ୍କାର କରାଯାଇଥାଏ ଏବଂ ସେଠି ବନ୍ଦାପନା କର୍ପୂର ଇତ୍ୟାଦି ଆଳତୀ କରାଯାଇଥାଏ। ଏବଂ ଏଇ ଯୋଉ ଷୋଡ଼ଶ ଦିନାତ୍ମକ ପୂଜା ହୋଇଥାଏ ବିଶେଷ କରି ବିମଳା ମନ୍ଦିରରେ ରତ୍ନ ସିଂହାସନ ନିକଟରେ ଯୋଉ ସକାଳ ଧୂପ, ମଧ୍ୟାହ୍ନ ଧୂପ, ସନ୍ଧ୍ୟା ଧୂପ ଯୋଉ ତିନି ଧୂପର ଯୋଉ ଭୋଗ ସେ ଆସି ବିମଳା ମନ୍ଦିରରେ ଜଗମନରେ ରଖାଯାଇଥାଏ ଏବଂ ତାକୁ ବେଲପତ୍ର ପଡ଼ି ସମର୍ପିତ ହୋଇଥାଏ ବିମଳା ଦେବୀଙ୍କ ପାଖରେ। ଏ ବିଶେଷ ପୂଜା ହୋଇଥାଏ ଏଥିପାଇଁ ସେ ବ୍ରାହ୍ମଣ ଯୋଉ ରଥ ବ୍ରାହ୍ମଣ ସୂତ୍ର ବ୍ରାହ୍ମଣ ଯୋଉମାନେ କି ଦୀର୍ଘ ଶହ ଶହ ବର୍ଷ ଧରି ପରମ୍ପରା କ୍ରମେ କରିଆସୁଛନ୍ତି ଏଇ ଭୋଗ ସେଇ ବେଲପତ୍ର ପଡ଼ି ହୋଇଥାଏ। ଏହା ଗୋଟେ ସ୍ୱତନ୍ତ୍ର ଯଦିଓ ଶ୍ରୀମନ୍ଦିରରେ ଅତୀତରେ ଶ୍ରୀକ୍ଷେତ୍ରରେ ବୈଷ୍ଣବ ମାନଙ୍କର ପ୍ରବଳ ପ୍ରଭାବ ରହିଆସିଥିଲା ଶ୍ରୀମନ୍ଦିର ଭିତରେ, କିନ୍ତୁ ଯୋଉ ତାନ୍ତ୍ରିକ ବାମାଚର ପଦ୍ଧତିରେ ଯୋଉ ପୂଜାର୍ଚ୍ଚନା ତାହା ବିମଳା ପୀଠରେ ଏବେ ବି ଅବ୍ୟାହତ ରହିଅଛି। ଏବଂ ଏଇ ଯୋଉ ଷୋଡ଼ଶ ଦିନାତ୍ମକ ପୂଜାରେ ଆମର ବିଭିନ୍ନ ବ୍ରାହ୍ମଣମାନେ ଆଲାମଚଣ୍ଡୀ ଆଉ ମନ୍ଦିର ଭିତରେ ବଟ ମଙ୍ଗଳା ତାପରେ ବିଭିନ୍ନ ଚଣ୍ଡୀ ଦେବାଦେବୀଙ୍କ ପାଖରେ ଚର୍ଚିକା ଶ୍ୟାମାକାଳୀ ଦକ୍ଷିଣକାଳୀ ସେମାନେ ଚଣ୍ଡୀ ବରଣ ହୋଇଥାନ୍ତି, ଚଣ୍ଡୀ ପାଠ କରିଥାନ୍ତି। ଏଠି ବିମଳା ମନ୍ଦିରରେ ମଧ୍ୟ ସ୍ୱତନ୍ତ୍ର ଭାବେ କିଏ ଆଚାର୍ଯ୍ୟ ବରଣ ହୋଇଥାନ୍ତି, ପୂଜା ପଦ୍ଧତି କାର୍ଯ୍ୟରେ ନିୟୋଜିତ ହୋଇକରି ଏଇ ପୂଜା ସବୁ କରିଥାନ୍ତି। ତେବେ ପ୍ରଥମ 8 ଦିନ ଆମର ବିମଳା ମନ୍ଦିରରେ ମାଧବ ଏବଂ ଦୁର୍ଗା ବିଜେ କରିଥାନ୍ତି ଏବଂ ଦ୍ୱିତୀୟ 8 ଦିନ ଯୋଉ ଏଇ ଏଇ ଆମର ଷୋଡ଼ଶ ଦିନାତ୍ମକ ପୂଜାଟା ହେଉଛି ତିନି ପକ୍ଷ, ଗୋଟିଏ ହେଲା ପ୍ରଥମ ପକ୍ଷ ମୂଳାଷ୍ଟମୀ ଠାରୁ ପ୍ରଥମ 8 ଦିନ ବିମଳା ମନ୍ଦିରରେ ବିରାଜିତ ହୋଇଥାନ୍ତି, ତାପରେ ସେମାନେ ଭଦ୍ରାସନରେ ଏକତ୍ର ରୁନ୍ଧା ହୋଇଥାନ୍ତି। ଭଦ୍ରାସନରେ ଉଭୟ ମାଧବ ଜଗନ୍ନାଥଙ୍କ ପ୍ରତିନିଧି ମାଧବ ଏବଂ ଦୁର୍ଗା ଦେବୀ ଉଭୟ ରୁନ୍ଧା ହୋଇଥାନ୍ତି ଏବଂ ଦ୍ୱିତୀୟ ପକ୍ଷ ଯୋଉ ସେ 8 ଦିନ ରଥ ସଦୃଶ ବିମାନରେ ଉଭୟ ମାଧବ ଆଉ ଦୁର୍ଗା ବିଜେ କରିଥାନ୍ତି ଦୋଳ ମଣ୍ଡପ ସାଇସ୍ତ ନାରାୟଣୀ ମନ୍ଦିର। ସେଠାରେ କର୍ପୂର ଜଳ ଲାଗି ବନ୍ଦାପନା ଶୀତଳ ଭୋଗ ଇତ୍ୟାଦି ବଢ଼ିଥାଏ ଏବଂ ପୁନଶ୍ଚ ସେମାନେ ଯେତେବେଳେ ମନ୍ଦିରରେ ରାତ୍ର ଚନ୍ଦନ ଲାଗି ନୀତି ସରିବ ତାପରେ ଏମାନେ ବାହୁଡ଼ା ବିଜେରେ ଆସିବେ ଭଣ୍ଡାର ଘର ଠିକ। ଇଏ 8 ଦିନ ଯିବ, କିନ୍ତୁ ଆଉ ଗୋଟିଏ ପକ୍ଷ ହେଉଛି ତାକୁ କହନ୍ତି ତିନି ପୂଜା, ଯୋଉଟାକି ଆଶ୍ୱିନ ଶୁକ୍ଳ ସପ୍ତମୀ ଅଷ୍ଟମୀ ନବମୀ ଏଇ ତିନି ଦିନଟାକ ବିଶେଷ ପୂଜା ବିମଳା ମନ୍ଦିରରେ ଅନୁଷ୍ଠିତ ହୋଇଥାଏ। ଏଥିପାଇଁ ବିମଳା ମନ୍ଦିରରେ ଗୋଟେ ସ୍ୱତନ୍ତ୍ର ବିମଳାଇ ରୋଷ ହୋଇଥାଏ, ଅସ୍ଥାୟୀ ଭାବରେ ଏକ ରୋଷ ଘର ନିର୍ମାଣ କରାଯାଇଥାଏ ଯୋଉଥିରେ କି ଆମିଷାଦି ଅନ୍ନ ବେସର ଡାଲି ଇତ୍ୟାଦି ଭୋଗ ପ୍ରସ୍ତୁତ କରାଯାଇ ତାକୁ ନୈବେଦ୍ୟ କରାଯାଇଥାଏ ଏବଂ ସେ ଯୋଉ ଭୋଗ ରାତ୍ରରେ ହୁଏ ଗୁପ୍ତ ପୂଜା ଏବଂ ସେତେବେଳେ ଭୋଗ ସମୟରେ କେହି ରହନ୍ତିନି, ଭୋଗ ହୋଇଥାଏ ତାକୁ ବିମଳା ମନ୍ଦିରର ସେବକ ହିଁ ପୂଜା କରିଥାନ୍ତି ସେତେ ସମୟରେ। ବିମଳା ମନ୍ଦିରରେ ବର୍ଷର ଅନ୍ୟ କୌଣସି ଦିନରେ ଏହି ପ୍ରକାର ଭୋଗ ହୋଇନଥାଏ ଏବଂ ସେ ଭୋଗଟି ଜଗନ୍ନାଥ ମନ୍ଦିରର ଜଗନ୍ନାଥ ମହାପ୍ରଭୁଙ୍କର ପହୁଡ଼ ପରେ ତାପରେ ଯାଇକିରି ଏଇଟା ବିମଳା ମନ୍ଦିର ହୋଇଥାଏ ଏବଂ ଜଗନ୍ନାଥ ମନ୍ଦିରର ଦ୍ୱାର ଖୋଲାଯିବା ପୂର୍ବରୁ ଚୂନ ପାଣି ପଡ଼ି ସେ ସମ୍ମୁଖ ସମସ୍ତ ଧୁଆ ହେଇ ସଂସ୍କାରିତ ଶୁଦ୍ଧ ଭାବରେ ଧୁଆ ହେଇକିରି ସାରିଲା ପରେ ତାପରେ ଦ୍ୱାର ପିଟାଯାଏ। ତେଣୁ ଏଇ ଯୋଉ ପୂଜା ପଦ୍ଧତି ଏବଂ
1: ଏକଦମ ସମ୍ପୂର୍ଣ୍ଣ ଭାବରେ ଗୁପ୍ତ
0: ନାହିଁ, ଗୁପ୍ତ ସେହି ସମୟରେ ଆମର ସାଧାରଣତଃ ଦର୍ଶନାର୍ଥୀ ବା ଭକ୍ତ ବା କୌଣସି ଲୋକଙ୍କୁ ସେ ସମୟରେ ଯିବାକୁ ଦିଆଯାଏ ନାହିଁ ଏବଂ ଏହା ଗୁପ୍ତ ପୂଜା ହେତୁ କେବଳ କର୍ତ୍ତବ୍ୟରତ ମନ୍ଦିରର ଯୋଉ ଅଧିକାରୀ ବା କର୍ମଚାରୀ ରହିଥାନ୍ତି ଏବଂ ନୀତି ସମ୍ପୃକ୍ତ ସେବକମାନଙ୍କ ଛଡ଼ା ଆଉ କାହାକୁ ତା ଭିତରକୁ
1: ବ୍ରାହ୍ମଣ ସେବକ
0: ହଁ ଏଇଠି ଗୋଟିଏ ସାମଞ୍ଜସ୍ୟ ରହୁଛି। କେବଳ ବ୍ରାହ୍ମଣ ସେବକ କରୁଛନ୍ତି ତ ବାହାରୁ ଆସି ବ୍ରାହ୍ମଣ ସ୍ତୋତ୍ରୀୟ ବ୍ରାହ୍ମଣ କରୁଛନ୍ତି, କିନ୍ତୁ

0: ବିମଳା ମନ୍ଦିରରେ ଯୋଉ ବ୍ରାହ୍ମଣ ସେବକ ପୂଜା କରୁଛନ୍ତି ସେ ମଧ୍ୟ ବିମଳା ମନ୍ଦିରର ସେବକ, ସେମାନେ ମଧ୍ୟ ବ୍ରାହ୍ମଣ ସେବକ, ତେଣୁ ତାଙ୍କର ଏଇ ରାତିରେ ରାତିରେ ଏଇ ପୂଜାଟା ଯୋଉ କରୁଛନ୍ତି ଏଥିରେ ଯୋଡ଼ିଏ ମଠ ମଧ୍ୟ ସମ୍ପୃକ୍ତ ଅଛନ୍ତି। ଏଇ ଯୋଉ ଗୁପ୍ତ ନୀତି ବା ଏଇ ଯୋଉ ତିନି ପୂଜା ପାଇଁ ଗୋଟିଏ ମଙ୍ଗୁ ମଠ ଆଉ ଗୋଟିଏ ବଡ଼ ଓଡ଼ିଆ ମଠ, ଏଇ କୋଉ ଆବାହନ କାଳରୁ ପ୍ରାୟ ଦୀର୍ଘ 400 ବର୍ଷରୁ ଉର୍ଦ୍ଧ ଧରି ବ୍ୟବସ୍ଥା ସହିତ ଏବଂ ଏଇ ନୀତି ସହିତ ସମ୍ପୃକ୍ତ ରହିଛନ୍ତି। ତା ସହିତ କେତେକ ଅନ୍ୟ କେତେକ ମଠ ଏବଂ ବ୍ୟକ୍ତି ବିଶେଷ କେତେକ ସେବକ ମଧ୍ୟ ଆମର ଯେ 16 ଦିନରେ ପ୍ରାୟ ବେଶ ହଉଛି 11ଟି ବେଶ, ସେ ଢେଙ୍କାନାଳ ରାଜା ସାହେବ ମଧ୍ୟ ଗୋଟେ ବେଶ ଦିଅନ୍ତି, ସେଇଟା ହେଲା ନାରାୟଣୀ ବେଶ, ଏବଂ ବିମଳା ମନ୍ଦିରର ସେବକମାନେ ମଧ୍ୟ ଏ ବେଶ କରନ୍ତି। ତେଣୁ ଏ ବେଶ ଗୁଡିକ ଲାବଣ୍ୟ ଏବଂ ଦେଖିବାକୁ ନୟନ ତୃପ୍ତିକର ଅଟେ।
1: ଯେ ମହାପ୍ରସାଦ ପୂଜା ହେଇକରି ଆସିକିରି ମାଙ୍କ ପାଖରେ ରହି ସେ ବେଲପତ୍ରରେ ପଡୁଛି, ଅନ୍ୟ କୋଉଠି ଭାରତ ବର୍ଷରେ କୋଉଠି ବ୍ୟବସ୍ଥା ନାହିଁ। ଆମର ଷୋଡ଼ଶ ପୂଜା ଆରମ୍ଭ ହେଲା ପରେ ନବମୀ ପର୍ଯ୍ୟନ୍ତ ସେତେବେଳେ କୌଣସି ସ୍ତ୍ରୀ ଲୋକ ସେ ମଣ୍ଡପ ଉପରକୁ ଯାଇପାରିବେନି, ସେ ସ୍ତ୍ରୀ ଲୋକମାନେ ତଳେ ଦର୍ଶନ କରିବେ। କିନ୍ତୁ ଆମର ଯୋଉ ଦେବଦାସୀ ଅଛି ସେ ଦେବଦାସୀ ଯେତେବେଳେ ଠାକୁରଙ୍କୁ ଭୋଗ ହଉଥିବ ସେତେବେଳେ ସେ ଯାଇକିରି ସେଠି ତାର ସେ ଗୀତ ବୋଲିପାରିବ।
2: କରୁଣାମୟୀ କୃପାମୟୀ ମା, ଏ ସମସ୍ତଙ୍କର ମା, ପୁରୀର ଅଧିଷ୍ଠାତ୍ରୀ ଦେବୀ ରାଜରାଜେଶ୍ୱରୀ ମା ବିମଳା, ମାଙ୍କ କରୁଣା ଅପାର, ଏଇଥିପାଇଁ ଶହ ଶହ ଭକ୍ତ ପ୍ରତ୍ୟେକ ଦିନ ମାଙ୍କ ଦର୍ଶନ ପାଇଁ ଆସିଥାନ୍ତି ଏବଂ ମାଙ୍କର ପାଖରେ ମନସ୍କାମନା ପୂରଣ କରିବା ପାଇଁ ମାନସିକ ମଧ୍ୟ କରିଥାନ୍ତି ଏବଂ ସଫଳ ମଧ୍ୟ ହୋଇଥାନ୍ତି। ମା ତମେ ଜଗତର ମା, ସମସ୍ତଙ୍କୁ ରକ୍ଷା କର ମା।

0: ରାଜ୍ୟସ୍ତରୀୟ ପ୍ରସାରଣରେ ପୀଠ ପରିକ୍ରମାରେ ଆପଣମାନେ ଶୁଣୁଥିଲେ ମା ବିମଳା। ପ୍ରଯୋଜନା କରିଥିଲେ ଏବଂ ଉପସ୍ଥାପନାରେ ଥିଲେ ଅଜିତ ଦାସ, ତଥ୍ୟ ଜୟଶ୍ରୀ ମୁଦ୍ରା, ସହଯୋଗିତା ଶେଷଦେବ ସାହୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଫେରିଆସିବା ଗୀତାଞ୍ଜଳି ପରିସରକୁ ରାଜ୍ୟସ୍ତରୀୟ ପ୍ରସାରଣ ପରେ ପରେ। ମା ସୃଷ୍ଟିକାରିଣୀ, ପାଳନକର୍ତ୍ତୀ ଏବଂ ସଂହାରକାରିଣୀ। ସଂସାରରେ ପାପର ଭାର ବୃଦ୍ଧି ହେଲେ ତାଙ୍କର ସନ୍ତାନମାନେ, ତାଙ୍କର ଭକ୍ତମାନେ ପୀଡ଼ିତ ଆଉ ଅତ୍ୟାଚାରିତ ହେଲେ ସେ ଆବିର୍ଭୂତ ହୁଅନ୍ତି। ଲଙ୍କାର ରାଜା ରାବଣ ଅନେକ ଐଶ୍ୱର୍ଯ୍ୟର ଅଧିକାରୀ ଥିଲା। ବଳବୀର୍ଯ୍ୟରେ ତେଜିଆନ ମାଙ୍କର ପରମ ଭକ୍ତ, ମାତ୍ର ତାର କାର୍ଯ୍ୟକଳାପ ତାକୁ ଦୂରେଇଦେଲେ ମାଙ୍କର ଆଶୀର୍ବାଦର ପଣତକାନିରୁ।

0: ମାସକୁ ମାସ ବିଦ୍ୟୁତ ବିଲ୍ ବଢିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
1: ହଁ ଯେ ହେଲେ କରିବା କଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
2: ମାମା କଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
0: କିଛି ନାହିଁ ଲୋ ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି। ଆଉ କହ, ମୋ ମାମାର ପଢାପଢି କେମିତି ଚାଲିଛି?
2: ଭଲ ଚାଲିଛି ବାପା, ଆଜି ସ୍କୁଲରେ ଆମ ସାର୍ ପିଏମ୍ ସୂର୍ଯ୍ୟ ଘର ଯୋଜନା ବିଷୟରେ କହୁଥିଲେ। ଘରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତି ମାସରେ 300 ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ ବିଲ୍ ବଞ୍ଚାଇ ପାରିବା। ଆଉ ସରକାର ଏଥିରେ 3 କିଲୋୱାଟ ପାଇଁ 1,38,000 ଟଙ୍କାର ସବସିଡି ମଧ୍ୟ ଦେଉଛନ୍ତି।
1: ହଁ ସତେ, ଲକ୍ଷେରୁ ଅଧିକ ସବସିଡି।
2: ହଁ ମାମା, ସଞ୍ଚୟ ବି ସୁବିଧା ବି।
0: ଆସୁନ, 1800345678 କିମ୍ବା 1912 ରେ କଲ କରି ଏଇ ଯୋଜନା ବିଷୟରେ ଅଧିକ ବୁଝିବା।
3: ଶୁଣ ନା ଗୋ,
4: କି କଥା କୁହ ନା।
3: ଏଇ ଚାନ୍ଦୁ ବାବୁଙ୍କ ପୁଅ ନାଣ୍ଡୁ ଭାଇ ଗହଣା ଦୋକାନ, ସବୁଦିନେ କୁଚାଇ ବସ୍ ଷ୍ଟାଣ୍ଡ ଦୋକାନ ଖୋଲା ରୁହେ। ଗହଣା ନିଜ କାରିଗର ଦ୍ୱାରା ତିଆରି କରା।
4: ଆଉ ଗ୍ୟାରେଣ୍ଟି ଅଛି ନା ନାହିଁ?
3: ପୁରା ଗ୍ୟାରେଣ୍ଟି, ନାଣ୍ଡୁ ଭାଇ ଗହଣା ଦୋକାନ କୁଚାଇ ବସ୍ ଷ୍ଟାଣ୍ଡ।
4: ମୋବାଇଲ ନମ୍ବର 9437112459।
3: ଯିବା କି ଗୋ?
4: ଚାଲ ଗୋ।
5: हे प्रभु, ए मासरे भी एदे इलेक्ट्रिक बिल केमिति देबी?
6: अरे राजू भाई, पीएम सूर्य घर योजना रो यूएलए मॉडल थाउ थाउ तोर एते चिंता काहे कि जे मु तो मो घरे सोलार लगाई देलिनी, बिजली बिल टेंशन रो मु पूरा मुक्ति।
5: ए सतरे भाई?
6: हां भाई, मात्र 1875 टंका रे, पुणी एथिरे वार्षिक 5000 टंका पर्यंत बिजली बिल रे संचय हेबो, ता सह 5 वर्ष जाए मेंटेनेंस खर्च भी नहीं।
7: आज्ञा हां, आज ही अधिक सूचना पाई निकटस्थ विद्युत कार्यालय अथवा 1800345718 रे जोगाजोग करो।

ଶରତକାଳ ମାଙ୍କର ଆବିର୍ଭାବର ସମୟ। ମାଙ୍କର ଆବିର୍ଭାବ ବସନ୍ତ ଋତୁରେ ମଧ୍ୟ ହୋଇଥାଏ। ତାଙ୍କର ଅନ୍ୟ ନାମ ମା ବାସନ୍ତୀ ଦୁର୍ଗା। ମାତ୍ର ମାତା ଜାନକୀଙ୍କୁ ଉଦ୍ଧାର କରିବାକୁ ଯାଇ ପ୍ରଭୁ ରାମଚନ୍ଦ୍ର ଶରତକାଳରେ ମା ଦୁର୍ଗାଙ୍କୁ ଆରାଧନା କରିଥିଲେ। ଏହି କିମ୍ବଦନ୍ତୀକୁ ଆଧାର କରି ହିନ୍ଦୁ ପୁରାଣ ଅନୁସାରେ ଶାରଦୀୟ ଦୁର୍ଗାପୂଜା ପାଳିତ ହୋଇଆସୁଛି।

0: ସ୍ପର୍ଶ ପାଇଁ ବିଜୁଳି ବିଲ୍ ଚିନ୍ତାରୁ ମୁକ୍ତି। ପିଏମ୍ ସୂର୍ଯ୍ୟ ଘର ଯୋଜନାରେ ମାତ୍ର 1875 ଟଙ୍କା ଦେଇ। ଆଜ୍ଞା ହଁ, ମାତ୍ର 1875 ଟଙ୍କାରେ ନିଜ ଛାତ ଉପରେ ସୋଲାର ପ୍ୟାନେଲ ବସାନ୍ତୁ ଏବଂ ବର୍ଷକୁ 5000 ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରନ୍ତୁ। ଆଜି ହିଁ 1800-345-6718 କିମ୍ବା 1912 ରେ ଯୋଗାଯୋଗ କରନ୍ତୁ।
1: ମାସକୁ ମାସ ବିଦ୍ୟୁତ ବିଲ୍ ବଢିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
2: ହଁ ଯେ ହେଲେ କରିବା କଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
3: ମାମା କଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
1: କିଛି ନାଇଁ ଲୋ ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି। ଆଉ କହ, ମୋ ମାମାର ପଢାପଢି କେମିତି ଚାଲିଛି?
3: ଭଲ ଚାଲିଛି ବାପା। ଆଜି ସ୍କୁଲରେ ଆମ ସାର୍ ପିଏମ୍ ସୂର୍ଯ୍ୟ ଘର ଯୋଜନା ବିଷୟରେ କହୁଥିଲେ, ଘରେ ସୋଲାର ପ୍ୟାନେଲ ଲଗାଇଲେ

0: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି, ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 MHz ଯୋଗେ ଆକାଶବାଣୀ ବାରିପଦା କେନ୍ଦ୍ରରୁ। ସମୟ ମଧ୍ୟାହ୍ନ 12 ପ୍ରଚାର କରୁଛୁ ଝୁମର ଗୀତର କାର୍ଯ୍ୟକ୍ରମ। ପରିବେଷଣ କରିଛନ୍ତି ଶିଳ୍ପୀ ସୁଭାଷ ଚନ୍ଦ୍ର ପାତ୍ର ଏବଂ ତାଙ୍କର ସାଥୀ କଳାକାରମାନେ। ଝୁମର ଶୁଣିପାରିବେ ଏ ବିଜ୍ଞାପନ ବିରତି ପରେ ପରେ।
1: ଚାଷୀ ଭାଇ ଭଉଣୀମାନେ, ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ ଇ-କେୱାଇସି ବାଧ୍ୟତାମୂଳକ। ଏଥିପାଇଁ pmkisan.gov.in ପୋର୍ଟାଲରେ ନିଜର ଇ-କେୱାଇସି ଯାଞ୍ଚ କରାଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ।

କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ ଏନ୍ପିସିଆଇ ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 155333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ। ପିଏମ୍ କିଷାନ ହିତାଧିକାରୀଙ୍କ ପାଇଁ ଜରୁରୀ ସୂଚନା। ଯୋଗ୍ୟ ଚାଷୀଙ୍କ ନିକଟରେ ସହାୟତା ପହଞ୍ଚାଇବା ଏବଂ ଡାଟାବେସ୍କୁ ସ୍ୱଚ୍ଛ ଓ ନିର୍ଭୁଲ କରିବା ପାଇଁ ଭାରତ ସରକାର ଆରମ୍ଭ କରୁଛନ୍ତି ଏକ ସ୍ୱତନ୍ତ୍ର ଅଭିଯାନ। ଅକ୍ଟୋବର 2-31 ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଚାଲିବ ଏହି ଅଭିଯାନ। ପିଏମ୍ କିଷାନ ଯୋଜନାର ଆର୍ଥିକ ସହାୟତା ନିରବ

ଶିଳ୍ପୀ ସୁବାସ ଚନ୍ଦ୍ର ପାତ୍ର ଏବଂ ସାଥୀଙ୍କ ପରିବେଶିତ ପରେ ପରେ ଶୁଣିଲେ ଝୁମର ଝୁମର ଗୀତର କାର୍ଯ୍ୟକ୍ରମ ଏତିକିରେ ଶେଷ ହେଲା। ଆକାଶବାଣୀ ବାରିପଦା ଦିନ 12:30 ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରୁଛୁ ଆକାଶବାଣୀ ବିବିଧ ଭାରତୀ ପ୍ରସାରଣ ସେବା ଦିଲ୍ଲୀରୁ।

0: ଆପଣମାନଙ୍କୁ ଆଜିର ନାରୀମୂଳ କାର୍ଯ୍ୟକ୍ରମକୁ ସ୍ୱାଗତ। ଉପସ୍ଥାପନାରେ ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା। ଭଉଣୀ, ଅନ୍ଧାରିଆ ଚାରିପାଖ, ଆବୁଡ଼ା ଘାବୁଡ଼ା ବାଟ, ଏମିତିକା ପରିସ୍ଥିତିରେ ଯାତ୍ରାର ଯାତ୍ରୀଟି ପାଖରେ ଯଦି ରାସ୍ତା ଚାଲିବାକୁ ଶକ୍ତି ଅଛି ଏବଂ ଅଛି ମନରେ ଅଦମ୍ୟ ସାହସ ଆଉ ଆତ୍ମବିଶ୍ୱାସ, ତାହେଲେ ଜାଣି ରଖନ୍ତୁ ସେହି ଯାତ୍ରୀଟି ପାଇଁ ଏହି ରାସ୍ତା ଏବଂ ଏହି ଯାତ୍ରା କେବେହେଁ ଅନତିକ୍ରମଣୀୟ ନୁହେଁ। ବରଂ କହିବାକୁ ଗଲେ ନିଜ ସମ୍ମୁଖର ସମସ୍ତ ବାଧାବିଘ୍ନକୁ ଟପି ସେ ଯେଦିନେ ସଫଳତାର ସହ ତା ଲକ୍ଷ୍ୟରେ ପହଞ୍ଚିବ ତାହା ନିଃସନ୍ଦେହ। ଆମର ଏହି କହିଲା କଥାକୁ ସତ ପ୍ରମାଣିତ କରିବା ପରି ଆମ ସହିତ ଆଜି ଅଛନ୍ତି ଆମର ଅତିଥି ସ୍ୱର୍ଣ୍ଣଲତା ଜେନା, ଯିଏକି ତାଙ୍କୁ ସମ୍ମୁଖୀନ କରିବାକୁ ପଡ଼ିଥିବା ଯାବତୀୟ ବାଧାବିଘ୍ନ ସତ୍ତ୍ୱେ ତାକୁ ସଫଳତାର ସହିତ ପାର କରି ଜଣେ ସଫଳ ପଥପ୍ରାନ୍ତ ନାଟ୍ୟକର୍ମୀ ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି। ତାହେଲେ ଆସନ୍ତୁ ଆଜି ତାଙ୍କୁ ଭେଟିବା ଏବଂ ଜଣେ ପଥପ୍ରାନ୍ତ ନାଟ୍ୟକର୍ମୀ ଭାବରେ ତାଙ୍କର ଏହି ସଂଘର୍ଷରତ କଳାକାର ଜୀବନ ସମ୍ପର୍କରେ କିଛି ଜାଣିବା। ନମସ୍କାର, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ କରୁଛୁ।
1: ନମସ୍କାର।
0: ଆପଣ ଜଣେ ପଥପ୍ରାନ୍ତ ନାଟ୍ୟକର୍ମୀ ଭାବରେ ଖୁବ୍ ଜଣାଶୁଣା, ତେବେ ପଥପ୍ରାନ୍ତ ନାଟକ କରିବା ପାଇଁ କ'ଣ କେମିତି ଆଗ୍ରହ ହେଇଥିଲା ଆମକୁ ଟିକେ କୁହନ୍ତୁ।
1: ମୁଁ ତ ପିଲାଦିନେ ଗାଁରେ ଯୋଉ ଡ୍ରାମା ହୁଏ, ମୁଁ ସେ ଡ୍ରାମାରେ ଯୋଉ ଛୋଟ ଛୋଟ ପାର୍ଟ ଥାଏ ମୁଁ ସେଠି କରେ। ମୋର ପିଲାଦିନ ରୁଚି ଥିଲା ମୁଁ ଷ୍ଟେଜ୍କୁ ଆସିବି ଏବଂ ଅଭିନୟ କରିବି। ଇଏ ହଉଛି 94 ମସିହାର କଥା। ଗୋଟେ ସୁଯୋଗ ମିଳିଲା, ମୁଁ ଗୋଟେ NGO କାମ କରୁଥିଲି ଆଉ ସେ NGO ପାଇଁ ୱିମେନ୍ ଏମ୍ପାୱାରମେଣ୍ଟ ସମ୍ପର୍କରେ 13,000 ଥିଲା ପଥପ୍ରାନ୍ତ ନାଟକ କରିବା ପାଇଁ। ଏବଂ ସେମାନେ ଚାହିଁଲେ ଯେ ଗୋଟେ ବାହାରୁ ଦଳ ନ ଡାକିକି ଆମ ଭିତରେ ଗୋଟେ ଅର୍ଗାନାଇଜ୍ କରିକି ଏଇ କାମଟାକୁ ଗାଁ ଗାଁରେ କରିବା। ସେଥିପାଇଁ ମୋତେ ପ୍ରଶ୍ନ କଲେ ସେମାନେ। ମୁଁ ଯେହେତୁ ଗୋଟେ ଗାଁରୁ ଆସିଥିଲି, ମୁଁ ଆଗ ହଁ କରିବି କିମ୍ବା ନାହିଁ କରିବି ଏଇଟା ବହୁତ ସମୟ ଭାବିଲି। ତାପରେ ମୁଁ ହଁ କଲି ଏଇଥିପାଇଁ ଯେ ମୋର ପିଲାବେଳୁ ରୁଚିଟା ଥିଲା। ତାପରେ ମୁଁ ହଁ କରିସାରିବା ପରେ ପୁଣି ଅନ୍ୟମାନଙ୍କୁ ଡକା ହେଇକି ଗୋଟେ 10 ଗ୍ରୁପ୍ ତିଆରି ହେଲା, ଯୋଉଥିରେ 9 ପୁଅ ଥିଲେ ଏବଂ ମୁଁ ଜଣେ ମାତ୍ର ଝିଅ ସେତେବେଳେ ଆସୁଥିଲି। ସେତେବେଳେ ଆମେ ଡ୍ରାମା କରିବା ପାଇଁ ବାହାରିଲୁ। ଆମର ବିଷୟ ଥିଲା ୱିମେନ୍ ଏମ୍ପାୱାରମେଣ୍ଟ, ମହିଳା ସଶକ୍ତକରଣ। ସେଥିପାଇଁ ଆମ ପାଖରେ କିଛି ବ୍ୟବସ୍ଥା ହିଁ ନଥିଲା। ଆମେ ନିଜ ନିଜ ଘରୁ ଶାଢ଼ୀ ଅନ୍ୟାନ୍ୟ ପୋଷାକ ସବୁ ମାଗିକି ଆଣିଲୁ। ତାପରେ ତାକୁ ଗୋଟେ ବାକ୍ସରେ ରଖିକି ଆଉ ଚୁଡ଼ା ଚାଉଳ କିଛି ସେ ବାକ୍ସରେ ରଖିକି ଆମେ ପୁରୀ ଜିଲ୍ଲାର ବ୍ରହ୍ମଗିରି ବ୍ଲକରେ ଯୋଉ ଚିଲିକା ଅଞ୍ଚଳରେ ଗାଁ ଗୁଡା ଅଛି ସେଇ ଗାଁକୁ ଗାଁ ବୁଲି ବୁଲିକି ପଥପ୍ରାନ୍ତ ନାଟକ କରିଲୁ।
0: ଆପଣଙ୍କର କେତେ ଥିଲେ ମେମ୍ବର ସେତେବେଳେ?
1: ସେତେବେଳେ ବହୁତ ମେମ୍ବର ଥିଲେ, ଯେହେତୁ NGO ଗୋଟେ ଚାଲୁଥିଲା। ଆମେ 10 ବାଛିଲୁ ଯୋଉଥିରେ ଟିକେ ଡେଡିକେଟେଡଲି କାମ କରିବା ପାଇଁ ଯୋଉମାନେ ଇଚ୍ଛା ପ୍ରକାଶ କଲେ।
0: ଆପଣ ଚିଲିକା ଅଞ୍ଚଳରେ ଏମିତି ବୁଲି ବୁଲିକିରି ପଥପ୍ରାନ୍ତ ନାଟକ କଲେ। ଆପଣ ଯୋଉ କହିଥିଲେ ଯେ ପିଲାବେଳୁ ନାଟକ କରିବା ପାଇଁ ଆଗ୍ରହ ଥିଲା, ଅଭିନୟ କରିବାକୁ ଆଗ୍ରହ ଥିଲା, କଣ କେମିତି ପିଲାବେଳେ ସେ ସବୁ ଦିଗରେ କିଛି କରିଥିଲେ କି?
1: ହଁ, ମୋର ଭାଇ ଜଣେ ଦାଦାଙ୍କ ପୁଅ ଭାଇ, ସିଏ ଡ୍ରାମା ଗାଁରେ ଡିରେକ୍ସନ୍ ଦିଅନ୍ତି ଆଉ ଗାଁରେ ଶ୍ରୀଗୁଣ୍ଡିଚା ଗୀତିନାଟ୍ୟ ହୁଏ ଏବଂ ଗୀତିନାଟ୍ୟରେ ଆମକୁ ଅଭିନୟ କରିବା ପାଇଁ ଡାକିଲେ। ଯେହେତୁ ଆମ ଘରୁ ଆମ ଭାଇ ଡିରେକ୍ସନ୍ ଦିଅନ୍ତି, ତେଣୁ ନିଃସଙ୍କୋଚରେ ଘରେ ରାଜି ହେଇଗଲେ ଆଉ ଆମେ ଗାଁରେ ଯାଇକିରି ଡ୍ରାମା କଲୁ। ଆଉ ଗାଁରେ ଗୋଟେ ଦୁଇଟା ଷ୍ଟେଜ୍କୁ ଯେତେବେଳେ ଆମେ ଉଠିଗଲୁ ଆଉ ଆମଙ୍କ ପଛକୁ ଫେରିବା ପାଇଁ ଇଚ୍ଛା ହେଲାନି, ଆମର ଇଚ୍ଛାଟା ଆଗକୁ ନେଲା ଯେ ଆମେ ଗୋଟେ କଳାକାର ହେଇପାରିବୁ।
0: ସେ ଯେ ସାନ ବେଳେ ଆପଣ ଡ୍ରାମା କରୁଥିଲେ, ଆପଣ ଜଣେ ଝିଅ ଭାବରେ କିଛି ବାଧବନ୍ଧନର ସମ୍ମୁଖୀନ ହେଇଥିଲେ କି? ନାଇଁ ନାଇଁ, ସବୁ କିଛି ଠିକ ଥିଲା ଆପଣ ପାଇଁ?
1: ନାଇଁ, ସାନବେଳେ ଏଇଥିପାଇଁ ହଉନଥିଲା ବେଶୀ। ଆମକୁ ଡିରେକ୍ସନ ଯିଏ ଦଉଥିଲେ ସେ ଆମ ପରିବାର ଲୋକ, ଆମର ଭାଇ ସେ, ତେଣୁ ତାଙ୍କର ଗାଇଡାନ୍ସରେ ଆମେ ଯାଉଥିଲୁ। କିନ୍ତୁ ଯେତେବେଳେ ଆମେ ତାପରେ ଆଉ ଟିକେ ଟିକେ ସ୍କୁଲକୁ ଆସିଲୁ, ହାଇସ୍କୁଲ କ୍ୟାରିୟରକୁ ଆସିଲୁ, କଲେଜକୁ ଆସିଲୁ, ସେତେବେଳେ ଆଉ ଘରେ ଏ କଥା ପରେ ରାଜି ହେଲେ ନାହିଁ। ଏମିତି କି ହାଇସ୍କୁଲରେ ଯୋଉ ସାଇନ୍ସ ଏକ୍ସିବିସନ୍ ହୁଏ ସେତେବେଳେ ବି ଆମକୁ ଅଭିନୟ କରିବା ପାଇଁ ଘରେ ସୁଯୋଗ ଦେଲେନି। ଏବଂ ମୁଁ ଅଭିନୟ କରିବା ପାଇଁ ଯେତେବେଳେ ପଳେଇ ଆସିଲି ଘରକୁ ଟିକେ କନଭିନ୍ସ କରିକି, ସେଥିରେ ବହୁତ ମାଡ଼ଗାଳି ବି ଖାଇଲି ଆଉ ବହୁତ ଲୋକ ବିଭିନ୍ନ ପ୍ରକାର, ଯେହେତୁ ଗାଁଟା ବହୁତ ବିଭିନ୍ନ ପ୍ରକାର କଥାବାର୍ତ୍ତା କଲେ। ତାପରେ ମୋର ଇଚ୍ଛାକୁ ମୋର ଦୃଢ଼ କରିକି ଆଗକୁ ଆସିଲି।
0: ଆଜ୍ଞା, ବର୍ତ୍ତମାନ ଆପଣ ବିଧିବଦ୍ଧ ଭାବରେ ଜଣେ ପଥପ୍ରାନ୍ତ ନାଟ୍ୟକର୍ମୀ ଭାବରେ ଜଣାଶୁଣା। ଆଚ୍ଛା, ଏଇ ଯୋଉ ପଥପ୍ରାନ୍ତ ନାଟକ କରିବା ପାଇଁ କେମିତି କଣ ଭିତ୍ତିପ୍ରସ୍ତର ସ୍ଥାପନ ହୁଏ, କେମିତି କଣ ନାଟ୍ୟକର୍ମୀ ମାନେ, କଳାକାର ମାନେ ଆଉ ସଙ୍ଗୀତ ଯଦି ଦେବାକୁ ହଉଥିବ ସେମାନେ ସବୁ କେମିତି କଣ ବ୍ୟବସ୍ଥିତ ଭାବରେ ଏକାଠି ହୁଅନ୍ତୁ, ଆମକୁ ଟିକେ ସେ ବିଷୟରେ କୁହନ୍ତୁ।
1: ଦେଖନ୍ତୁ, ପଥପ୍ରାନ୍ତ ନାଟକର ଗୋଟେ ଯୋଉ ଶବ୍ଦ ପଥପ୍ରାନ୍ତ, ସେ ଶବ୍ଦରୁ ଆପଣ ବୁଝିପାରୁଥିବେ ଯେ ଏଇଟା ରାସ୍ତା କଡ଼ରେ କରିବାକୁ ପଡ଼େ ନାଟକ, କିମ୍ବା ବଜାର ହାଟ ଯୋଉଠି ଜନଗହଳି

0: ପୂର୍ଣ୍ଣ ଜାଗା ଥାଏ ସେଠି କରିବାକୁ ପଡେ। ୟା ପାଇଁ କୌଣସି ଷ୍ଟେଜ ସାଉଣ୍ଡ ଲାଇଟ ମାଇକ ଏସବୁର ଆବଶ୍ୟକତା ନଥାଏ। କିନ୍ତୁ ଏଥିରେ ମୁଖ୍ୟ ଉପାଦାନ ହଉଛି ଯେଉଁମାନେ ଆର୍ଟିଷ୍ଟ ସେମାନେ ପ୍ରଥମେ ସମାଜକୁ ଭଲ ପାଉଥିବା ଲୋକ ହେଇଥିବା ଦରକାର। ସମାଜର ଯୋଉ ଚିରାଚରିତ ଢଙ୍ଗ ଅଛି, କାରଣ ପଥପ୍ରାନ୍ତ ନାଟକ ମାଧ୍ୟମରେ ଆମେ ପରିବର୍ତ୍ତନ ଚାହୁଁ ସବୁବେଳେ, ସେଥିପାଇଁ ଆମେ ଜାଗରଣ ଧର୍ମୀ ନାଟକ କରୁ ବା ସଚେତନ ଧର୍ମୀ ନାଟକ କହୁ ଏଟାକୁ। ତେଣୁ ସମାଜର ଯୋଉ ପରିବର୍ତ୍ତନ ପାଇଁ ଯୋଉମାନଙ୍କର ଟିକେ ଇଚ୍ଛା ଥିବ ସେଇଭଳି ଆର୍ଟିଷ୍ଟ ମାନଙ୍କୁ ଖୋଜିବାକୁ ପଡେ।
1: ଧରନ୍ତୁ ଆପଣଙ୍କ କଥା ଶୁଣିକିରି ଜଣେ ଯଦି ଏଇ ପଥପ୍ରାନ୍ତ ନାଟକ କରିବା ପାଇଁ ଇଚ୍ଛା କରିବେ, ତାହେଲେ ସେ କଣ କରିବାକୁ ପଡିବ ବୋଲି ଆମକୁ ଟିକେ କୁହନ୍ତୁ।
0: ମୁଁ ତ ପ୍ରଥମରୁ କହିଛି ଏଥିରେ କିଛି ଡେଡିକେଟେଡ ୱାର୍କର ଦରକାର, ଗୋଟେ ଭଲ ପାଣ୍ଡୁଲିପି ଦରକାର, ସ୍କ୍ରିପ୍ଟ ଦରକାର, ଏବଂ ସାମାନ୍ୟ କିଛି ପୋଷାକ ବି ଦରକାର। ଏବଂ ମ୍ୟୁଜିକଟା ଆଗରୁ ନଥିଲା, ଟିଣ ବାଡେଇକି ଖାଳି ବାଡେଇକି ପଥପ୍ରାନ୍ତ ନାଟକ ହେଇପାରୁଥିଲା, କିମ୍ବା ଭଏସ୍ରେ
1: ଶବ୍ଦ
0: କରିକି କରାଯାଇପାରୁଥିଲା। କିନ୍ତୁ ଆଜିକା ରୁଚି ଟିକେ ବଦଳିଛି, ସେଥିପାଇଁ ମ୍ୟୁଜିକ ବି ଆବଶ୍ୟକ ପଡୁଛି।
1: ଆଜ୍ଞା,
0: ମ୍ୟୁଜିକାଲ ଇନଷ୍ଟ୍ରୁମେଣ୍ଟ ଦରକାର ପଡୁଛି, ମ୍ୟୁଜିସିଆନ ବି ଆବଶ୍ୟକତା ପଡୁଛନ୍ତି।
1: ଆଜ୍ଞା,
0: ଏଇଭଳି କିଛି ଉପାଦାନ ମିଳିଗଲେ ଗୋଟେ ପଥପ୍ରାନ୍ତ ନାଟକ ହେଇପାରିବ।
1: ଆଜ୍ଞା, ଆପଣ ରିହର୍ସାଲ କେମିତି କରନ୍ତି ନାଟକ ପାଇଁ?
0: ଆମେ ଯେତେବେଳେ ନାଟକ କରିବା ପାଇଁ ଇଚ୍ଛା ପ୍ରକାଶ କରୁ, ଆମେ 15 ଦିନ ଆଗରୁ ସମସ୍ତଙ୍କୁ ଏକାଠି କରୁ, ଆଉ ଏକାଠି କରିକି ଆମେ ଗୋଟେ ଜାଗା ସ୍ଥିର କରୁ, କୌଣସି ଗାଁରେ କମ୍ୟୁନିଟି ହଲ, ବେଳେବେଳେ ପଡ଼ିଆ କିମ୍ବା ଜଙ୍ଗଲ ମଝିରେ ବି ଗଛ ଚାରିପଟେ ଯୋଉ ଫାଙ୍କା ଜାଗା ଥାଏ ସେଠି ବି ରିହର୍ସାଲ କରୁ। ଏବଂ ଯେତେବେଳେ ରିହର୍ସାଲ କରୁ ସେତେବେଳେ ଘରୁ କହୁଛେ ସମସ୍ତେ ଖାଇବାଟା ନେଇକରି ସାଙ୍ଗରେ ଆସିବ, ତାପରେ ଆମେ ସକାଳେ ଆସୁ ଆଉ ସନ୍ଧ୍ୟାବେଳକୁ ଫେରିଯାଉ ରିହର୍ସାଲ ସାରିକି। ଏବଂ ଘରୁ ଯିଏ ଯାହା ଘରୁ ଖାଇବା ଆଣିଥାନ୍ତି ସେମାନେ
1: ଦ୍ୱିପହରରେ
0: ଖାଆନ୍ତି।
1: ଆଜ୍ଞା,
0: ବାକି ଆମ ପାଇଁ ଗୋଟେ ବଡ ଉପାଦାନ ହଉଛି ଆମେ ଗାଁକୁ ଗାଁ ଯିବା ପାଇଁ ଆଗରୁ ପାଦରେ ଚାଲି ଚାଲିକି ଯାଉଥିଲୁ, ପରେ ସେଟାକୁ ସାଇକେଲ ଯାତ୍ରା କଲୁ ଆମେ, ସାଇକୋ ଥିଏଟର ଯାହାକୁ କୁହାଯାଏ। ସାଇକେଲରେ ଗାଁକୁ ଗାଁ ବୁଲିକି, ଓଡିଶା ସାରା ବୁଲିକି ଆମେ ଗାଁ ଗାଁ ବୁଲିକି ଡ୍ରାମା କରୁ।
1: ଏଇ ଯୋଉ ସାଇକୋ ଥିଏଟର କଥା ଆପଣ କହୁଛନ୍ତି, ସାଇକେଲରେ ଯାଇ ଯାଇକିରି ଆପଣ ସବୁ ଡ୍ରାମା କରୁଛନ୍ତି, ଏଇ ସମ୍ପର୍କରେ ଆମକୁ ଟିକେ କୁହନ୍ତୁ।
0: ଆମର ଗୋଟେ ଧାରଣା ଥିଲା ଯେ ଆମେ ଯଦି ଗୋଟେ ଗାଁକୁ ଗୋଟେ ଗାଡି ଧରିକି ଯିବୁ ତାହେଲେ ସେ ଗାଁ ଲୋକ ଆମକୁ ଏତେ ଶୀଘ୍ର ଗ୍ରହଣ କରିପାରିବେ ନାହିଁ, କାରଣ ସେମାନେ ଭାବିବେ କୌଣସି ଭୁବନେଶ୍ୱର କଟକ କିମ୍ବା ଅନ୍ୟ କୌଣସି ସହରୀ ପିଲାମାନେ ଆସୁଛନ୍ତି, ସେମାନେ ଆମକୁ ମନ ଖୋଲା କଥା କହିପାରିବେନି। ଆମର ଉଦ୍ଦେଶ୍ୟ ହଉଛି ଆମେ ସେ ଗାଁରେ ନାଟକ କରିବୁ ଏବଂ ସେ ଗାଁର ସାମାଜିକ ଚଳଣି ବିଷୟରେ ଆମେ କିଛି ଅନୁଧ୍ୟାନ କରିବୁ। ତେଣୁ ଧରନ୍ତୁ ଗୋଟେ ଗାଡି ନେଇକି ଆମେ ଯଦି ଯାଉ ତାହେଲେ ଲୋକମାନଙ୍କର ଧାରଣା ଆମ ପ୍ରତି ଅଲଗା ଆସିବ, ଆମକୁ ସେମାନେ ନିଜର ବୋଲି ଭାବିବେନି, ମନ ଖୋଲା କଥା କହି ନପାରନ୍ତି। ସେଥିପାଇଁ ସାଇକେଲ ହଉଛି ସବୁଠୁ ଭଲ ଯନ୍ତ୍ର ଯୋଉଥିରେ ଆମେ କି ଯାତ୍ରା କରିପାରିବୁ,
1: ପଇସା ବି
0: କମ୍ ହବ। ଆଉ ଆମେ ଗାଁରେ ଯାଇକି ଯେତେବେଳେ ସାଇକେଲ ଧରି ଡ୍ରାମା କରିବୁ ଲୋକ ଆମକୁ ନିଜର ବୋଲି ଭାବିବେ, ନିଜ ଘରେ ଡାକିକି ଖାଇବାକୁ ଦିଅନ୍ତି, ଆଉ ଗାଁରେ ରହିବା ପାଇଁ ଆମକୁ ସୁବିଧା ଦିଅନ୍ତି, ଏବଂ ନିଜ ପରିବାରର ସଦସ୍ୟ ଭଳି ଆମକୁ ମନ ଖୋଲା କଥା କୁହନ୍ତି, ଯୋଉ କଥାକୁ ନେଇକି ଆମେ ଗୋଟେ ଷ୍ଟୋରୀ ତିଆରି କରୁ ଥିଏଟର ପାଇଁ।
1: ଆଜ୍ଞା, ବହୁତ ବଢିଆ କଥା। ତେବେ ଆପଣ ମୁଖ୍ୟତଃ କୋଉ ସବୁ ବିଷୟକୁ ଆଧାର କରି ନାଟକ କରନ୍ତି?
0: ଦେଖନ୍ତୁ ଆମେ ଦୁଇ ପ୍ରକାର ନାଟକ କରୁ ପଥପ୍ରାନ୍ତ ନାଟକ। ଗୋଟେ ହଉଛି ପ୍ରଚାର ଧର୍ମୀ ନାଟକ, ଯେମିତି ଏଡ୍ସ ହେଲା କି ମ୍ୟାଲେରିଆ ହେଲା କିମ୍ବା ଆପଣଙ୍କର ଶିକ୍ଷା ହେଲା କିମ୍ବା ସ୍ୱଚ୍ଛତା ହେଲା, ଏ ହଉଛି ପ୍ରଚାର ଧର୍ମୀ ନାଟକ। ଏଥିରେ ସରକାରଙ୍କ ବିଭାଗର କିଛି ପଇସା ଥାଏ ଏବଂ ତାକୁ ନେଇକି ଆମେ ପ୍ରଚାର କରୁ, ସେଥିରେ ଆମେ ଟିକେ ବେଶୀ ମନୋରଞ୍ଜନ ରଖୁ। ଆଉ ଗୋଟେ ପ୍ରକାର ନାଟକ ହୁଏ ଯେ ସୋସିଆଲ ଇସ୍ୟୁ,
1: ସାମାଜିକ
0: ସମସ୍ୟା, ଯୋଉଥିରେ କି ଆମେ ଗୋଟେ ଜୀବନ୍ତ କାହାଣୀକୁ ନଉ ସେଥିରେ ଆମ ଷ୍ଟୋରୀ କରିବା ପାଇଁ। ଧରନ୍ତୁ ରାୟଗଡା, କୋରାପୁଟ କି ମାଲକାନଗିରି କିମ୍ବା ଆମର ସମୁଦ୍ରକୂଳିଆ ଅଞ୍ଚଳ ହଉ, ଲୋକଙ୍କର ଚଳଣିକୁ ନେଇକି ଆମେ ତାକୁ ଜୀବନ୍ତ ନାଟକ କରିବା ପାଇଁ ଚେଷ୍ଟା କରୁ। ତେଣୁ ପ୍ରଚାର ଧର୍ମୀ ନାଟକ ଆଉ ସମାଜକୁ
1: ସନ୍ଦେଶ ଦେଲା
0: ଭଳିଆ ନାଟକ ଟିକେ ଅଲଗା ଭିନ୍ନ ଥାଏ।
1: ଆଜ୍ଞା, ଏଇ ଯୋଉ ନାଟକ ଗୁଡିକର ଅବଧି କେତେ କଣ ଥାଏ?
0: ପାଖାପାଖି 30 ରୁ 45 ମିନିଟ ଥାଏ। କେବେ କେବେ ଗାଁ ଲୋକ ଯେତେବେଳେ କୁହନ୍ତି ଆଉ ଟିକେ ବେଶୀ ସମୟ ବଢା ବୋଲି ଆମେ ସେଟା ଘଣ୍ଟାଏ ପର୍ଯ୍ୟନ୍ତ ନେଇପାରୁ।
1: ଆଜ୍ଞା, ଏଇ ଯୋଉ ଲାଇଭ ଶୋ ବା ପ୍ରତ୍ୟକ୍ଷ ଭାବରେ ନାଟକ ଦେଖିବା ବେଳେ ଲୋକମାନଙ୍କର ପ୍ରତିକ୍ରିୟା ଆପଣ କଣ କେମିତି ଲକ୍ଷ୍ୟ କରନ୍ତି?
0: ଆଜ୍ଞା, ଯେତେ ମାଧ୍ୟମ ଅଛି ଲୋକଙ୍କ ହୃଦୟକୁ ଛୁଇଁବା ପାଇଁ ସବୁଠୁ ବଳିଷ୍ଠ ମାଧ୍ୟମ ହଉଛି ପଥପ୍ରାନ୍ତ ନାଟକ। ଯେହେତୁ ଏଇ ନାଟକକୁ 5 ବର୍ଷର ଛୁଆଠାରୁ ଆରମ୍ଭ କରିକି 70, 75, 80 ବର୍ଷର ବୃଦ୍ଧ ପର୍ଯ୍ୟନ୍ତ ଏକାଠି ବସିକି ଦେଖିପାରିବେ। ତେଣୁ ଏଇ ନାଟକ କଲାବେଳେ ପ୍ରଥମେ ଆମକୁ ଲାଗେ ଏ ସାରା ଗାଁ ହଉଛି ଆମର, ଆଉ ସାରା ଗାଁର ଅଧିବାସୀ ହଉଛନ୍ତି ଆମ ପରିବାର। ତେଣୁ ଆମ ପରିବାର ଲୋକଙ୍କ ପାଖରେ ଆମେ ନାଟକ କରୁ ଏବଂ ପରିବାର କେବେ ଆମର ଦୃଶ୍ୟକୁ ନେଇକି ଲୋକମାନେ କାନ୍ଦନ୍ତି, କେବେ ହସନ୍ତି, କେବେ ଆମକୁ ତାତ୍ସଲ୍ୟ ବି କରିଛନ୍ତି। ଆଉ ସବୁ ପରେ

0: ତାଙ୍କ ମନ ଭିତରେ ଗୋଟେ ଭାବନା ଆସେ, ଇଏ ନାଟକର ସମସ୍ୟା ହଉଛି ଆମ ସମସ୍ୟା, ଆମେ ଏହାଦ୍ୱାରା କେମିତି ପରିବର୍ତ୍ତନ ହେଇପାରିବୁ।
1: ଆଜ୍ଞା, ଏଇ ଯୋଉ ପ୍ରତିକ୍ରିୟା କଥାରୁ ଗୋଟେ କଥା ମନକୁ ଆସିଛି, ଆପଣଙ୍କୁ ପଚାରିବାକୁ ଚାହିଁବୁ ଯେ ଆପଣ ତ ଏତେ ବର୍ଷ ଧରିକିରି ପଥପ୍ରାନ୍ତ ନାଟକ କରୁଛନ୍ତି, ଗୋଟେ ସ୍ମୃତି ଆପଣଙ୍କର ଯଦି ମନେ ଥିବ ଯୋଉଟା ଆଜି ଆପଣ ଆମ ସହିତ ବାଣ୍ଟିବାକୁ ଚାହିଁବେ ଆଉ ଆମକୁ ଭଲ ଲାଗିବ, ଆମ ଶ୍ରୋତା ଭଉଣୀମାନଙ୍କୁ ସେଠି ଭଲ ଲାଗିବ।
0: ହଁ, ଯେତେବେଳେ 73ତମ ସମ୍ବିଧାନ ସଂଶୋଧନ ହେଲା ପଞ୍ଚାୟତରାଜ ବ୍ୟବସ୍ଥାରେ, ସେତେବେଳେ ଗୋଟେ ମହିଳାକୁ ଯେ ପଞ୍ଚାୟତ ସ୍ତରରୁ ସ୍ତ୍ରୀ ଲୋକ ମାଆଟିଏ କେମିତି ବାହାରକୁ ଯିବା ପାଇଁ ଚାହୁଁଛି ଏବଂ ତା ପାଇଁ ପ୍ରତିବନ୍ଧକ ସାଜିଛି, ତାର ପ୍ରଥମେ ତା ପରିବାର, ତା ସ୍ୱାମୀ ଏବଂ ତା ସମାଜ ଏବଂ ଅନ୍ୟାନ୍ୟ କିଛି ବ୍ୟବସ୍ଥା ତାକୁ ପ୍ରତିବନ୍ଧକ ହଉଛି, ତୁ କାମ କରିପାରିବୁ ନାହିଁ, କିନ୍ତୁ ତାର ଇଚ୍ଛା ଅଛି। ସେଇଭଳି ଗୋଟେ ଦୃଶ୍ୟକୁ ନେଇକି ଚୌଦ୍ୱାର ଅଞ୍ଚଳରେ କାର୍ଯ୍ୟକ୍ରମ ଚାଲିଥାଏ ଏବଂ ମୁଁ ନିଜେ ସେଥିରେ ଅଭିନୟ କରୁଥାଏ ସେ ପଞ୍ଚାୟତ ସ୍ତରୀୟ ମହିଳା ଭାବରେ। ଯେତେବେଳେ ସେଇଭଳି ଗୋଟେ ଦୃଶ୍ୟ ଆସିଛି ଏବଂ ଅନ୍ୟାନ୍ୟ ଚରିତ୍ର ମାନେ ପ୍ରତିବନ୍ଧକ କରୁଛନ୍ତି ତାକୁ ସମାଜର ପ୍ରତିବନ୍ଧକ ଭାବରେ, ସେଇ ନାଟକ ସମୟରେ ଲୋକଙ୍କ ଆଡୁ ପ୍ରତିକ୍ରିୟା ଆସିଛି ଆଉ ଆମେ ଦେଖିଛୁ ବହୁତ ଲୋକ ଏକାଠି ଆସିକି ଆମର ଆର୍ଟିଷ୍ଟ ମାନଙ୍କୁ ବି ବାଡ଼ାବାଡ଼ି କରିଛନ୍ତି ଯେ ତମେ କାହିଁକି ଆମର ମା ଯିଏ ପଞ୍ଚାୟତ ସ୍ତରରେ ମା ଯିଏ ଆସୁଛି ଆଗକୁ ତମେ କାହିଁକି ତାକୁ ବ୍ରେକ୍ ବନ୍ଦ କରୁଛ, ସେମିତି ଗଣ୍ଡଗୋଳ ବି କରିଛନ୍ତି। ଧରନ୍ତୁ ଗୋଟେ ଦୃଶ୍ୟ ଅଛି ଯେ ଗୋଟେ ମା ଚାହୁଁଛି ମୁଁ ବାହାରକୁ ଯାଇକିରି ମୋର ଅନ୍ୟ ମା ମାନଙ୍କ ପାଇଁ ଉଦାହରଣ ହେବି, କାମ କରିବି, କିନ୍ତୁ ତା ପାଇଁ ସାମାଜିକ ବ୍ୟବସ୍ଥା କିଛି ପ୍ରତିବନ୍ଧକ ହଉଛି, ଯେମିତି ତାର ଶିକ୍ଷା ତାକୁ କୁହାହଉଛି ତୁ ବେଶୀ ପାଠ ସାଠ ପଢିନୁ,
1: ଆଜ୍ଞା,
0: ତୁ ଆଗକୁ ଯାଇପାରିବୁନି, କି ତା ପରିବାର କହୁଛି ମୁଁ ମର୍ଦ୍ଦ ଲୋକ ତୁ ମତେ ନ ଜଣେଇକିରି ତୁ ବି ଆଗକୁ ଯାଇପାରିବୁନି। ଯୋଉମାନେ ଆମର ନେଗେଟିଭ ଚରିତ୍ର ଅଛନ୍ତି, ଯୋଉ ଚରିତ୍ର ଆମର କହୁଛି ଯେ ତୁ ଶିକ୍ଷିତ ନୁହଁ ତୁ କରିପାରିବୁନି, ଯୋଉ ଚରିତ୍ର କହୁଛି ମୁଁ ସ୍ୱାମୀ ମତେ କରିବାକୁ ପଡିବ, ତାଙ୍କ ଉପରେ ସେମାନେ
1: ବୁଝିପାରିଲି, ଆପଣ ଯୋଉମାନେ ଅଭିନୟ କରୁଥିଲେ ସେମାନଙ୍କ ପ୍ରତି ସେମାନେ ଆକ୍ରୋଶ କରିଥିଲେ, ବାସ୍ତବିକ ବଡ ଜୀବନ୍ତ ହେଇଥିବ ସେଇ ଅଭିନୟ ଆପଣଙ୍କର, ଯାହାଦ୍ୱାରା କି ଦର୍ଶକ ଏତେ ଭାବରେ ଭାବ ବିହଳିତ ହେଇଯାଇଛନ୍ତି ଆଉ ସେଇଠି ସେଇ ପ୍ରକାର ସେମାନେ ଆଚରଣ କରିଛନ୍ତି। ବାସ୍ତବିକ ବହୁତ ଭଲ କଥା ଆପଣଙ୍କ କଥାରୁ ଆମେ ଜାଣିପାରୁଛୁ ଯେ ଆପଣଙ୍କର ଯୋଉ ପଥପ୍ରାନ୍ତ ନାଟକ ଗୁଡିକ କେତେ ଭାବରେ ପ୍ରଭାବ ବିସ୍ତାର କରିଥିବ ମାନସିକତା ପରିବର୍ତ୍ତନରେ। ଆପଣ ଯୋଉ ଏତେ ପଥପ୍ରାନ୍ତ ନାଟକ ସବୁ କରୁଛନ୍ତି, ଗୋଟେ ଡାଇଲଗ ଗୋଟେ ସଂଳାପ ଆମକୁ ଶୁଣେଇବେ କି?
0: ତମେ ସେଇ ସ୍ୱର୍ଗରେ ଥାଇ ଦେଖୁଥାଅ ବାପୁ, ତମ ଲହୁଲୁହରେ ସ୍ୱାଧୀନତା ପାଇଥିବା ମଣିଷମାନେ ଆଜି କେମିତି ପରାଧୀନତାର ମାୟାଜାଲରେ ପଡି ଛଟପଟ ହେଉଛନ୍ତି। ତମ ରାମ ରାଜ୍ୟ ଆଉ ନାହିଁ ବାପୁ, ତମ ରାମ ରାଜ୍ୟ ଆଉ ନାହିଁ, ତମ ରାମ ରାଜ୍ୟ ଏଠି ରାବଣପୁରୀ ପାଲଟି ଗଲାଣି। ତମ ଖଟି ଖାଇବା ଶବ୍ଦଟା ଏଠି ସମସ୍ତଙ୍କୁ ପିଟି ଖାଅ ବୋଲି ଶୁଭି ଯାଇଛି। ହେ ବଦମାସ ଅକ୍ଟୋପସ ମାନେ ଯେତେବେଳେ ପଞ୍ଝା ମେଲେଇ ସାରିଲେଣି, ସେଠାରେ ସ୍ୱରାଜ ସପନଟା କ'ଣ ସତ ହେବ ବାପୁ? ଆସ ପୁଣି ଆସ, ତମରି ଆଗମନକୁ ଏଠି ନିରୀହ ଖଟିଖିଆ ମେହନତି ମଣିଷମାନେ ଯୁଗ ଯୁଗ ଧରି ଅନେଇ ବସିଛନ୍ତି। ଆସ ବାପୁ ଆସ।
1: ବାଃ, ଖୁବ୍ ସୁନ୍ଦର ସଂଳାପ, ବହୁତ ବଢିଆ ଲାଗିଲା ଶୁଣିକିରି। ତେବେ ଆପଣ ଯେମିତି କହିଲେ ସରକାରଙ୍କର ବିଭିନ୍ନ ସମାଜ ମଙ୍ଗଳ ଯୋଜନା ସବୁ ଯୋଉ ରହିଛି, ଯେମିତିକି ସାକ୍ଷରତା ଅଭିଯାନ, ଶିଶୁ ଆଉ ମାଙ୍କର ସ୍ୱାସ୍ଥ୍ୟ ସଚେତନତା, କିମ୍ବା ଅନ୍ୟ କୌଣସି ସ୍ୱାସ୍ଥ୍ୟ ସମ୍ବଳିତ ବା ସାମାଜିକ ଉନ୍ନତି ଭିତ୍ତିକ ଯୋଜନା ସବୁ, ଏହାକୁ ସବୁ ପଥପ୍ରାନ୍ତ ନାଟକରେ ଆଣିଛନ୍ତି କି?
0: ହଁ, ଏଇଟା ଗୋଟେ ପ୍ରଚାରଧର୍ମୀ ନାଟକ ମୁଁ ଆପଣଙ୍କୁ କହିଛି। ନୟାଗଡ଼ରେ ଯେତେବେଳେ ଆମେ ସ୍ୱଚ୍ଛତା ସମ୍ପର୍କରେ ଏଇଭଳି ସରକାରଙ୍କର କାର୍ଯ୍ୟକ୍ରମ କରୁଥିଲୁ, ଆମର ଏକ ମାସ ଧରିକି ସେ ଯାତ୍ରା ଥିଲା, କିନ୍ତୁ ଆମ ଯାତ୍ରା ସମୟରେ ଗୋଟେ ଗାଁରେ ପାହାଡ଼ ଉପରେ ସେ ଗାଁ ଗାଁକୁ ରାସ୍ତା ନଥିଲା ଏବଂ ଆମେ ପାଦରେ ଚାଲି ଚାଲିକି ସେ ଗାଁକୁ ଯାଇକି ଦଶପଲ୍ଲା ବ୍ଲକରେ ସେ ଗାଁକୁ ଯାଇକି ଡ୍ରାମା କରୁଥିଲୁ ଏବଂ ଗୋଟେ ଦିନରେ 35 ଜଣ ଘରୋଇ ପାଇଖାନା ତିଆରି କରିଥିଲେ। ଆମେ ସେଇଟା ଆମର ପ୍ରଚାରଧର୍ମୀ ନାଟକରେ ବଡ଼ ଆଚିଭମେଣ୍ଟ ବୋଲି ଭାବୁ।
1: ଆଜ୍ଞା, ଏଥିପାଇଁ କିଛି ପାରିଶ୍ରମିକ ଆପଣଙ୍କୁ ମିଳେ କି?
0: ପାରିଶ୍ରମିକ କିଛି ମିଳେ, ଯେମିତି ସରକାରୀ ଯୋଜନାକୁ ନେଇକି ଯଦି ଆମେ କିଛି କାର୍ଯ୍ୟକ୍ରମ କରୁ ତାହେଲେ ସେଥିରେ କିଛି କମ୍ ପାରିଶ୍ରମିକ ମିଳେ, କିନ୍ତୁ ଯେତେବେଳେ ଆମେ ସମାଜର କୌଣସି ଶିଶୁକୁ ନେଇକି, ପରିବାରର କୌଣସି ଶିଶୁକୁ ନେଇକି
1: ନିଜ ତରଫରୁ
0: କରୁ,
1: ଆଜ୍ଞା,
0: ସେଥିରେ ଆମକୁ ପାରିଶ୍ରମିକ ମିଳେନି। କିନ୍ତୁ ଆମେ ଆମର ଗାଁ ଲୋକଙ୍କର ସହାୟତା ଥାଏ, ଯୋଉ ଅଞ୍ଚଳରେ ଆମେ ନାଟକ କରିବୁ ସେଇ ଅଞ୍ଚଳ ଲୋକ ଆମକୁ ଖାଇବା ପିଇବା ରହିବା ପାଇଁ ବ୍ୟବସ୍ଥା ଦିଅନ୍ତି, ଆଉ ଏମିତି କିଛି ଭଲ ଡୋନର ବି ଥାନ୍ତି, କିଛି କିଛି ଡୋନେସନ ଦିଅନ୍ତି, ଯେମିତି ପୋଷାକ ପାଇଁ କିଛି କିଏ କିଏ ଡୋନେସନ ଦେଇଛନ୍ତି, ମ୍ୟୁଜିକ ଇନଷ୍ଟ୍ରୁମେଣ୍ଟ ପାଇଁ କିଏ ଡୋନେସନ ଦେଇଛନ୍ତି, କିଏ କିଏ ପ୍ରୋତ୍ସାହନ ଦେବା ପାଇଁ କିଛି କିଛି ଦିଅନ୍ତି, ଏବଂ ସେଥିପାଇଁ କିଛି ପାରିଶ୍ରମିକ ନଥାଏ, କିନ୍ତୁ ସରକାରୀ କାର୍ଯ୍ୟକ୍ରମରେ ପାରିଶ୍ରମିକ କିଛି ମିଳେ।
1: ଆମେ ଆପଣଙ୍କୁ ଏ ପ୍ରଶ୍ନଟି ପଚାରିବାର ଅର୍ଥ ଯେ ନାଟ୍ୟକର୍ମୀ ଯିଏ ନିଜର ସମୟ ଦେଉଛନ୍ତି, ପରିଶ୍ରମ କରୁଛନ୍ତି, ସେମାନେ ଯେତେବେଳେ ତାଙ୍କର କିଛି ଆୟ ଏଥିରୁ ନ ପାଇବେ, କିଛି ରୋଜଗାର ସେମାନେ ନ କରିପାରିବେ, ତାହେଲେ ସେମାନଙ୍କୁ ଚଳିବାକୁ ମଧ୍ୟ ଅସୁବିଧା ହେବ, ତେଣୁ ଆମେ ଏଇ କଥାଟି ପଚାରିଲୁ। ଆପଣ ଯାହା କହିଲେ ପାରିଶ୍ରମିକ ବହୁତ

0: କମ୍ ମିଳେ, ତେଣୁ ଆମେ ସ୍ୱାଭାବିକ ଭାବରେ ବୁଝିପାରୁଛୁ ଯେ ଏଇ ପଥପ୍ରାନ୍ତ ନାଟକ କରୁଥିବା ବା ନାଟକ ସହିତ ସମ୍ପୃକ୍ତ ସମସ୍ତଙ୍କର କେବଳ ଗୋଟିଏ ଆଗ୍ରହ ରହିଛି ଯୋଉଥିପାଇଁ କି ସେମାନେ ଏଇ କ୍ଷେତ୍ରକୁ ଆସିଛନ୍ତି, ନଚେତ ଦେଖିବା ପାଇଁ ଗଲେ ପାରିଶ୍ରମିକ ସେମିତି ତାଙ୍କୁ ମିଳେନି, ନୁହେଁ କି?
1: ଆଜ୍ଞା,
0: ଆପଣ ସହିତ ଆଲୋଚନା ଆହୁରି ଆଗକୁ ଜାରି ରଖିବା। ତେବେ ଏଇଠି ଆପଣଙ୍କ ପସନ୍ଦର ଗୀତଟିଏ ଆମେ ଆପଣଙ୍କୁ ଏବଂ ଆମ ଶ୍ରୋତାଭଉଣୀମାନଙ୍କୁ ଶୁଣିବାକୁ ଚାହିଁବୁ। କୋଉ କଣ୍ଠଶିଳ୍ପୀଙ୍କର ଗୀତ ଶୁଣିବାକୁ ଚାହିଁବେ?
1: ମୋତେ ଅସୀମା ପଣ୍ଡା,
0: ଅସୀମା ପଣ୍ଡାଙ୍କର ଗୀତ ଆପଣ ଶୁଣିବାକୁ ଚାହୁଁଛନ୍ତି। ଠିକ୍ ଅଛି, ଆମେ ଆପଣଙ୍କ ପ୍ରିୟ କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କ କଣ୍ଠରୁ ଗୀତଟିଏ ଆପଣଙ୍କୁ ଏବଂ ଆମ ଶ୍ରୋତାଭଉଣୀମାନଙ୍କୁ ଶୁଣାଇ ଦେଉଛୁ।

0: ପୁଣି ଆଜିର କାର୍ଯ୍ୟକ୍ରମରେ ଆମ ସହିତ ଅଛନ୍ତି ସ୍ୱର୍ଣ୍ଣଲତା ଜେନା, ଯିଏକି ଜଣେ ପଥପ୍ରାନ୍ତ ନାଟ୍ୟକର୍ମୀ ଭାବରେ ଖୁବ୍ ଜଣାଶୁଣା। ଆଜ୍ଞା, ବର୍ତ୍ତମାନ ସମୟରେ ପଥପ୍ରାନ୍ତ ନାଟକର ଚାହିଦା ଆଉ ଲୋକପ୍ରିୟତାକୁ ଆପଣ କ'ଣ କେମିତି ଲକ୍ଷ୍ୟ କରନ୍ତି?
1: ବର୍ତ୍ତମାନ ସମୟରେ ଦେଖନ୍ତୁ, ଏବେ ଯେବେଠାରୁ ଇଲେକ୍ଟ୍ରୋନିକ୍ସ ମିଡିଆର ପ୍ରଭାବ ବେଶୀ ଆସିଲା, ସେବେ ଯୋଉ ଜୀବନ୍ତ ନାଟକର ପ୍ରଭାବଟା ଧୀରେ ଧୀରେ କମିଗଲା ଏବଂ ଆଜିକାଲି ଜୀବନ୍ତ ନାଟକର ପରିବେଷଣ ସିଷ୍ଟମଟା ଟିକେ କମିଯାଇଛି ଏବଂ ଇଲେକ୍ଟ୍ରୋନିକ୍ସ ମିଡିଆର ଯୋଉ କାର୍ଯ୍ୟକ୍ରମଟା ସେଟା ବେଶୀ ବଢିଛି। ତେଣୁ ସେଥିପାଇଁ ପଥପ୍ରାନ୍ତ ନାଟକ ଆଗ ଭଳି ହେଇପାରୁନାହିଁ। କିନ୍ତୁ ଯେଉଁମାନେ ଗୋଟେ ସଂକଳ୍ପବୋଧ କଳାକାର ଅଛନ୍ତି ଯେଉଁମାନେ, ସେମାନଙ୍କର ସବୁବେଳେ ରୁଚି ପ୍ରତ୍ୟେକ ମାସରେ ପ୍ରତ୍ୟେକ ସପ୍ତାହରେ କୌଣସି ନା କୌଣସି ଇସ୍ୟୁକୁ ନେଇକରି ଆମେ ନାଟକ କରିବା ଏବଂ ଗାଁରେ କରିବା, କିଛି ନହେଲେ ଆଖପାଖ ଗାଁରେ ଗୋଟେ ଗାଁ ଲୋକଙ୍କ ପାଖରେ ଯାଇ ପହଞ୍ଚିକି ଆମେ ଆମର କାର୍ଯ୍ୟକ୍ରମଟା ପରିବେଷଣ କରିପାରିବା।
0: ଆପଣ ନିଜର ଉଦ୍ୟମ ଜାରି ରଖିଛନ୍ତି, ତେବେ କଣ କରାଗଲେ ଏଇ ଯୋଉ ପରିସ୍ଥିତି ହେଇଛି ଆମର, ଆପଣ ଯାହା କହିଲେ ପଥପ୍ରାନ୍ତ ନାଟକର, ଏଇ ସ୍ଥିତିରେ ପରିବର୍ତ୍ତନ ଆସିପାରିବ, ଲୋକ ଆହୁରି ଲୋକପ୍ରିୟତା ଦେଖେଇବେ, ଆଗ୍ରହ ଦେଖେଇବେ ଏଇଟିକୁ ଦେଖିବା ପାଇଁ?
1: ପ୍ରଥମେ ତ ମୁଁ କହିବି, ବର୍ତ୍ତମାନ ଯୋଉ ସରକାରୀ ସ୍ତରରେ ପଥପ୍ରାନ୍ତ ନାଟକକୁ ଲୋକକଳାରେ ନିଆଯାଇ ପାରିନାହିଁ।

0: ତେଣୁ ଆପଣଙ୍କ ମାଧ୍ୟମରେ ମୁଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିବି, ଯେହେତୁ ପଥପ୍ରାନ୍ତ ନାଟକର କଳାକାରମାନେ ଲୋକକଳା, ଲୋକଗୀତ ଏବଂ ପାରମ୍ପରିକ ବାଦ୍ୟକୁ ନେଇକରି ପଥପ୍ରାନ୍ତ ନାଟକ ପରିବେଷଣ କରନ୍ତି, ତେଣୁ ଏହା ଲୋକକଳାଠାରୁ କିଛି କମ୍ ନୁହେଁ ବା ଲୋକକଳାରୁ ଅଲଗା ନୁହେଁ।
1: ଆଜ୍ଞା,
0: ତେଣୁ ଅନୁରୋଧ ମୋର ରହିବ ପଥପ୍ରାନ୍ତ ନାଟକକୁ ସରକାର ଲୋକକଳା ସଂଘ ଅଛି କଳା ସଂଘରେ ସାମିଲ କରନ୍ତୁ। ଦ୍ୱିତୀୟ କଥା ହଉଛି, ଯେଉଁମାନେ ପଥପ୍ରାନ୍ତ ନାଟକ ଆର୍ଟିଷ୍ଟ, ଯଦି ସେମାନେ ପୁରୁଷ ଆର୍ଟିଷ୍ଟ ହେଇଥାନ୍ତି ତାହେଲେ ସେମାନେ ଅଲଗା କିଛି କାମ କରୁଛନ୍ତି କୌଣସି କୌଣସି ଜାଗାରେ, ଏବଂ ସମୟ ଆସିଲେ ନାଟକ କରୁଛନ୍ତି, କିନ୍ତୁ ବିଶେଷ କରି ପ୍ରଭାବିତ ହେଉଛନ୍ତି ଯେଉଁମାନେ ମହିଳା ନାଟ୍ୟକର୍ମୀ। ତେଣୁ ସରକାର ମଧ୍ୟ ପଥପ୍ରାନ୍ତ ନାଟକକୁ ପ୍ରୋତ୍ସାହନ ଦିଅନ୍ତୁ, ଯେଉଁଥିରେ ମହିଳା କର୍ମୀ, ପୁରୁଷ କର୍ମୀ, ସମସ୍ତ ନାଟ୍ୟକର୍ମୀ କିଛି କାମ ପାଇବେ ଏବଂ ନିଜର ଉଦ୍ୟମ ଯେଉଁ ଅଛି ଉଦ୍ୟମକୁ ଆଗକୁ ନେବେ, ଏଇଟା ଗୋଟେ ସମାନ୍ତରାଳ ଗତିରେ ଚାଲିବ।
1: ଏଇ ଯେ ମହିଳାମାନଙ୍କ ସମସ୍ୟା କଥା କହିଲେ, ଆପଣ କୋଉ ଦିଗକୁ ନିର୍ଦ୍ଦିଷ୍ଟ ଭାବରେ ସୂଚାଇବାକୁ ଚାହୁଁଛନ୍ତି, ମହିଳାମାନେ ଏଠି ଅସୁବିଧା ଭୋଗ କରୁଛନ୍ତି?
0: ଅସୁବିଧା ମତଲବ ଦେଖନ୍ତୁ, ଯେତେବେଳେ କରୋନା ହେଲା ସେତେବେଳେ ପୁରୁଷ ପିଲାମାନେ ଯୋଉଠି ଅଲଗା ଅଲଗା ଜାଗାରେ କାମ କଲେ, କିଛି ନହେଲେ ବି କିଏ ପରିବା ଦୋକାନ କଲା, ଚା ଦୋକାନ କଲା, କିଏ କୋଉଠି ଲେବର ଭାବରେ କାମ ଖଟିଲା, କିଛି ବି କରିପାରିଲା, କିନ୍ତୁ କରୋନା ସମୟରେ ଯେତେ ମହିଳା ଆର୍ଟିଷ୍ଟ ଥିଲେ ସମସ୍ତେ ମାନେ ବହୁତ ଦୟନୀୟ ଅବସ୍ଥାରେ ରହିଲେ। ସେମାନେ ନା କିଛି ଅଲଗା କାମ କରିପାରିଲେ, ନା ନାଟକ ହେଇପାରିଲା, ଯେତେବେଳେ କଟକଣା ଭିତରେ ରହିଲା। ଖାଲି କରୋନା ନୁହେଁ, ଅନ୍ୟ ଅନେକ ସମୟରେ ମହିଳା ନାଟ୍ୟକର୍ମୀଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥାଏ। ଆଜି କାମ ନାହିଁ, ଖାଇବୁ କ'ଣ? ପିଲା ଛୁଆ ଯେଉଁମାନେ ପରିବାର ତିଆରି କଲେଣି, ସେମାନଙ୍କର ପିଲା ଛୁଆ ହେଲେଣି, ସେମାନଙ୍କ ପିଲା ଛୁଆଙ୍କ ମୁହଁରେ ଆହାର ଦେବା ପାଇଁ ବି ତାଙ୍କ ପାଖରେ ପଇସା ନଥାଏ।
1: ଆଜ୍ଞା,
0: ତେଣୁ ତାଙ୍କୁ ଗୋଟେ ସମ୍ମାନ ମିଳୁ, ନିଶ୍ଚିତ ଭାବରେ ତାଙ୍କୁ ଗୋଟେ ସମ୍ମାନ ମିଳୁ, ତାଙ୍କୁ ଯଦି ଲୋକ କଳାକାର ବୋଲିକି ଗଣନା କରାଯାଇକି ତାଙ୍କୁ ଅନ୍ୟମାନଙ୍କୁ ଯେମିତି ଫେଲୋସିପ୍ ମିଳୁଛି ବା
1: ଭତ୍ତା
0: ମିଳୁଛି, ତାଙ୍କ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉ। ଓଡ଼ିଶାରେ ବହୁତ ଦଳ ଅଛି ପଥପ୍ରାନ୍ତ ନାଟକ ଦଳ, କିନ୍ତୁ ବିଶେଷ କରି ମହିଳା ପରିଚାଳିତ ଦଳ ଭାବରେ ଗୋଟେ ଦୁଇଟି କିମ୍ବା ତିନୋଟି ନଜରକୁ ଆସିବେ। ଆମେ ତ ବହୁତ ସମ୍ମାନ ପାଇଛୁ, କାରଣ ଆମକୁ ମୁଖ୍ୟମନ୍ତ୍ରୀଙ୍କ ସମ୍ମାନ ମିଳିଛି, ରାଜ୍ୟପାଳଙ୍କ ସମ୍ମାନ ମିଳିଛି, ଏବଂ ବହୁ ଜାଗାରେ ଆମେ କାର୍ଯ୍ୟକ୍ରମ ଯେହେତୁ କରିଛୁ ଓଡ଼ିଶା ବାହାରେ, ୱାର୍ଲଡ ସୋସିଆଲ ଫୋରମ, ଇଣ୍ଡିଆ ସୋସିଆଲ ଫୋରମକୁ ଆମେ ଯାଇଛୁ ଆମର ନାଟକ ନେଇକି। ଆମେ ଚାହୁଁ ଯେଉଁମାନେ ମହିଳା ନାଟ୍ୟକର୍ମୀ ଅଛନ୍ତି ତାଙ୍କର ଗୋଟେ ଗେଟ୍ ଟୁଗେଦର କରିକି ତାଙ୍କୁ ଗୋଟେ ପ୍ରତିବର୍ଷ ସମ୍ମାନପତ୍ର ମିଳୁ।
1: ଆଜ୍ଞା, ଆମେ ଭାବୁଛୁ ଆପଣଙ୍କର ଏଇ ବାର୍ତ୍ତାଟି ଆମେ ସରକାରଙ୍କ ପାଖରେ ପହଞ୍ଚାଇ ପାରିବୁ, ଯାହାଫଳରେ ନାଟ୍ୟକର୍ମୀମାନଙ୍କ ଜୀବନରେ କିଛି ପରିବର୍ତ୍ତନ ଆସିପାରିବ। ଆପଣଙ୍କ ପରିବାରରେ ଆଉ କିଏ ସବୁ ଅଛନ୍ତି?
0: ମୋ ପରିବାରରେ ମୁଁ ଜଣେ ଏକାକୀ ମହିଳା, ଆଉ ମୋର ଗୋଟେ ପୁଅ ଅଛି, ପୁଅ ବାହାଘର ହେଇଯାଇଛି, ନାତୁଣୀ ବି ହେଲାଣି। ମୁଁ ଯେତେବେଳେ ପ୍ରଥମେ ନାଟକକୁ ଆସିଲି ସେତେବେଳେ ଏ ନାଟକ ଏ ସମାଜ ସେବାକୁ ଆସିବା ଯୋଗୁଁ ହିଁ ମୋର ସ୍ୱାମୀ ମୋ ଠାରୁ ଅଲଗା ହେଇଗଲେ ଏବଂ ମୁଁ ଅଲଗା ହେଇଗଲି। ମୁଁ ସବୁବେଳେ ଚାହୁଁଥିଲି ଯେ ମୁଁ ସମାଜ ପାଇଁ କିଛି କରିବି, ଏବଂ ମୁଁ NSSରେ ଜଏନ୍ କଲାବେଳେ ମୁଁ ବେଷ୍ଟ ଭଲଣ୍ଟିୟର ଆଡ୍ ପାଇଥିଲି। ତାପରେ ମୋତେ ଯିଏ ଯେତେଥର ଗାଳି କରନ୍ତୁ, ମାଡ଼ ଦିଅନ୍ତୁ, ଯାହା କରନ୍ତୁ, ମୁଁ ସବୁବେଳେ ଗଭର୍ଣ୍ଣର ଦେଇଛନ୍ତି ଗୋଟେ ସାର୍ଟିଫିକେଟ୍, ତାକୁ ଖୋଲିକି ଦେଖିଦିଏ, ତାପରେ ମୋର ସବୁ ମାଡ଼ର କଷ୍ଟ ସବୁ ଭୁଲିଯାଏ। ତେଣୁ ମୁଁ ଦିନେ ଏକାକି ମହିଳା ଭାବରେ କାମ କରୁଥିଲି ନାଟ୍ୟକର୍ମୀ ଭାବରେ, ଆଉ ଆଜିକା ଦିନରେ ତ ବହୁତ ପରିବାର ହେଲେଣି, ପୁଅ ବୋହୂ ହେଲେଣି, କିନ୍ତୁ ମୋ ସ୍ୱାମୀ ମୋଠାରୁ ଅଲଗା ଅଛନ୍ତି।
1: ଆପଣ ଏକୁଟିଆ ପଥପ୍ରାନ୍ତ ନାଟକରେ ଏଇ ଯୋଉ ଆପଣଙ୍କର ଅଭିନବ ଯାତ୍ରା, ସେଇଥିରେ ଏକୁଟିଆ ଚାଲିଛନ୍ତି?
0: ଆଜ୍ଞା,
1: ସମସ୍ତଙ୍କୁ ନେଇକିରି
0: ଏକୁଟିଆ ମୁଁ କହିପାରିବିନି, ଏଇଥିପାଇଁ ବସୁଧୈବ କୁଟୁମ୍ବ, ସାରା ସଂସାର ହଉଛି ମୋ ପରିବାର, ମୁଁ ଏଇଆ ହିଁ ଭାବିଛି। ମୁଁ କେବେ ମୁଁ ନିଜ ପରିବାର ଠାରୁ ଅଲଗା ହେଇଛି ବୋଲିକି ମୁଁ ଦୁଃଖ କରିନାହିଁ, କହିଥିବା ମୁଁ ଯୁଆଡ଼େ ଯେତେବେଳେ ଯୋଉ ସମୟରେ ଯାଇଛି ସବୁ ଗାଁରେ ସବୁ ପରିବାରରେ ମୋର ମା ବାପା ଭାଇ ଭଉଣୀ ସମସ୍ତେ ଅଛନ୍ତି ବୋଲି ମୁଁ ଭାବେ।
1: ବହୁତ ବଢିଆ କଥା। ଆଗକୁ ଆଉ କଣ ସବୁ ଯୋଜନା ରଖିଛନ୍ତି କରିବେ ବୋଲି?
0: ଆଗକୁ ମ୍ୟାଡାମ ମୋର ଗୋଟେ ଇଚ୍ଛା ଅଛି ଯେ ମୁଁ ଗୋଟେ ନାଟ୍ୟଶାଳା କରିବି। ନାଟ୍ୟଶାଳା କରିକି ଯୋଉମାନେ ନାଟକ ପ୍ରତି ରୁଚି ରଖିବେ, ମୋର ଅନ୍ତେ ମୁଁ ସେ ନାଟ୍ୟଶାଳାରେ ସେମାନଙ୍କୁ ସାମିଲ କରିବି ଏବଂ
1: ସେମାନଙ୍କୁ ପ୍ରଶିକ୍ଷଣ ଦେବି। ଆଜ୍ଞା, ଈଶ୍ୱର କରନ୍ତୁ ଆପଣଙ୍କର ଏଇ ଯୋଜନାଟି ସଫଳ ହଉ। ଆଜି ଆପଣ ଆମ ଷ୍ଟୁଡିଓକୁ ଆସିଛନ୍ତି, ଆପଣଙ୍କୁ ଶୁଣୁଥିବା ଆମର ଯୋଉ ଶ୍ରୋତା ଭଉଣୀମାନେ ରହିଛନ୍ତି ସେମାନେ ନିଶ୍ଚିତ ଭାବରେ ଆପଣଙ୍କ କଥାରୁ ପ୍ରେରଣା ପାଉଥିବେ। ଆପଣ ଜଣେ ଅନୁଭବୀ ମହିଳା ଭାବରେ ଆପଣଙ୍କ ଜୀବନର ଅନୁଭୂତି ଅନେକ, ଅନୁଭବ ଅନେକ, ସେଇ ଅନୁଭବରୁ ସେଇ ଅନୁଭୂତିରୁ ଆମ ଭଉଣୀମାନଙ୍କୁ କ'ଣ ଦ୍ୱିପଦ କହିବାକୁ ଚାହିଁବେ ଯାହା ସେମାନଙ୍କୁ ସେମାନଙ୍କର ଜୀବନଯାତ୍ରାରେ ଆଗକୁ ଗଲାବେଳେ ସହାୟକ ହେବ?
0: ମୁଁ ପ୍ରଥମତଃ ସମସ୍ତ ମା ଭଉଣୀ ସମସ୍ତଙ୍କୁ ଗୋଟିଏ ଅନୁରୋଧ କରିବି, ଆପଣମାନେ ନିଜ ଉପରେ ସବୁବେଳେ ବିଶ୍ୱାସ କରନ୍ତୁ, ଅନ୍ୟ ଉପରେ ବେଶୀ ବିଶ୍ୱାସ କରନ୍ତୁ ନାହିଁ। ଆଉ ଯେତେବେଳେ ଆପଣ ଯୋଉ କାମଟି କରିବେ ସେଟା କରିବେ କି ନାହିଁ ନିଜକୁ ପ୍ରଶ୍ନ ପଚାରନ୍ତୁ, ଯଦି ନିଜ ଭିତରୁ ଅନ୍ତର ଭିତରୁ ହଁ ଆସିଲା ତାହେଲେ ନିଶ୍ଚିତ ଭାବରେ କାହାରି କଥା ଶୁଣନ୍ତୁ ନାହିଁ, ଆପଣ ଆଗକୁ ଯାଆନ୍ତୁ। ଆପଣ

0: ଯଦି 2 ପାଦ ଆଗକୁ ଯିବେ, ଆପଣଙ୍କର ହାତ ଧରି 5 ପାଦ ଆଗକୁ ନେବା ପାଇଁ କିଏ ନା କେହି କୋଉଠି ରାସ୍ତାରେ ମିଳିବେ।
1: ତେବେ ଏଇ ଆଲୋଚନାକୁ ଶେଷ କରିବା ପୂର୍ବରୁ ଆଉ ଗୋଟିଏ ସଂଳାପ ଆମେ ଆପଣଙ୍କ କଣ୍ଠରୁ ଶୁଣିବାକୁ ଚାହିଁବୁ।
0: ମୋତେ ମୋ ପାଇଁ ମୋ ବା ଭଉଣୀମାନଙ୍କ ପାଇଁ ଘରୁ ଗୋଡ଼ କାଢ଼ିବାକୁ ପଡ଼ିବ। ତମେ ଦେଖିବ ମୋ ପାଦ ସହିତ ପାଦ ମିଶାଇ ଶହ ଶହ ମା ଭଉଣୀମାନେ ଆଗକୁ ଆସିବେ। ଗାଁ ଗାଁରେ ନାରୀ ଜାଗରଣର ଶବ୍ଦ ଶୁଭିବ। ସମସ୍ତେ ମୁହଁ ଖୋଲି କଥା କହିବେ, ତାହେଲେ ଆମର ଉନ୍ନତି ହେବ। ହଁ ହଁ, ତାହେଲେ ଆମର ଉନ୍ନତି ନିଶ୍ଚୟ ହେବ।
1: ବାହ, ବହୁତ ବଢ଼ିଆ। ଏହି ସୁନ୍ଦର ସଂଳାପ ଏବଂ ଆଲୋଚନାଟି ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଜଣାଉଛୁ। ଆଜି ଆପଣ ଆମ ଷ୍ଟୁଡିଓକୁ ଆସିଲେ, ଆମ ସହିତ ଆଲୋଚନାରେ ଅଂଶଗ୍ରହଣ କଲେ, ସେଥିପାଇଁ ଅନୁଷ୍ଠାନ ତରଫରୁ ଆପଣଙ୍କୁ ଧନ୍ୟବାଦ। ନମସ୍କାର। ଶୁଣୁଥିଲେ ଆମର ଆଜିର ଅତିଥି ପଥପ୍ରାନ୍ତ ନାଟ୍ୟକର୍ମୀ ସ୍ୱର୍ଣ୍ଣଲତା ଜେନାଙ୍କ ସହିତ ଆମର ଏହି ଆଲୋଚନା। ତେବେ ଭଉଣୀ, ଆମର ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ଆମକୁ ଚିଠି ଖଣ୍ଡେ ଲେଖି ମତାମତ ନିହାତି ଜଣାଇବେ ବୋଲି ଅନୁରୋଧ କରୁଛୁ। ଆମର ଠିକଣା ତ ଆପଣମାନଙ୍କୁ ଜଣା, ତଥାପି ଆଉଥରେ କହି ରଖୁଛୁ, ନାରୀ ମହଲ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ, ପିନ୍ 753001। ତେବେ ଭଉଣୀ, ଆଜିର ନାରୀ ମହଲରୁ ମୁଁ ଆପଣଙ୍କର ଉପସ୍ଥାପିକା ସ୍ୱାଗତିକା ଏଇଠୁ ବିଦାୟ ନେଇ ରହୁଛି। ନମସ୍କାର।

0: ଆକାଶବାଣୀ କଟକ ବର୍ତ୍ତମାନ ସମୟ ଦିନ 1:50 ହେବାକୁ ଯାଉଛି। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ପ୍ରଥମେ ଇଂରାଜୀରେ ଏବଂ ହିନ୍ଦୀରେ ସମ୍ବାଦ। ରେଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।
1: ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ଚେନ୍ନାଇକୁ ଆସନ୍ତାକାଲି ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ। ରାଜସ୍ଥାନର ଯୋଧପୁର ବାୟୁସେନା ଘାଟିଠାରେ ବହୁରାଷ୍ଟ୍ରୀୟ ତରଙ୍ଗ ଶକ୍ତି କାର୍ଯ୍ୟକ୍ରମରେ ଯୋଗଦେଲେ ପ୍ରତିରକ୍ଷା ମନ୍ତ୍ରୀ। ମାନସିକ ସ୍ୱାସ୍ଥ୍ୟର ମହତ୍ତ୍ୱ ଓ ଏହାର ପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ। ବିଶ୍ୱ ବଜାର କ୍ଷେତ୍ରକୁ ରୁଷର ପ୍ରସ୍ତାବିତ ତୈଳ ଯୋଗାଣ ଅର୍ଥନୈତିକ କ୍ଷେତ୍ରରେ ସକାରାତ୍ମକ ପ୍ରଭାବ ପକାଇବ କହିଲେ ରୁଷ ରାଷ୍ଟ୍ରପତି। ଏବଂ ଇନ୍ଦୋରଠାରେ ଆସନ୍ତାକାଲି ଖେଳାଯିବ ଭାରତ ଓ ୱେଷ୍ଟଇଣ୍ଡିଜ୍ ତୃତୀୟ ଟି20 କ୍ରିକେଟ୍ ମ୍ୟାଚ୍। ବିସ୍ତୃତ ସମ୍ବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଚେନ୍ନାଇ ଗସ୍ତରେ ଯାଇ କେତେକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ। ସେଥିମଧ୍ୟରେ ପୁନମାଲେ ଏବଂ ଭଟପଲାନୀ ମଧ୍ୟରେ ମେଟ୍ରୋ ରେଳସେବାର ଉଦ୍ଘାଟନ ଅନ୍ତର୍ଭୁକ୍ତ। ଆଭାସୀ ମାଧ୍ୟମରେ ମଧ୍ୟ ଶ୍ରୀ ମୋଦି ଏହି ଅବସରରେ 5 ଅମୃତ ଭାରତ ଷ୍ଟେସନ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ପୁରୁଠାରୁ ପୁନେମାଲେ ପର୍ଯ୍ୟନ୍ତ ଶ୍ରୀ ମୋଦି ମେଟ୍ରୋ ରେଳ ଯୋଗେ ଯାତ୍ରା କରିବେ। ପୁରୁର ହ୍ରଦ ନିକଟସ୍ଥ ଜଳକଣ୍ଡେଶ୍ୱର ଶିବ ମନ୍ଦିରରେ ପୂଜାର୍ଚ୍ଚନା କରିବାର ମଧ୍ୟ କାର୍ଯ୍ୟସୂଚୀ ରହିଛି। ଶ୍ରୀ ମୋଦିଙ୍କ ସହ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ଜୋସେଫ ବିଜୟ ଯୋଗଦେବେ। ଆଇଆଇଟି ମାଡ୍ରାସ୍ଠାରେ ବ୍ରେନ୍ ସେଣ୍ଟରର ଶ୍ରୀ ମୋଦି ପରିଦର୍ଶନ କରିବେ। ସେଠାରେ ଏକ ପଦଯାତ୍ରାରେ ସାମିଲ ହେବା ସହ କେତେକ କଲ୍ୟାଣମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଦିଲ୍ଲୀ ପ୍ରତ୍ୟାବର୍ତ୍ତନ ପୂର୍ବରୁ ପ୍ରଧାନମନ୍ତ୍ରୀ ଜୟଗୋପାଳ ଗରୁଡ଼ିଆ

0: ସମାରୋହରେ ମଧ୍ୟ ଯୋଗ ଦେବେ। ରାଜସ୍ଥାନର ଯୋଧପୁରସ୍ଥିତ ବାୟୁସେନା ଘାଟିଠାରେ ତରଙ୍ଗ ଶକ୍ତି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଯୋଗ ଦେଇଛନ୍ତି। ଏହି ବହୁରାଷ୍ଟ୍ରୀୟ ଆକାଶ କ୍ଷେତ୍ର ପ୍ରଦର୍ଶନୀ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ ଭାରତୀୟ ବାୟୁସେନା କର୍ମଚାରୀଙ୍କ ସମେତ ଅଂଶଗ୍ରହଣକାରୀ ରାଷ୍ଟ୍ରର ବାୟୁସେନା ଅଧିକାରୀଙ୍କ ସହ ଭାବ ବିନିମୟ କରିଛନ୍ତି। ଏହି ଅବସରରେ ଆଧୁନିକ ଲଢୁଆ ବିମାନଗୁଡ଼ିକ ଦ୍ୱାରା ପ୍ରଦର୍ଶିତ ଏକ କାର୍ଯ୍ୟକ୍ରମକୁ ଶ୍ରୀ ସିଂ ନିରୀକ୍ଷଣ କରିଥିଲେ। ଅଂଶଗ୍ରହଣକାରୀ ରାଷ୍ଟ୍ରଗୁଡ଼ିକର ସେନା ସେମାନଙ୍କର କାର୍ଯ୍ୟଦକ୍ଷତା ପ୍ରଯୁକ୍ତିବିଦ୍ୟା ଆଧାରିତ ସାମରିକ ପଦକ୍ଷେପ ଆଦି ପ୍ରଦର୍ଶନ କରିଥିଲେ। ବିରୋଧୀ ଦଳଗୁଡ଼ିକ ନବୀନ ଅଭିଯୋଗ କରିଛନ୍ତି ବିଦେଶ ଶକ୍ତିଙ୍କ ପ୍ରରୋଚନାରେ ସେମାନେ କାର୍ଯ୍ୟ କରୁଛନ୍ତି ବୋଲି ସେ କହିଛନ୍ତି। ନୂଆଦିଲ୍ଲୀରେ ଆଜି ଗଣମାଧ୍ୟମ ସହ ଆଲୋଚନା କାଳରେ ଶ୍ରୀ ନବୀନ ବିରୋଧୀ ଦଳଗୁଡ଼ିକ ଦେଶରେ ଗମ୍ଭୀର ପରିସ୍ଥିତି ସୃଷ୍ଟି କରିବାକୁ ସର୍ବଦା ଚେଷ୍ଟା କରୁଛନ୍ତି ବୋଲି କହିଛନ୍ତି। ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ଅତ୍ୟନ୍ତ ସଶକ୍ତ ଏବଂ ବିରୋଧୀଙ୍କ ଏଭଳି ଚିନ୍ତାଧାରାକୁ ନାଗରିକ ସମର୍ଥନ କରୁନାହାନ୍ତି ବୋଲି ସେ କହିଛନ୍ତି। ବିଶ୍ୱ ସଙ୍କଟ ସତ୍ତ୍ୱେ ଦେଶ ନିରନ୍ତର ପ୍ରଗତି ପଥରେ ଅଗ୍ରସର ହେଉଛି ବୋଲି ଶ୍ରୀ ନବୀନ କହିଛନ୍ତି।
1: ଲଗାତାର ବୈଶ୍ୱିକ ସଙ୍କଟ କେ ବାବଜୁଦ ଆଜି ଏ ଦେଶ ନିରନ୍ତର ପ୍ରଗତି କି ଓର ଆଗେ ବଢ଼ ରହା ହେ। ପର ୟେ ବିଷୟ ଆପ ସବକୋ ଚୁଭ ରହା ହେ। ଆପ ଭାରତ କି ବିକାଶ କୋ ଭାରତ କି ଉନ୍ନତି କୋ ପଚା ନହିଁ ପା ରହେ। ଜିସ ପ୍ରକାର ସେ ଆଜ ଭାରତ ଆତ୍ମନିର୍ଭର ଭାରତ କି ରୂପ ସଶକ୍ତ ଭାରତ କି ରୂପ ମେ ଆଗେ ବଢ଼ ରହା ହେ ଆପ ଇସକୋ ଦେଖ ନହିଁ ପା ରହେ। ଔର ଜିସ ପ୍ରକାର ସେ ବିଦେଶୀ ତାକତୋ କେ ଇସାରେ ପେ ଆପ ଇସକୋ ଅସ୍ଥିର କରନେ କା ପ୍ରୟାସ କର ରହେ ହେ। ମେଁ ସ୍ପଷ୍ଟ ରୂପ ସେ ଆପକୋ କହତା ହୁଁ ଭାରତ କେ ଲୋକତନ୍ତ୍ର ମେ ଇତନି ତାକତ ହେ ଜିତନେ ହମାରେ ରାଷ୍ଟ୍ରଭକ୍ତ ହେ ଓ ସବ ମିଲକର ଆପକେ ମନସୁବେ କୋ ପାନି ଫେରେଙ୍ଗେ।
0: ସମ୍ବିଧାନ ପ୍ରସଙ୍ଗରେ ବିରୋଧୀ ଦଳ ଅପପ୍ରଚାର କରିବା ସହ ଜନାଦେଶକୁ ଅପମାନ କରୁଛି ବୋଲି ଶ୍ରୀ ନବୀନ ଅଭିଯୋଗ କରିଛନ୍ତି। ସମାଜରେ ମାନସିକ ସ୍ୱାସ୍ଥ୍ୟର ମହତ୍ୱ ଏବଂ ଏହାର ପ୍ରଭାବ ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ବିଶ୍ୱ ମାନସିକ ଦିବସ ପାଳନ କରାଯାଉଛି। 1992 ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ସଂଘ ପକ୍ଷରୁ ପ୍ରତ୍ୟେକ ବର୍ଷ ଅକ୍ଟୋବର 10 ତାରିଖରେ ଏହି ଦିବସ ପାଳନ କରାଯାଇ ଆସୁଛି। ମାନସିକ ରୋଗ ସହ ଜଡ଼ିତ ଭ୍ରାନ୍ତ ଧାରଣା ପ୍ରତିବନ୍ଧକ ଭେଦଭାବ ଦୂର କରିବା ଏବଂ ଏହି କ୍ଷେତ୍ରରେ ସାମୂହିକ ସହଯୋଗ ବୃଦ୍ଧି ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଅଙ୍ଗେ ନେଭେଇଥିବା ଅନୁଭୂତିକୁ ଶୁଣିବା ପ୍ରକୃତ ସ୍ୱର ପ୍ରକୃତ ପରିବର୍ତ୍ତନ ପ୍ରସଙ୍ଗ ଆଧାରରେ ଚଳିତ ବର୍ଷ ଏହି ଦିବସ ପାଳନ କରାଯାଉଛି। ଏହି ଦିବସ ପାଳନ ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ସୁଲଭ ତଥା ନାଗରିକ କୈନ୍ଦ୍ରିକ ମାନସିକ ସ୍ୱାସ୍ଥ୍ୟ ସେବା ପ୍ରତି ସରକାରଙ୍କର ଅଙ୍ଗୀକାରବଦ୍ଧତା ଉପରେ ଆଲୋକପାତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ନଡ୍ଡା କହିଛନ୍ତି ସମାଜର ବିଭିନ୍ନ ସ୍ତରରେ ମାନସିକ ସ୍ୱାସ୍ଥ୍ୟ ସହାୟତା ଲୋକଙ୍କ ପାଖରେ ପହଞ୍ଚିପାରୁଛି। ଦେଶବ୍ୟାପୀ 53 ଟେଲି ମାନସ କେନ୍ଦ୍ର କାର୍ଯ୍ୟ କରୁଛି ଏବଂ ଏହା ମାଧ୍ୟମରେ 48 ଲକ୍ଷରୁ ଅଧିକ ପରାମର୍ଶ ପ୍ରଦାନ କରାଯାଇଛି। ମନ ଜାଗୃତି ପଦକ୍ଷେପ ସମାଜରେ ସଚେତନତାକୁ ସୁଦୃଢ଼ କରିଛି ବୋଲି ଶ୍ରୀ ନଡ୍ଡା କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ରୁଷ ରାଷ୍ଟ୍ରପତି ଭ୍ଲାଡିମିର୍ ପୁଟିନ୍ କହିଛନ୍ତି ଆମେରିକା ଓ ବିଶ୍ୱ ବଜାର କ୍ଷେତ୍ରକୁ ପ୍ରସ୍ତାବିତ ରୁଷର ତୈଳ ଓ ପେଟ୍ରୋଲିୟମ୍ ଉତ୍ପାଦ ଯୋଗାଣ ଅର୍ଥନୈତିକ କ୍ଷେତ୍ର ଉପରେ ସକାରାତ୍ମକ ପ୍ରଭାବ ପକାଇବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଗତକାଲି ଆଲୋଚନା ପରେ ରାଷ୍ଟ୍ରପତି ଶ୍ରୀ ପୁଟିନ୍ ଏହି ମନ୍ତବ୍ୟ ଦେଇଛନ୍ତି। ୟୁକ୍ରେନ୍ ବିବାଦ ଏବଂ ଇରାନ୍ ସଂଘର୍ଷ ପରିସ୍ଥିତି ଉପରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି। ରୁଷ ବୈଦେଶିକ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଆନ୍ତର୍ଜାତିକ ବଜାରକୁ ତୈଳ ଓ ପେଟ୍ରୋଲିୟମ୍ ଉତ୍ପାଦ ଯୋଗାଣ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ରାଷ୍ଟ୍ରପତି ଶ୍ରୀ ପୁଟିନ୍ ନିର୍ଦ୍ଦେଶ ଦେଇଛନ୍ତି। ରୁଷର ପ୍ରସ୍ତାବିତ ତୈଳ ଯୋଗାଣକୁ ଆମେରିକା ମଧ୍ୟ ସ୍ୱାଗତ କରିଛି। ଏହାଫଳରେ ବୈଷୟିକ କ୍ଷେତ୍ରରେ ଡିଜେଲ ମୂଲ୍ୟ ହ୍ରାସ ପାଇବାର ଯଥେଷ୍ଟ ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଗତକାଲିର ଆଲୋଚନା ପରେ 2027 ଏପ୍ରିଲ 7 ତାରିଖ ପର୍ଯ୍ୟନ୍ତ ଆନ୍ତର୍ଜାତିକ ବଜାରକୁ ରୁଷର ଡିଜେଲ ଏବଂ ପେଟ୍ରୋଲିୟମ୍ ଉତ୍ପାଦ ଯୋଗାଣ ଉପରେ କଟକଣାକୁ ଆମେରିକା ପ୍ରତ୍ୟାହାର କରିନେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ଆମର ଏହି ବିଶେଷ ଶୃଙ୍ଖଳରେ ଆଜି ଆମେ ଆପଣମାନଙ୍କୁ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ସମ୍ପର୍କରେ ସୂଚନା ପ୍ରଦାନ କରୁଛୁ। ଝାଡ଼ଖଣ୍ଡର ଗୌରବମୟ ଇତିହାସ ଓ ଜନଜାତି ମହାନାୟକମାନଙ୍କ ଅବଦାନକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ନଭେମ୍ବର 15 ତାରିଖରେ ପାଳନ କରାଯାଏ।

0: ହେଉଛି ଜନଜାତୀୟ ଗୌରବ ଦିବସ। ଏହି ଦିନଟି ହେଉଛି ମହାନ ଆଦିବାସୀ ଜନନାୟକ ତଥା ଶହୀଦ ଭଗବାନ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରିକଳ୍ପନା ଅନୁଯାୟୀ ରାଞ୍ଚିର ପୁରୁଣା କେନ୍ଦ୍ରୀୟ କାରାଗାର ପରିସରରେ ପ୍ରାୟ 142 କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଏକ ବିଶାଳ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ। ପ୍ରାୟ 30 ଏକର ପରିମିତ ଏହି ସଂଗ୍ରହାଳୟରେ ସିଦ୍ଧୁ କାହ୍ନୁ, ବୀର ବୁଧୁ ଭଗତ, ଗୟା ମୁଣ୍ଡା ଏବଂ ଭଗବାନ ବିର୍ସା ମୁଣ୍ଡାଙ୍କ ଭଳି ବୀର ଯୋଦ୍ଧାଙ୍କ ସଂଘର୍ଷ ଓ ବଳିଦାନକୁ ଜୀବନ୍ତ ଭାବେ ଉପସ୍ଥାପନ କରାଯାଇଛି। ଏହି ସଂଗ୍ରହାଳୟ ଆଦିବାସୀ ସମାଜର ସ୍ୱାଭିମାନ ଓ ଐତିହାସିକ ଅବଦାନକୁ ସମ୍ମାନ ଦେବା ସହ ନୂତନ ପିଢ଼ିକୁ ଦେଶର ସ୍ୱାଧୀନତା ସଂଗ୍ରାମର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ସହ ପରିଚିତ କରାଇବେ ବୋଲି ଶ୍ରୀ ମୋଦି କହିଛନ୍ତି।
1: ହମାରେ ପୂର୍ବୋତ୍ତର କେ ଆଦିବାସୀ ସେନାନିଓ ନେ ଅର୍ ଦେଶ କେ ଭି ହମାରେ ଆଦିବାସୀ ସେନାନିଓ ନେ ଦେଶ କେ ଲିଏ ଅପନା ବଳିଦାନ ଦିଆ ହୈ। इस परंपरा को सम्मान देने के लिए देश लगातार काम कर रहा है। 15 नवंबर को हर साल भगवान बिरसा मुंडा की जन्म जयंती को जनजातीय गौरव दिवस के रूप में मनाया जाएगा।
0: महालय अवसर रे आज पितृपुरुषों के उद्देश्य रे ତିଳ ତର୍ପଣ, ଶ୍ରାଦ୍ଧ ଓ ପିଣ୍ଡଦାନ କରାଯାଉଛି। ଆଶ୍ୱିନ ପ୍ରତିପଦାଠାରୁ ଆରମ୍ଭ ହୋଇଥିବା ପିତୃପକ୍ଷ ଆଜି ଶେଷ ହେଉଛି। ପିତୃପୁରୁଷଙ୍କ ମୁଖ୍ୟପ୍ରାପ୍ତି ଏବଂ ନିଜ ପରିବାର କଲ୍ୟାଣ ଉଦ୍ଦେଶ୍ୟରେ ଏହି ପିଣ୍ଡଦାନ ପରମ୍ପରା ବହୁ ପ୍ରାଚୀନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାଳୟ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ମା ଦୁର୍ଗାଙ୍କର ଆଶୀର୍ବାଦ ସମାଜରେ ସୁଖ, କରୁଣା ଏବଂ ଆଶାର ସଞ୍ଚାର କରୁ, ସର୍ବତ୍ର ଶାନ୍ତି ଓ ସମୃଦ୍ଧି ବିରାଜମାନ କରୁ ବୋଲି ଶ୍ରୀ ମୋଦି କାମନା କରିଛନ୍ତି। ପୁରୁଷ କ୍ରିକେଟରେ ଆସନ୍ତାକାଲି ଇନ୍ଦୋରର ହୋଲକର ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚଳିତ ସିରିଜ୍ର ତୃତୀୟ ଟି20 କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଏହି ମ୍ୟାଚ୍ ସନ୍ଧ୍ୟା 7ଟାରେ ଖେଳାଯିବ। ଗତ ସନ୍ଧ୍ୟାରେ ରାଞ୍ଚିଠାରେ ଅନୁଷ୍ଠିତ ଟି20 କ୍ରିକେଟ୍ ମ୍ୟାଚ୍ରେ ୱେଷ୍ଟଇଣ୍ଡିଜ୍ ଭାରତକୁ 5 ୱିକେଟ୍ରେ ପରାସ୍ତ କରିବା ପରେ 5 ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ ବର୍ତ୍ତମାନ 1-1 ସ୍ତରରେ ରହିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଚେନ୍ନାଇକୁ ଆସନ୍ତାକାଲି ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ। ରାଜସ୍ଥାନର ଯୋଧପୁର ବାୟୁସେନା ଘାଟିଠାରେ ବହୁରାଷ୍ଟ୍ରୀୟ ତରଙ୍ଗ ଶକ୍ତି କାର୍ଯ୍ୟକ୍ରମରେ ଯୋଗଦେଲେ ପ୍ରତିରକ୍ଷା ମନ୍ତ୍ରୀ। ମାନସିକ ସ୍ୱାସ୍ଥ୍ୟର ମହତ୍ୱ ଓ ଏହାର ପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ। ବିଶ୍ୱ ବଜାର କ୍ଷେତ୍ରକୁ ରୁଷର ପ୍ରସ୍ତାବିତ ତୈଳ ଯୋଗାଣ ଅର୍ଥନୈତିକ କ୍ଷେତ୍ରରେ ସକାରାତ୍ମକ ପ୍ରଭାବ ପକାଇବ କହିଲେ ରୁଷ ରାଷ୍ଟ୍ରପତି। ଏବଂ ଇନ୍ଦୋରଠାରେ ଆସନ୍ତାକାଲି ଖେଳାଯିବ ଭାରତ ୱେଷ୍ଟଇଣ୍ଡିଜ୍ ତୃତୀୟ ଟି20 କ୍ରିକେଟ୍ ମ୍ୟାଚ୍। ସମ୍ବାଦ ପ୍ରସାରଣ ଏତିକିରେ ଶେଷ ହେଲା।
2: Good afternoon. This is Akashvani and I am Valsa Williams with the midday news. The headlines. Delhi police makes elaborate security arrangements amidst call for protest at Jantar Mantar, detains some individuals planning to participate. Rail and metro services partly affected in national capital. BJP accuses opposition of weakening constitutional institutions and breaking people's faith in democracy. Defence Minister Rajnath Singh says India is closely monitoring neighbourhood and global security developments, reiterates armed forces are undergoing major transformation under Atmanirbhar Bharat vision. India slams Pakistan at UN General Assembly for spreading lies and falsehoods about Jammu and Kashmir. And IMD forecasts heavy rainfall over Bihar, Karnataka, Himachal Pradesh and Jammu and Kashmir today. Delhi police has made extensive security arrangements in the New Delhi area to ensure public safety in view of the call for protest at Jantar Mantar by the CJP today. Police personnel are deployed at multiple checkpoints in New Delhi district. Talking to media, Deputy Commissioner of Delhi Police Kumar Abhishek said extensive arrangements have been made to ensure public order is not disrupted in the area. He said preventive checks have been implemented in the New Delhi area. The DCP also informed that some individuals have been detained who were planning to participate in today's protest.
3: In New Delhi, in view of the protest that has been declared today, there has been a preventive check. There are female staff here and we are checking all the vehicles to ensure that there is no disruption to the peace process. We have made

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁକନ୍ୟା ଜେନା। ମୁଖ୍ୟ ସମ୍ବାଦ, ରାଜ୍ୟର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ପ୍ରତ୍ୟାହାର ଶେଷ। ଅଙ୍ଗୀ ନିଭାଇଥିବା ଅନୁଭୂତିକୁ ଶୁଣିବା, ପ୍ରକୃତ ସ୍ୱର ଓ ପରିବର୍ତ୍ତନର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ। ମହାମାୟାଙ୍କ ଆଗମନ ଓ ପବିତ୍ର ମହାଳୟା ଅବସରରେ ଆଜି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ କରାଯାଉଛି ତିଳତର୍ପଣ, ଶ୍ରାଦ୍ଧ ଓ ପିଣ୍ଡଦାନ। ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ମା ସମଲେଶ୍ୱରୀ ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆସନ୍ତା

0: ମଙ୍ଗଳବାର ସୁଦ୍ଧା ଲଘୁଚାପ ସୃଷ୍ଟି ସମ୍ଭାବନା। ରାଜ୍ୟର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି ଅନିଚ୍ଛୁକ ଛାତ୍ରଛାତ୍ରୀ ନାମାଙ୍କନ ପତ୍ର ପ୍ରତ୍ୟାହାର କରିବେ। ସକାଳ 10ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ସମୟସୀମା ମଧ୍ୟରେ ଏହି ପ୍ରକ୍ରିୟା ଶେଷ ହୋଇଛି। ରାଜ୍ୟର ମୋଟ 348 ମହାବିଦ୍ୟାଳୟରେ ସମୁଦାୟ 8325 ଜଣ ନାମାଙ୍କନ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ 1156 ନାମାଙ୍କନ ପତ୍ର ନାକଚ ହୋଇଛି। ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକରେ ମିଳିଥିବା ତଥ୍ୟ ଅନୁସାରେ 1653 ଜଣ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଅନ୍ୟପକ୍ଷରେ 13 ବିଶ୍ୱବିଦ୍ୟାଳୟରେ ମୋଟ 361 ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ 41 ନାମାଙ୍କନ ପତ୍ର ନାକଚ ହୋଇଥିବା ସୂଚନା ଆମର ହସ୍ତଗତ ହୋଇଛି। ଆସନ୍ତା 15 ତାରିଖ ଦିନ ଭୋଟ୍ ଗ୍ରହଣ କରାଯିବା ସହ ଫଳାଫଳ ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଜୀବନରେ ମାନସିକ ସ୍ୱାସ୍ଥ୍ୟର ମହତ୍ତ୍ୱ ଏବଂ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଉଛି। ଚଳିତ ବର୍ଷର ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସର ବାର୍ତ୍ତା ହେଉଛି ଅଙ୍ଗେ ନିଭାଇଥିବା ଅନୁଭୂତିକୁ ଶୁଣିବା, ପ୍ରକୃତ ସ୍ୱର, ପ୍ରକୃତ ପରିବର୍ତ୍ତନ। ଶୁଣନ୍ତୁ ଏ ସମ୍ପର୍କରେ ଏକ ଉପସ୍ଥାପନା।
1: ମନ ଭଲ ଥିଲେ ଜୀବନ ସୁନ୍ଦର ଲାଗେ, କିନ୍ତୁ ମନ ଭିତରେ ଯେତେବେଳେ ଚିନ୍ତା, ଚାପ, ଅବସାଦର ଝଡ଼ ବହେ ସେତେବେଳେ ସବୁ ଥାଇ ମଧ୍ୟ ନିଃସହାୟ ଅନୁଭବ ହୋଇଥାଏ। ମନର ଯନ୍ତ୍ରଣା ସବୁବେଳେ ଆଖିକୁ ଦେଖାଯାଇନଥାଏ, ହେଲେ ତାର ପ୍ରଭାବ ଜୀବନକୁ ଗଭୀର ଭାବେ ପ୍ରଭାବିତ କରିଥାଏ। ମାନସିକ ସ୍ୱାସ୍ଥ୍ୟ କେବଳ ରୋଗର ଅନୁପସ୍ଥିତ ନୁହେଁ, ଏହା ସୁସ୍ଥ, ସନ୍ତୁଳିତ ଏବଂ ଆନନ୍ଦମୟ ଜୀବନର ଆଧାର। ମାନସିକ ସ୍ୱାସ୍ଥ୍ୟ ପ୍ରତି ସଚେତନତା ସୃଷ୍ଟି, ମନର କଥା ଖୋଲାଖୋଲି କହିବା ଏବଂ ଆବଶ୍ୟକୀୟ ସମୟରେ ସହାୟତା ନେବାର ବାର୍ତ୍ତା ନେଇ ପ୍ରତିବର୍ଷ ଆଜିର ଦିନରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଏ। 1992 ମସିହାରୁ ଆରମ୍ଭ ହୋଇଥିବା ଏହି ଦିବସ ପରିପ୍ରେକ୍ଷୀରେ ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧିତ ବିଭିନ୍ନ ସମସ୍ୟା, ଏହାର ନିରାକରଣ ଏବଂ ବିଶ୍ୱ ସମୁଦାୟର ଦୃଷ୍ଟି ଆକର୍ଷଣ କରିବା ପାଇଁ ସଚେତନତାମୂଳକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ମାନସିକ ଓ ସ୍ନାୟବିକ ରୋଗ, ନିଶା ନିବାରଣ ଏବଂ ଆତ୍ମହତ୍ୟା ପ୍ରବଣତା ଆଦି ସମସ୍ୟାର ଉପଚାର ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ମେଡିକାଲ କଲେଜରେ ନିଃଶୁଳ୍କ ଚିକିତ୍ସା ସେବା ଉପଲବ୍ଧ ହେଉଛି। ଏନେଇ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲର ମାନସିକ ସ୍ୱାସ୍ଥ୍ୟ ବିଭାଗର ଡାକ୍ତର ଭାଗ୍ୟଶ୍ରୀ ପ୍ରଧାନ ଆକାଶବାଣୀକୁ କହିଛନ୍ତି,
2: ପ୍ରତିବର୍ଷ ଅକ୍ଟୋବର 10 ତାରିଖରେ ଆମେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ କରୁଛୁ। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ହେଉଛି ଲିଭ୍ଡ ଏକ୍ସପେରିଏନ୍ସେସ୍ ହର୍ଡ ରିଏଲ୍ ଭଏସେସ୍ ରିଏଲ୍ ଚେଞ୍ଜ, ଅର୍ଥାତ୍ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରିଥିବା ଲୋକଙ୍କ ପ୍ରକୃତ ଅନୁଭୂତିକୁ ଆମେ ଶୁଣିବା, ବୁଝିବା ଏବଂ ସେହି ଅନୁଭୂତିରୁ ପରିବର୍ତ୍ତନ ଆଣିବା। ମାନସିକ ସ୍ୱାସ୍ଥ୍ୟକୁ ନେଇଥିବା ନିରବତା ଭାଙ୍ଗିବା, ପରସ୍ପରର କଥା ଶୁଣିବା ଏବଂ ଆବଶ୍ୟକ ସମୟରେ ସହାୟତା ନେବା।
1: ପୀଡ଼ିତ ରୋଗୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତଥା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର କିମ୍ବା ଆୟୁଷ୍ମାନ ଭାରତ ଆରୋଗ୍ୟ ମନ୍ଦିରରେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଏଏନ୍ଏମ୍ ଓ ଆଶା ଦିଦିଙ୍କ ସହଯୋଗରେ ଆୟୋଜିତ ମାନସିକ ସ୍ୱାସ୍ଥ୍ୟ ଶିବିରରେ ଚିକିତ୍ସା କରାଇବାକୁ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। ଏଥିସହିତ ନିଃଶୁଳ୍କ ଟେଲିମାନସ୍ ନମ୍ଘର 1441 କଲ୍ କରି ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ସୂଚନା ମଧ୍ୟ ପାଇପାରିବେ। ଆସନ୍ତୁ ଆଜିର ଦିନରେ ନିଜର ମନର ଯତ୍ନ ନେବା ସହ ଅନ୍ୟର ମନକୁ ବୁଝିବା, ଧୈର୍ଯ୍ୟର କଥା ଶୁଣିବା ଏବଂ ସମ୍ବେଦନଶୀଳ ସମାଜ ଗଢ଼ିବା ପାଇଁ ସଂକଳ୍ପବଦ୍ଧ ହେବା। ଆକାଶବାଣୀ କଟକ କେନ୍ଦ୍ର ପାଇଁ ମୁଁ ସ୍ମୃତି ରେଖା ତାରିଣୀ।
0: ସ୍ୱଚ୍ଛତା କେବଳ ଏକ କାର୍ଯ୍ୟ ନୁହେଁ, ଏହା ହେଉଛି ଆମର ନୈତିକ ସଂସ୍କାର। ସୁସ୍ଥ ରହିବା ପାଇଁ ପରିବେଶକୁ ସ୍ୱଚ୍ଛ ରଖିବାକୁ ପଡ଼ିବ। ଏହାକୁ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ କରିବା ସହ ଦୈନନ୍ଦିନ ଅଭ୍ୟାସରେ ପରିଣତ କରିବା ପାଇଁ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଜିଲ୍ଲାରେ ଆଜି ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ମେଗା ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ୱେଚ୍ଛାସେବୀ, ଛାତ୍ରଛାତ୍ରୀ, ଯୁବସାଥୀ, ବୁଦ୍ଧିଜୀବୀ ଓ ଜନପ୍ରତିନିଧିମାନେ ଅଂଶଗ୍ରହଣ କରି ଜିଲ୍ଲାକୁ ସଫେଇ କରିବା ସହ ଅନ୍ୟମାନଙ୍କୁ ସଫେଇ କାର୍ଯ୍ୟ କରିବା ପାଇଁ ସଚେତନ କରିଥିଲେ। ବିକଶିତ ଓଡ଼ିଶା ଓ ବିକଶିତ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ସମସ୍ତେ ନିଜ ପରିବେଶକୁ ଆବର୍ଜନା ମୁକ୍ତ ରଖିବା, ଏକକ ବ୍ୟବହୃତ ପ୍ଲାଷ୍ଟିକ୍ର ବର୍ଜନ କରିବା ପାଇଁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଛନ୍ତି। ଜିଲ୍ଲାର 500ରୁ ଉର୍ଦ୍ଧ୍ୱ ସ୍ଥାନରେ ଆୟୋଜିତ ସ୍ୱଚ୍ଛତା ଅଭିଯାନରେ 1,00,000ରୁ ଅଧିକ ସ୍ୱେଚ୍ଛାସେବୀ ସାମିଲ ହୋଇଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ମହାଳୟା ଅବସରରେ ଆଜି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ, ଶ୍ରାଦ୍ଧ ଓ ପିଣ୍ଡଦାନ କରାଯାଉଛି। ଆଶ୍ୱିନ ପ୍ରତିପଦାଠାରୁ ଆରମ୍ଭ ହୋଇଥିବା ପିତୃପକ୍ଷ ଆଜି ଶେଷ ହେଉଛି। ପିଣ୍ଡଦାନ ପାଇଁ ପୁରୀ ଶ୍ରୀକ୍ଷେତ୍ରରେ ଆଜି ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ପିତୃପୁରୁଷଙ୍କ ମୋକ୍ଷ ପ୍ରାପ୍ତି ଏବଂ ନିଜ ପରିବାର କଲ୍ୟାଣ ଉଦ୍ଦେଶ୍ୟରେ ଏହି ପିଣ୍ଡଦାନ ବିଧି ପରମ୍ପରା ବହୁ ପ୍ରାଚୀନ। ପବିତ୍ର ମହାଳୟା ଅବସରରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାର୍ଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୁଭେଚ୍ଛା ଜଣାଇଛନ୍ତି। ଭଦ୍ରକ ଜିଲ୍ଲା ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ପୀଠରେ ଥିବା ଦେବୀ ଜୟ ଦୁର୍ଗା ଆଜି ମହାକାଳୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି।

0: ବାବାମଣିଙ୍କୁ ବଡ଼ସିଂହାର ବେଶରେ ସଜିତ କରାଯାଇଛି। ମହାଳୟାତିଥିରେ ସୁବର୍ଣ୍ଣପୁରର ତ୍ରିବେଣୀ ସଙ୍ଗମ, ସ୍ୱର୍ଣ୍ଣପ୍ରୟାଗ ଘାଟ ଓ ବିନିକା ମହାନଦୀ ପାପକ୍ଷୟ ଘାଟରେ ପିତୃପୁରୁଷଙ୍କୁ ପିଣ୍ଡଦାନ ପୂର୍ବକ ଶ୍ରଦ୍ଧାଳୁ ଗୟା ଶ୍ରାଦ୍ଧ ଦେଇଛନ୍ତି। ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀ ଆଜି ପବିତ୍ର ମହାଳୟ ଅବସରରେ ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି। ବର୍ଷସାରା ମା ସମଲେଶ୍ୱରୀ ସିନ୍ଦୁରବର୍ଣ୍ଣା ରୂପେ ଦର୍ଶନ ଦେଉଥିବା ବେଳେ ମହାଳୟ ଅବସରରେ ଧବଳମୁଖୀ ବେଶରେ ଦର୍ଶନ ଦେଇଥାନ୍ତି। ବର୍ଷକରେ ମାତ୍ର ଗୋଟିଏ ଦିନ ମାଙ୍କର ଏହି ବେଶ ହେଉଥିବାରୁ ମନ୍ଦିର ପରିସରରେ ଭକ୍ତମାନଙ୍କର ପ୍ରବଳ ଭିଡ଼ ଲାଗି ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ସେବା ସଂକଳ୍ପର ଆଜିର ଧାରାବାହିକରେ ଶୁଣନ୍ତୁ ମିଶନ ଲାଇଫ୍ ସମ୍ପର୍କରେ। ପରିବେଶ ସୁରକ୍ଷା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ପ୍ରତ୍ୟେକ ମଣିଷର ଦୈନନ୍ଦିନ ଜୀବନଶୈଳୀ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ପରିବେଶ ସୁରକ୍ଷା ପାଇଁ ସଚେତନ ହେବା ଓ ପରିବେଶ ଅନୁକୂଳ ବ୍ୟବହାରକୁ ଲୋକଙ୍କ ଜୀବନର ଅଂଶ ଭାବେ ସଚେତନ କରିବା ମିଶନ ଲାଇଫ୍ର ମୁଖ୍ୟ ଉଦ୍ଦେଶ୍ୟ। ମିଶନ ଅଧୀନରେ ସମ୍ବଲପୁର ଜିଲ୍ଲାରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏ ସମ୍ପର୍କରେ ସମ୍ବଲପୁର ସମ୍ବାଦଦାତା ଗୁଣମଣି ବିଶ୍ୱାଳ ଅଧିକ ସୂଚନା ଦେଇ କହିଛନ୍ତି,
1: ପରିବେଶ ସୁରକ୍ଷା ପାଇଁ ସବୁବେଳେ ବଡ଼ ପଦକ୍ଷେପ ଆବଶ୍ୟକ ନୁହେଁ, ଲକ୍ଷ ଲକ୍ଷ ଲୋକଙ୍କ ଛୋଟ ଛୋଟ ପଦକ୍ଷେପ ମିଶି ବଡ଼ ସାମୂହିକ ପ୍ରଭାବ ସୃଷ୍ଟି କରିପାରିବ। ଅନାବଶ୍ୟକ ଆଲୋକ ବନ୍ଦ କରିବା, ଜଳ ଅପଚୟ ରୋକିବା, ପୁନଃ ବ୍ୟବହାରଯୋଗ୍ୟ ବ୍ୟାଗ୍ ଓ ବୋତଲ ବ୍ୟବହାର କରିବା, ସାର୍ବଜନୀନ ପରିବହନ ଆପଣେଇବା ଏବଂ ବର୍ଜ୍ୟବସ୍ତୁକୁ ଦାୟିତ୍ୱଶୀଳ ଭାବେ ନିଷ୍ପତ୍ତି କରିବା ଏକ ସୁସ୍ଥ ଓ ସ୍ଥାୟୀ ଭବିଷ୍ୟତ ଗଠନରେ ସହାୟକ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରିବାର, ବିଦ୍ୟାଳୟ, ସମୁଦାୟ ଓ ବିଭିନ୍ନ ସଂସ୍ଥାକୁ ଏହି ମିଶନ ଲାଇଫ୍ରେ ଅଂଶଗ୍ରହଣ କରିବାକୁ ପ୍ରୋତ୍ସାହିତ କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ପରିବେଶ ହେଉଛି ଏକ ଐତିହ୍ୟ ଯାହାକୁ ସୁରକ୍ଷିତ ରଖି ଆଗାମୀ ପିଢ଼ିକୁ ହସ୍ତାନ୍ତର କରିବା ଆମର ଦାୟିତ୍ୱ। ଏ ସମ୍ବନ୍ଧରେ ଅର୍ଥନୀତିଜ୍ଞ ପ୍ରଫେସର ଉମାଚରଣପତି କହନ୍ତି,
2: ଲାଇଫ୍ ଷ୍ଟାଇଲ୍ ଫର୍ ଏନ୍ଭାରନମେଣ୍ଟ, ତାର ଅର୍ଥ ହେଲା ଯେ ପରିବେଶ ପାଇଁ ଆମର ଚଳଣିରେ ବି କିମ୍ବା ଲାଇଫ୍ ଷ୍ଟାଇଲ୍ରେ ପରିବର୍ତ୍ତନ, ତଥା ଯଦି ପରିବେଶ ବି ପରିବର୍ତ୍ତନ ହେବ ତାହାର ମଧ୍ୟ ପ୍ରଭାବ ଆମ ଲାଇଫ୍ ଷ୍ଟାଇଲ୍ରେ ପଡ଼ିବ। ତ ଲାଇଫ୍ ଷ୍ଟାଇଲ୍ ଏବଂ ପରିବେଶ, ଚଳଣି ଏବଂ ଆମର ପରିବେଶ ପରିପୂରକ, ଆମକୁ ଦୁଇଟା ଜିନିଷ ଯାକ ଦରକାର। ଗୁରୁତ୍ୱ କ'ଣ ଆମ ଜୀବନରେ?
0: ବଲାଙ୍ଗୀର ଜିଲ୍ଲାର ଲୋଇସିଙ୍ଗା ନିର୍ବାଚନ ମଣ୍ଡଳୀ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ପରିଦର୍ଶନ କରିଛନ୍ତି। ଅଇଁଲାସାରିଠାରୁ ନୂଆ ମୁଣ୍ଡା ନାଳ ପର୍ଯ୍ୟନ୍ତ ଚାଲିଥିବା ଭିବିଜି ରାମଜୀ ଯୋଜନାର ଉନ୍ନତିକରଣ କାର୍ଯ୍ୟର ସେ ସମୀକ୍ଷା କରିଛନ୍ତି। ମାଲକାନଗିରି ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ 2026 ଅଧୀନରେ ଭୋଟର ତାଲିକାକୁ ସ୍ୱଚ୍ଛ ଓ ସଠିକ୍ କରିବା ଉଦ୍ଦେଶ୍ୟରେ ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ଗଣନା ସମୟରେ 47,355 ଜଣ, ଖସଡ଼ା ପ୍ରକାଶନ ପରେ 1,199 ଜଣଙ୍କୁ ମିଶାଇ ଜିଲ୍ଲାରେ ସମୁଦାୟ 48,544 ଜଣ ଭୋଟରଙ୍କ ନାମ ବାଦ୍ ଦିଆଯାଇଛି। ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଗାମୀ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶାନ୍ତି ଶୃଙ୍ଖଳା ସହ ପୂଜା ଆୟୋଜନ ପାଇଁ ନାନାଦି କାର୍ଯ୍ୟକ୍ରମମାନ ହାତକୁ ନିଆଯାଇଛି। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକର ଖାତିଗୁଡ଼ା ପିଏମ୍ ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଆଦର୍ଶ ଯୁବ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି। ପାଣିପାଗ, ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆସନ୍ତା ମଙ୍ଗଳବାର ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଥାଇଲାଣ୍ଡ ଉପସାଗର ଓ ତତ୍ସଂଲଗ୍ନ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ସମ୍ବାଦ ଶେଷ ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ପ୍ରତ୍ୟାହାର ଶେଷ, ଅଙ୍ଗୀ ନିଭାଇଥିବା ଅନୁଭୂତିକୁ ଶୁଣିବା, ପ୍ରକୃତ ସ୍ୱର ଓ ପରିବର୍ତ୍ତନର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ। ମହାମାୟାଙ୍କ ଆଗମନ ଓ ପବିତ୍ର ମହାଳୟ ଅବସରରେ ଆଜି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ କରାଯାଉଛି ତିଳ ତର୍ପଣ, ଶ୍ରାଦ୍ଧ ଓ ପିଣ୍ଡଦାନ ଏବଂ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆସନ୍ତା ମଙ୍ଗଳବାର ସୁଦ୍ଧା ଲଘୁଚାପ ସୃଷ୍ଟି ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣି ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ବିବିଧ ଭାରତୀ ବିଜ୍ଞାପନ ପ୍ରସାରଣ ସେବା ଦିଲ୍ଲୀରୁ ଆକାଶବାଣୀ ବାରିପଦା ଷ୍ଟୁଡ଼ିଓ ଘଡ଼ିରେ ସମୟ ବର୍ତ୍ତମାନ ସନ୍ଧ୍ୟା 6:00। ଶ୍ରୋତା ବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବାରିପଦା କେନ୍ଦ୍ରରୁ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଜ ଯୋଗେ। ଆସନ୍ତୁ ଶୁଣିବା ଭକ୍ତି ଗୀତ। କାର୍ଯ୍ୟକ୍ରମ ଆରମ୍ଭରେ କଣ୍ଠଶିଳ୍ପୀ ତୃପ୍ତି ଦାସ।

ଶେଷ ହେଲା ଭକ୍ତି ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ବାରିପଦା। ଏଥର ଆସନ୍ତୁ ଶୁଣିବା ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମ ଆରମ୍ଭରେ ବିଜୟ ମଲ୍ଲଙ୍କ ରଚନାରୁ କଣ୍ଠଶିଳ୍ପୀ ଶକ୍ତି ମିଶ୍ର।

ପରିଷ୍କାର ପରିଚ୍ଛନ୍ନତା ଏବଂ ସ୍ୱଚ୍ଛତା ହିଁ ପବିତ୍ରତା ଓ ସଭ୍ୟତା। ତେବେ ଆସନ୍ତୁ ଆମ ଘର ଚାରିପାଖ ସଫା ରଖିବା ସହିତ ସର୍ବସାଧାରଣ ଗମନାଗମନ, ରାସ୍ତାଘାଟ, କର୍ମକ୍ଷେତ୍ର, ଶିକ୍ଷାନୁଷ୍ଠାନ ଏବଂ ଅନ୍ୟାନ୍ୟ ସର୍ବସାଧାରଣ ବ୍ୟବହାର କରୁଥିବା ସ୍ଥାନକୁ ପରିଷ୍କାର ରଖିବା। ଅଳିଆ ଆବର୍ଜନା ଏଣେତେଣେ ନ ପକାଇ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ ପକାଇବା। ସର୍ବୋପରି ମୁକ୍ତ ଓ ଖୋଲା ଜାଗାରେ ଅଳିଆ ଆବର୍ଜନା ପକାଇବା ବନ୍ଦ କରିବା ଉଚିତ। ତାହେଲେ ଯାଇ ଆମେ ଓ ସମସ୍ତ ଜୀବଜନ୍ତୁ ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରିବା।

21 ବର୍ଷ ବୟସରୁ କମ୍ ବୟସର ପୁଅ ତଥା 18 ବର୍ଷ ବୟସରୁ କମ୍ ବୟସର ଝିଅମାନଙ୍କର ବିବାହ ବାଲ୍ୟ ବିବାହ ନିଷେଧ ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ। ତେଣୁ ଯଦି ଆପଣ କୌଣସି ପ୍ରକାର ବାଲ୍ୟ ବିବାହର ସୂଚନା ପାଆନ୍ତି ତେବେ ଅତିଶୀଘ୍ର ଦେୟମୁକ୍ତ ଚାଇଲ୍ଡ ଲାଇନ୍ ନମ୍ବର 1098 ସହିତ ଯୋଗାଯୋଗ କରିବାକୁ ଅନୁରୋଧ ଜଣାଇଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମୟୂରଭଞ୍ଜ।

ଆଜି ରାତି 8:30 ଆମ କେନ୍ଦ୍ରରୁ ବିଜ୍ଞାନବାର୍ତ୍ତା କାର୍ଯ୍ୟକ୍ରମରେ ଶୁଣିବେ ଆଲୋଚନା। ବିଶ୍ୱ ପ୍ରାଣୀ ମଙ୍ଗଳ ଦିବସ ପାଳନ ଅବସରରେ ପ୍ରାଣୀମାନଙ୍କ ପ୍ରତି କ୍ରୂରତାକୁ ବନ୍ଦ କରିବା ଏବଂ ସେମାନଙ୍କର ସୁରକ୍ଷା ପ୍ରତି ଗୁରୁତ୍ୱ ଦେବା। ରଚନା ତଥା ଉପସ୍ଥାପନାରେ ଅଛନ୍ତି ସ୍ମିତା ଦାସ।

ଶେଷ ହେଲା ସୂଚନା ଓ ସମ୍ବାଦ ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ରିଲେ କରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ ଅଳ୍ପ ସମୟ ପରେ।

0: ଆକାଶବାଣୀ କଟକ କେନ୍ଦ୍ରରୁ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ବିଜ୍ଞାପନ ପରେ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ
1: ସବୁରି ଭାଷାରେ କେବଳ ଆକାଶବାଣୀ।

0: ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଭୋଟର ତାଲିକାରେ ସଂଶୋଧନ ପାଇଁ ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ଅଭିଯାନ ଅଧୀନରେ 33,515 ଫର୍ମ 6 ଆବେଦନ ଗ୍ରହଣ। ନାରୀଶକ୍ତି ମନ୍ଥନ କର୍ମଶାଳାରେ ଯୋଗଦେଇ ରାଜ୍ୟରେ ମହିଳା ସଶକ୍ତିକରଣ ଉପରେ ଆଲୋଚନା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଯାଜପୁରର ନାଭିକୟା କୁଣ୍ଡରେ ମହାଳୟା ଅବସରରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ଏବଂ ରାଜ୍ୟରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ନେଇ 21 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଭାରତର ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶାରେ ଭୋଟର ତାଲିକାରେ ନାମ ସାମିଲ କରିବା ଉଦ୍ଦେଶ୍ୟରେ ଗତ 3 ଦିନ ଧରି ଏକ ସ୍ୱତନ୍ତ୍ର ଅଭିଯାନ ଆୟୋଜିତ ହୋଇଯାଇଛି। ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାରେ ଭୋଟର ତାଲିକାରେ ନାମ ସାମିଲ ହୋଇପାରିନଥିବା ଯୋଗ୍ୟ ଭୋଟରଙ୍କ ସମେତ ନୂତନ ଓ ଯୁବ ଭୋଟରଙ୍କୁ ସାମିଲ କରିବା ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା। 3 ଦିନିଆ ସ୍ୱତନ୍ତ୍ର ଅଭିଯାନ ଅଧୀନରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ 26,446 ସ୍ୱତନ୍ତ୍ର ଶିବିର ଆୟୋଜିତ ହୋଇଯାଇଛି। ଭୋଟର ତାଲିକାରେ ନାମ ସାମିଲ ପାଇଁ 33,515 ଫର୍ମ 6 ଆବେଦନ ଗ୍ରହଣ କରାଯାଇଛି। ଚଳିତ ମାସ ଶେଷ ପର୍ଯ୍ୟନ୍ତ ବୁଥ ସ୍ତରୀୟ ଅଧିକାରୀଙ୍କ ଦ୍ୱାରା ଘରକୁ ଘର ପରିଦର୍ଶନ କାର୍ଯ୍ୟ ଜାରି ରହିବ। ଏହି ଅବଧି ମଧ୍ୟରେ ବିଏଲ୍ଓମାନେ ଘରକୁ ଘର ଯାଇ ଯୋଗ୍ୟ ନାଗରିକଙ୍କୁ ଭୋଟର ତାଲିକାରେ ନାମ ପଞ୍ଜୀକରଣ, ସାମିଲ ଏବଂ ଆବଶ୍ୟକ ସଂଶୋଧନ ସମ୍ପର୍କରେ ସଚେତନ କରିବା ସହ ଆବଶ୍ୟକ ମାର୍ଗଦର୍ଶନ ପ୍ରଦାନ କରିବେ। ଏକ ସ୍ୱଚ୍ଛ, ନିର୍ଭୁଲ, ସମାବେଶୀ ଭୋଟର ତାଲିକା ପ୍ରସ୍ତୁତି ଦିଗରେ ଏହି ସ୍ୱତନ୍ତ୍ର ଅଭିଯାନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଗଣତାନ୍ତ୍ରିକ ପ୍ରକ୍ରିୟାରେ ଯୋଗ୍ୟ ନାଗରିକଙ୍କ ଅଂଶଗ୍ରହଣ ନିଶ୍ଚିତ କରିବା ସହ ଭୋଟର ତାଲିକାରେ ସମସ୍ତ ଯୋଗ୍ୟ ନାଗରିକଙ୍କ ନାମ ସାମିଲ କରିବା ଏହାର ପ୍ରମୁଖ ଉଦ୍ଦେଶ୍ୟ। ନୂଆଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ନାରୀଶକ୍ତି ମନ୍ଥନ କର୍ମଶାଳାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗ ଦେଇଛନ୍ତି। ଏଥିରେ ମହିଳା ସଶକ୍ତିକରଣ, ବିଭିନ୍ନ ଯୋଜନାର କାର୍ଯ୍ୟାନ୍ୱୟନ ଓ ରାଜ୍ୟଗୁଡ଼ିକ ମଧ୍ୟରେ ଉତ୍ତମ କାର୍ଯ୍ୟପଦ୍ଧତିର ଆଦାନ ପ୍ରଦାନ ସମ୍ପର୍କରେ ସେ ଆଲୋଚନା କରିଛନ୍ତି। କର୍ମଶାଳାରୁ ମିଳିଥିବା ଅଭିଜ୍ଞତା ଓଡ଼ିଶାରେ ମହିଳା ସଶକ୍ତିକରଣକୁ ଆହୁରି ସୁଦୃଢ଼ କରିବାରେ ସହାୟକ ହେବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜୀବନରେ ପରିବର୍ତ୍ତନ ଆଣିଛି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଆଜି ଖପ୍ରାଖୋଲ ବ୍ଲକ ଅଫିସ ପରିସରରେ ଆୟୋଜିତ ବିକଶିତ ଭାରତ ସଂକଳ୍ପ ସଭାରେ ଯୋଗ ଦେଇଥିଲେ। ଶ୍ରୀ ସିଂହଦେଓ କହିଛନ୍ତି, ଜନସେବା, ସ୍ୱଚ୍ଛତା ଓ ଗ୍ରାମାଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ସରକାରଙ୍କ ନିରନ୍ତର ଉଦ୍ୟମ ଜାରି ରହିଛି। ଦେଶବ୍ୟାପୀ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଗଚ୍ଛିତ ରଖିବା ନେଇ ଏକ ନୀତି ପ୍ରସ୍ତୁତି ଚାଲିଛି। ଆସନ୍ତା 1 ମାସ ମଧ୍ୟରେ ଏହି ନୀତିର ରୂପରେଖ ଜଣାପଡ଼ିବ ବୋଲି କେନ୍ଦ୍ର ଖଣି ସଚିବ କେଶବ ଚନ୍ଦ୍ର କହିଛନ୍ତି। ପ୍ରତିରକ୍ଷା, ମହାକାଶ ଓ ଶକ୍ତି କ୍ଷେତ୍ରଗୁଡ଼ିକରେ ଏହି ପଦାର୍ଥର ସୁଗମ ଯୋଗାଣକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ନୀତି ପ୍ରସ୍ତୁତ କରାଯାଉଛି ବୋଲି ଶ୍ରୀ ଚନ୍ଦ୍ର କହିଛନ୍ତି। ଓଡ଼ିଶା ସମେତ ଗୁଜରାଟ, ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶରେ ଜାରି ରହିଥିବା 4 ଗୁରୁତ୍ୱପୂର୍ଣ୍ଣ ଖଣିଜ ପ୍ରକ୍ରିୟାକରଣ ପାର୍କ ପ୍ରସ୍ତୁତି ନେଇ ତ୍ୱରିତ କାର୍ଯ୍ୟ ଜାରି ରହିଛି। ଏଥିରେ ଉପଯୋଗ ହେବାକୁ ଥିବା ବ୍ୟାଟେରୀ ପ୍ରସ୍ତୁତି ଉପରେ ଗୁରୁତ୍ୱ ଦିଆଯାଉଛି। ବ୍ୟାଟେରୀର ଉପଯୋଗ ହେବାକୁ ଥିବା ସାମଗ୍ରୀର ବର୍ଦ୍ଧିତ ମୂଲ୍ୟକୁ ଦୃଷ୍ଟିରେ ରଖି ବିରଳ ଖଣିଜ ପଦାର୍ଥର ଉପଯୋଗ ଉପରେ ଧ୍ୟାନ କେନ୍ଦ୍ରୀଭୂତ ହେଉଛି ବୋଲି ଶ୍ରୀ ଚନ୍ଦ୍ର କହିଛନ୍ତି। ସୂଚନାଯୋଗ୍ୟ, ତମ୍ବା, ଲିଥିୟମ୍, ନିକେଲ, କୋବାଲ୍ଟ ଭଳି ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଏହି ବ୍ୟାଟେରୀ ପ୍ରସ୍ତୁତି ପାଇଁ ଆବଶ୍ୟକ କଞ୍ଚାମାଲ ଭାବେ ବ୍ୟବହୃତ ହୋଇଥାଏ। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ବଲାଙ୍ଗୀର ଜିଲ୍ଲା ପୁଇଁତଲା ବ୍ଲକ ଅଁଳାସାରିଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଗ୍ରାମର ଭୂମିହୀନ ପରିବାରଗୁଡ଼ିକୁ ଜମି ପଟ୍ଟା ବଣ୍ଟନ କରିଛନ୍ତି। ସରକାରୀ ଯୋଜନାର ସୁଫଳ ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ। ସାମାଜିକ ଆର୍ଥିକ ସୁରକ୍ଷା ଦିଗରେ ଯୋଗ୍ୟ ହିତାଧିକାରୀଙ୍କୁ ବଣ୍ଟନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ଡକ୍ଟର ମହାଲିଙ୍ଗ କହିଛନ୍ତି। ଏହି ଅବସରରେ ମନ୍ତ୍ରୀ ମା ସାଉନ୍ତେଶ୍ୱରୀ ମହୋତ୍ସବ 2026ରେ ଯୋଗ ଦେଇଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଏତେ ଦିନ ପରେ ଆମ ଘରକୁ ଆସିବା କଥା ତମମାନଙ୍କର ମନେ ପଡିଲା ନାହିଁ?
2: ସେ କଥା ଛାଡ଼ନ୍ତୁ ମୋ ଭାଉଜ, ଆପଣ କେମିତି ଅଛନ୍ତି?
1: ଟେନସନ କୋ ପିଛା ଛାଡ଼ୁଛି ଯେ।
2: ଟେନସନ?
1: ଝିଅ ଜମାରୁ ସିରିୟସ ହୁଅ, ଠିକରେ ପାଠ ପଢାପଢି କରୁନି, ତା ସାଙ୍ଗସାଥିମାନେ କେତେ ଆଗେଇ ଗଲେଣି
3: ଦେଖିଲେ ତ? ୟାଙ୍କରି ଯୋଗ ଝିଅ ମୋର ପୁରା ଟେନସନରେ ରହୁଛି। ଦିନେ ସେ ମତେ କହିଲା,
4: ବାବା ମା ତାଙ୍କର ସବୁ ସ୍ୱପ୍ନକୁ ମୋ ଉପରେ ଲଦି ଦଉଛନ୍ତି, ଯଦି ସବୁବେଳେ ଏମିତି ହବ ତାହେଲେ ମୁଁ କଣ ଠିକ ସେ ପଢେଇ ପାରିବି, ନା ରେଜଲ୍ଟ ମୋର ଭଲ ହେଇଯିବ?
3: ସାଙ୍ଗ ଠିକ କହିଛି,

0: ସବୁ ପିଲା ସ୍ୱତନ୍ତ୍ର।
1: ଆପଣମାନେ ଜମା ନିଜ ପିଲାକୁ ଆଉ କାହା ସହିତ ତୁଳନା କରନ୍ତୁନି, ବରଂ ତା ମନରେ ବିଶ୍ୱାସ ଆଣନ୍ତୁ କି ତାର ପରୀକ୍ଷା ଭଲ ହେବ। ତାର ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ଠିକ୍ ରହିଲେ ତା ନିଜ କ୍ଷମତା ଅନୁସାରେ ସେ ନିଶ୍ଚିତ ଭଲ କରିବ।
2: ପରୀକ୍ଷାର ଚାପ ଆପଣଙ୍କ ନିଦ୍ରା କିମ୍ବା ଏକାଗ୍ରତାକୁ ପ୍ରଭାବିତ କରୁଛି କି? ପରାମର୍ଶ ପାଇଁ ଟେଲିମାନସର ଦେୟମୁକ୍ତ ନମ୍ବର 144416 ଯୋଗାଯୋଗ କରନ୍ତୁ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।
3: ମହାଳୟ ଅବସରରେ ଆଜି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ, ଶ୍ରାଦ୍ଧ ଓ ପିଣ୍ଡଦାନ କରାଯାଇଛି। ଆଶ୍ୱିନ ପ୍ରତିପଦାଠାରୁ ଆରମ୍ଭ ହୋଇଥିବା ପିତୃପକ୍ଷ ଆଜି ଶେଷ ହୋଇଛି। ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ମନ୍ଦିର ପରିସରସ୍ଥ ନାଭିଗୟା କୁଣ୍ଡ ନିକଟରେ ପିଣ୍ଡଦାନ ଅନୁଷ୍ଠିତ ହୋଇଯାଇଛି। ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଆଜି ପିଣ୍ଡଦାନ କରିଛନ୍ତି। ପିଣ୍ଡଦାନ ପରେ ମା'ଙ୍କୁ ଦର୍ଶନ କଲେ ମାନସିକ ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଶୃଙ୍ଖଳିତ ପିଣ୍ଡଦାନ ତଥା ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଆଜି ମହାଳୟା ଅବସରରେ ସମ୍ବଲପୁର ଗସ୍ତ କରି ମା' ସମଲେଶ୍ୱରଙ୍କୁ ଧବଳମୁଖୀ ବେଶରେ ଦର୍ଶନ କରିଛନ୍ତି। ଏହାପରେ ରାଜ୍ୟପାଳ ହୀରାକୁଦ ଡ୍ୟାମ୍ ପରିଦର୍ଶନ କରି ଜଳସେଚନ, ବନ୍ୟା ନିୟନ୍ତ୍ରଣ ଏବଂ ବିଦ୍ୟୁତ୍ ଉତ୍ପାଦନ କ୍ଷେତ୍ରରେ ହୀରାକୁଦ ଡ୍ୟାମ୍ର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି ବୋଲି କହିଛନ୍ତି। ଏଥିସହିତ ଓଡ଼ିଶାର କୃଷିର ସମୃଦ୍ଧି ଏବଂ ବିକାଶରେ ହୀରାକୁଦ ଡ୍ୟାମ୍ ପ୍ରମୁଖ ଭୂମିକା ନିର୍ବାହ କରୁଛି ବୋଲି ରାଜ୍ୟପାଳ କହିଛନ୍ତି। ସମ୍ବଲପୁର ପ୍ରାଣୀ ଉଦ୍ୟାନଠାରେ 72ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଏବଂ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଯୁବବର୍ଗଙ୍କୁ ବନ୍ୟପ୍ରାଣୀ ତଥା ପରିବେଶ ସଂରକ୍ଷଣ ଦିଗରେ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ଏହି ଅବସରରେ ଶ୍ରୀ ପ୍ରଧାନ ଜିଲ୍ଲାରେ ରହିଥିବା ଜଙ୍ଗଲ ଜମି ତଥା ପର୍ଯ୍ୟଟନ କ୍ଷେତ୍ରଗୁଡ଼ିକର ସଂରକ୍ଷଣ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି।
4: ଆଜି 72ତମ ବନ୍ୟ ପ୍ରାଣୀ ମହୋତ୍ସବ, ଏଇଟା ଆଜି ଆମ ସମ୍ବଲପୁର ଜିଲ୍ଲାରେ ବି ତାକୁ ଜିଲ୍ଲା ସ୍ତରୀୟ ମହୋତ୍ସବ ପାଳନ କରାଗଲା। ବନ୍ୟଜନ୍ତୁ ପ୍ରତି ଗୋଟେ ଆକର୍ଷଣ ବଢୁ, ବୁଝାମଣା ବଢୁ, ଏ କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ।
3: ରାଜ୍ୟ ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ବଳବନ୍ତ ସିଂହ ଗଞ୍ଜାମ ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଆଜି ପରିଦର୍ଶନ କରିଛନ୍ତି। ସେଠାରେ ଚାଲିଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି। ସମସ୍ତ କାର୍ଯ୍ୟକୁ ଧାର୍ଯ୍ୟ ସମୟରେ ଶେଷ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ପକ୍ଷୀ ସଂରକ୍ଷଣ ଏବଂ ସନ୍ତୁଳିତ ପରିବେଶ ଦୃଷ୍ଟିକୋଣ ଆଧାରରେ ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ଓଏସ୍ଏପି 8ମ ବାଟାଲିୟନ୍ ପରିସରରେ ପକ୍ଷୀ ବସା ସ୍ଥାପନ ଅଭିଯାନ ଆରମ୍ଭ ହୋଇଛି। 5ଟି ପର୍ଯ୍ୟାୟରେ ଏହାକୁ ଶେଷ କରିବା ନେଇ ଲକ୍ଷ୍ୟ ରଖାଯାଇଛି। ପ୍ରଥମ ପର୍ଯ୍ୟାୟରେ ଆଜି ପରିସରରେ ଥିବା ଗଛଗୁଡ଼ିକରେ ପକ୍ଷୀଙ୍କ ପାଇଁ 20ଟି କୃତ୍ରିମ ବସା ସ୍ଥାପନ କରାଯାଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ଅଧିକ ବସା ସ୍ଥାପନ ନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବାଟାଲିୟନ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଏଥିରେ ବାଟାଲିୟନ୍ର ସମସ୍ତ ପଦାଧିକାରୀ ଓ କର୍ମଚାରୀ ଯୋଗ ଦେଇଥିଲେ। ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ଥୁଆବାରୀଠାରେ 85ତମ ପ୍ରଜାମଣ୍ଡଳ ସ୍ୱାଧୀନତା ସଂଗ୍ରାମୀ ଶହୀଦ ସ୍ମାରକୀ ଦିବସ ପାଳିତ ହୋଇଯାଇଛି। ସ୍ୱାଧୀନତା ସଂଗ୍ରାମରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଶହୀଦ ସଂଗ୍ରାମୀଙ୍କୁ ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଜିଲ୍ଲା ପୁଲିସ୍ ପକ୍ଷରୁ ତୋପ ସଲାମୀ ପ୍ରଦାନ କରାଯାଇଛି। ପୂର୍ବାହ୍ନରେ ଗ୍ରାମବାସୀଙ୍କ ପକ୍ଷରୁ ପ୍ରଭାତ ଫେରି ଆୟୋଜନ କରାଯାଇଥିଲା। ସୂଚନାଯୋଗ୍ୟ, ଥୁଆବାରୀ ଗ୍ରାମ ନୟାଗଡ଼ ଜିଲ୍ଲାର ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ଏକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ଭାବେ ପରିଚିତ। ପ୍ରଜାମଣ୍ଡଳ ଓ ଭାରତ ଛାଡ଼ ଆନ୍ଦୋଳନ ସମୟରେ ଏହି ଗ୍ରାମର ବହୁ ମହିଳା ଏବଂ ପୁରୁଷ ଇଂରେଜ ଶାସନ ବିରୁଦ୍ଧରେ ଏକାଠି ସଂଗ୍ରାମ କରିଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଜ୍ଞପିତ ଅଞ୍ଚଳ ପରିଷଦ 7ନମ୍ବର ୱାର୍ଡ ଲାଲସାହେ ପଡ଼ାରେ ଥିବା ଅବୈଧ ନିର୍ମାଣକୁ ଆଜି ଉଚ୍ଛେଦ ଆରମ୍ଭ କରାଯାଇଥିଲା। ତେବେ ନିଜସ୍ୱ ଉଦ୍ୟମରେ ଜବରଦଖଲକୁ ଭାଙ୍ଗିବା ପାଇଁ ସମ୍ପୃକ୍ତ ଦଖଲକାରୀ ଲିଖିତ ଭାବେ ସମୟ ମାଗିଥିଲେ। ଏହାକୁ ଆଧାର କରି ବେଆଇନ ନିର୍ମାଣକୁ ଉଚ୍ଛେଦ କରିବା ପାଇଁ ସମୟ ପ୍ରଦାନ କରାଯାଇଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆସନ୍ତା ମଙ୍ଗଳବାର ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଥାଇଲାଣ୍ଡ ଉପସାଗର ଏବଂ ତତ୍ସଲଗ୍ନ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତାକାଲି ସୁଦ୍ଧା ଆଣ୍ଡାମାନ ସାଗର ମଧ୍ୟକୁ ଏହା ପ୍ରବେଶ କରିବ। ଏହାର ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ 21ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଭୋଟର ତାଲିକାରେ ସଂଶୋଧନ ପାଇଁ ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ଅଭିଯାନ ଅଧୀନରେ 33,515 ଫର୍ମ 6 ଆବେଦନ ଗ୍ରହଣ। ନାରୀଶକ୍ତି ମନ୍ଥନ କର୍ମଶାଳାରେ ଯୋଗଦେଇ ରାଜ୍ୟରେ ମହିଳା ସଶକ୍ତିକରଣ ଉପରେ ଆଲୋଚନା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା। ଯାଜପୁରର ନାଭିଗୟା କୁଣ୍ଡରେ ମହାଳୟା ଅବସରରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ଏବଂ ରାଜ୍ୟରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ନେଇ 21ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।

0: ଆକାଶବାଣୀ କଟକ।
1: ଆଜିର ପ୍ରସଙ୍ଗ ବିଷୟ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ। ଆଲେଖ୍ୟ ଓ ଉପସ୍ଥାପନା ସନ୍ତୋଷ କୁମାର ସାହୁ। ଜୀବନରେ ମାନସିକ ସ୍ୱାସ୍ଥ୍ୟର ମହତ୍ତ୍ୱ ଏବଂ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ସମ୍ପର୍କରେ ବିଶ୍ୱସ୍ତରୀୟ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତିବର୍ଷ ଅକ୍ଟୋବର 10 ତାରିଖରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଉଛି। ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ସଂଘ ପକ୍ଷରୁ 1992 ମସିହାରୁ ଏହି ଦିବସ ପାଳିତ ହୋଇଆସୁଛି। ସମାଜରେ ମାନସିକ ରୋଗ ସହ ଜଡ଼ିତ ଭ୍ରାନ୍ତ ଧାରଣା, ପ୍ରତିବନ୍ଧକ, ଭେଦଭାବ ଦୂରୀକରଣ ଏବଂ ମାନସିକ ସୁସ୍ଥତା ପାଇଁ ସାମୂହିକ ସହଯୋଗ ଏହି ଦିବସ ପାଳନର ମୁଖ୍ୟ ଲକ୍ଷ୍ୟ। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ହେଉଛି ଲିଭ୍ଡ ଏକ୍ସପେରିଏନ୍ସେସ୍ ହର୍ଡ ରିଅଲ୍ ଭଏସ୍ ରିଅଲ୍ ଚେଞ୍ଜ, ଅର୍ଥାତ୍ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରିଥିବା ଲୋକଙ୍କ ପ୍ରକୃତ ଅନୁଭୂତିକୁ ଶୁଣିବା, ବୁଝିବା ଏବଂ ସେହି ଅନୁଭୂତିରୁ ପରିବର୍ତ୍ତନ ଆଣିବା। ମାନସିକ ସ୍ୱାସ୍ଥ୍ୟକୁ ଏକ ନୂତନ ଦୃଷ୍ଟିକୋଣରେ ଦେଖିବାକୁ ଏହା ଆମକୁ ପ୍ରୋତ୍ସାହନ ପ୍ରଦାନ କରୁଛି। ଆମେ ଶାରୀରିକ ସ୍ୱାସ୍ଥ୍ୟ ପ୍ରତି ଯେତିକି ଯତ୍ନବାନ, ମାନସିକ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ସେତିକି ଯତ୍ନବାନ ହେବା ଆବଶ୍ୟକ। ମାନସିକ ସ୍ୱାସ୍ଥ୍ୟ କେବଳ ମାନସିକ ରୋଗର ଅନୁପସ୍ଥିତି ନୁହେଁ, ଆମେ କିପରି ଚିନ୍ତା କରୁଛେ, କିପରି ଅନୁଭବ କରୁଛେ, ଚାପକୁ କିପରି ସାମ୍ନା କରୁଛେ ଏବଂ ପରିବାର ଓ ସମାଜ ସହ କିପରି ସମ୍ପର୍କ ରଖୁଛେ, ଏସବୁ ମାନସିକ ସ୍ୱାସ୍ଥ୍ୟର ଅଂଶ। ଆଜିର ଦ୍ରୁତ ଜୀବନଶୈଳୀରେ ଚାକିରିର ଚାପ, ପାଠପଢ଼ାର ଚିନ୍ତା, ପାରିବାରିକ ସମସ୍ୟା, ସମ୍ପର୍କରେ ସମସ୍ୟା, ନିଶାଦ୍ରବ୍ୟ ସେବନ, ଏକାକୀପଣ, ନିଦ୍ରା ସମସ୍ୟା କିମ୍ବା ଭବିଷ୍ୟତକୁ ନେଇ ଚିନ୍ତା, ଏସବୁ ଆମ ମନ ଉପରେ ପ୍ରଭାବ ପକାଇପାରେ। ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରିଥିବା ବ୍ୟକ୍ତିଙ୍କ ନିଜସ୍ୱ ଅନୁଭବକୁ ଜୀବିତ ଅଭିଜ୍ଞତା କୁହାଯାଇପାରେ। ଏହି ଅଭିଜ୍ଞତା କେବଳ ରୋଗ ନିର୍ଣ୍ଣୟ କିମ୍ବା ଚିକିତ୍ସା ରିପୋର୍ଟରେ ସୀମିତ ନୁହେଁ। ବ୍ୟକ୍ତିର ଦୈନନ୍ଦିନ ଜୀବନ, ପରିବାର, ସମ୍ପର୍କ, ଶିକ୍ଷା, ଚାକିରି ଓ ସାମାଜିକ ଜୀବନରେ ଏହାର ପ୍ରଭାବ ମଧ୍ୟ ଅଂଶ ହୋଇପାରେ। ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଥିବା ବ୍ୟକ୍ତି କେବଳ ରୋଗୀ ନୁହନ୍ତି, ସେମାନଙ୍କର ମଧ୍ୟ ନିଜସ୍ୱ ପସନ୍ଦ, ମୂଲ୍ୟବୋଧ, ଅଧିକାର ଓ ଅନୁଭବ ରହିଛି। ସେମାନଙ୍କ ମତାମତ ଓ ଅଂଶଗ୍ରହଣ ନିଶ୍ଚିତ କରିବା ଏହି ପରିପ୍ରେକ୍ଷୀରେ ବେଶ୍ ଗୁରୁତ୍ୱପୂର୍ଣ୍ଣ ମନେ ହୁଏ। ମାନସିକ ସ୍ୱାସ୍ଥ୍ୟ ଚିକିତ୍ସା ମଧ୍ୟ କେବଳ ଔଷଧ କିମ୍ବା ହସ୍ପିଟାଲରେ ଭର୍ତ୍ତି ହେବାରେ ସୀମିତ ନାହିଁ। ବ୍ୟକ୍ତିର ଜୀବନର ଲକ୍ଷ୍ୟ, ଚିକିତ୍ସା ସମ୍ପର୍କରେ ମତ, ପସନ୍ଦ ଓ ଆବଶ୍ୟକତାକୁ ବିଚାରକୁ ନେଇ ଚିକିତ୍ସା ପ୍ରକ୍ରିୟାରେ ସାମିଲ କରି ସହଭାଗୀ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ଆହୁରି ମଜବୁତ କରିବାର ଆବଶ୍ୟକତା ରହିଛି। ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଶିକ୍ଷା, ଗବେଷଣା ଓ କ୍ଲିନିକାଲ ଅଭିଜ୍ଞତା ଯେପରି ଗୁରୁତ୍ୱପୂର୍ଣ୍ଣ, ସେପରି ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରିଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କ ଅନୁଭବର ସମନ୍ୱୟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ମାନସିକ ସ୍ୱାସ୍ଥ୍ୟ ଯତ୍ନ ଆଇନ 2017 ଦେଶରେ ମାନସିକ ସ୍ୱାସ୍ଥ୍ୟ ସେବାକୁ ଅଧିକାର ଭିତ୍ତିକ ଦୃଷ୍ଟିକୋଣରେ ଦେଖିବାରେ ବେଶ୍ ଫଳପ୍ରଦ ହୋଇପାରିଛି। ମାନସିକ ସ୍ୱାସ୍ଥ୍ୟ ସମ୍ପର୍କୀୟ ନୀତି, ସେବା ଓ କାର୍ଯ୍ୟକ୍ରମ ପ୍ରସ୍ତୁତିରେ ବ୍ୟକ୍ତି ଓ ପରିବାରର ଅନୁଭବକୁ ସାମିଲ କରିବା ସହିତ ଅଧିକାର ଭିତ୍ତିକ ଆଭିମୁଖ୍ୟକୁ ଆହୁରି ସୁଦୃଢ଼ କରିପାରିବ। ମାନସିକ ଚାପ, ଚିନ୍ତା, ଅବସାଦ, ନିଦ୍ରା ସମସ୍ୟା, ଆତ୍ମହତ୍ୟା ପ୍ରବଣତା, ନିଶାଜନିତ ମାନସିକ ସମସ୍ୟା, ପରୀକ୍ଷାଜନିତ ମାନସିକ ଚାପ କିମ୍ବା ଅନ୍ୟ କୌଣସି ମାନସିକ ଅସୁବିଧାର ସମ୍ମୁଖୀନ ହେଉଥିଲେ ନୀରବ ରହିବା ଉଚିତ ନୁହେଁ। ମାନସିକ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଜ୍ଞାନ ଥିବା ବ୍ୟକ୍ତି ମାଧ୍ୟମରେ ଏହାର ସମାଧାନ ହୋଇପାରିବ। ମାନସିକ ସ୍ୱାସ୍ଥ୍ୟ ସମସ୍ୟା ଥିବା ବ୍ୟକ୍ତିଙ୍କୁ ଦୋଷ ଦେବା, ଉପହାସ କରିବା କିମ୍ବା ଅବହେଳା କରିବା ଉଚିତ ନୁହେଁ। ତାଙ୍କୁ ଶୁଣିବା, ବୁଝିବା ଏବଂ ଆବଶ୍ୟକ ସମୟରେ ସହାୟତା ନେବାକୁ ଉତ୍ସାହିତ କରିବା ଆବଶ୍ୟକ। ଦେଶରେ ମାନସିକ ସ୍ୱାସ୍ଥ୍ୟ ସେବାକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ କେନ୍ଦ୍ରୀୟ ବଜେଟ୍ 2022ରେ ବ୍ୟାପକ ବ୍ୟବସ୍ଥା କରାଯାଇ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ଟେଲିମାନସ ସେବାର ଆରମ୍ଭ କରାଯାଇଛି। ଏହାର ସାମଗ୍ରିକ କାର୍ଯ୍ୟାନ୍ୱୟନ ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟକୁ ଦାୟିତ୍ୱ ଦିଆଯାଇଛି। 2022 ମସିହା ଅକ୍ଟୋବର 10 ତାରିଖରୁ ଟେଲିମାନସ ମାଧ୍ୟମରେ 24 ଘଣ୍ଟିଆ ଦେୟମୁକ୍ତ ମାନସିକ ସ୍ୱାସ୍ଥ୍ୟ ସମ୍ପର୍କିତ ସହାୟତା ଓ ପରାମର୍ଶ 1-44-16 ନମ୍ବରରେ ଜାରି ରହିଛି। ସେହିପରି ସରକାରଙ୍କ ତରଫରୁ ଜାତୀୟ ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଏବଂ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଏହି ସେବାକୁ ସୁଦୂରପ୍ରସାରୀ କରିବାକୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଆସନ୍ତୁ ଆଜିର ଏହି ଦିବସରେ ସଂକଳ୍ପବଦ୍ଧ ହେବା, ନିଜ ମନର ଯତ୍ନ ନେବା ସହ ଅନ୍ୟମାନଙ୍କର ମାନସିକ ସ୍ୱାସ୍ଥ୍ୟକୁ ବୁଝିବା ଏବଂ ଏକ ସୁସ୍ଥ ବିଶ୍ୱ ଗଠନରେ ସହଭାଗୀ ହେବା।

କାର୍ଯ୍ୟକ୍ରମରେ ଲେଖରେ ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା ପ୍ରଚାର କରୁଛୁ ଆଦିବାସୀ ସଙ୍ଗୀତ।

0: ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ ଆଜି ଶୁଣିବା ମୁଣ୍ଡାରୀ ସମ୍ପ୍ରଦାୟର ଗୀତ। ପରିବେଷଣ କରିଛନ୍ତି ସୁରେନ୍ଦ୍ରନାଥ ସିଂ ଏବଂ ତାଙ୍କର ସାଥୀ କଳାକାରମାନେ।
1: ମିଷ୍ଟ ଭାଷା, ଉତ୍ତମ ଚରିତ୍ର ମଣିଷ ଜୀବନର ଏକ ଅବିଚ୍ଛେଦ ଅଙ୍ଗ ସଦୃଶ। ଏହି ନିୟମକୁ ଯେ ଅତିକ୍ରମ କରିଯାଏ ସଂସାର ଭିତରେ ସୁସ୍ଥ ଜୀବନ ଓ ନିରାମୟ ଆନନ୍ଦ ଉତ୍ସାହ କେବେ ହେଲେ ପାଇବାର ଯୋଗ୍ୟ ହୋଇନଥାଏ।

ରବୀନ୍ଦ୍ରନାଥ ସିଂ ଏବଂ ତାଙ୍କର ସାଥୀ କଳାକାରମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ନରହରି ସିଂ, ନେତ୍ରାନନ୍ଦ ସିଂ, ସଚିନ୍ଦ୍ରନାଥ ସିଂ।

ଅନାଥ ସିଂ, ଲକ୍ଷ୍ମୀରାମ ସିଂ, ସଞ୍ଜିତା ସିଂ, ରଶ୍ମିତା ସିଂ, ରବିବାରୀ ସିଂ ଏବଂ ନନ୍ଦକିଶୋର ସିଂ। ଭଞ୍ଜ ମାଟିର ସନ୍ତାନ ଆମେ। ଆମେ ଆଦିବାସୀ, ଭଞ୍ଜବାସୀ। ଆମର ଭାଷା, ସଂସ୍କୃତି, ପରମ୍ପରା, ଐତିହ୍ୟ ଅତି ସୃଜନଶୀଳ। ଏହା ବହୁ କାଳରୁ ରହିଆସିଛି, ରହିବ ମଧ୍ୟ।

ମନୁଷ୍ୟ ଓ ପଶୁପକ୍ଷୀ ମଧ୍ୟରେ ପ୍ରଭେଦ ଥିଲେ ମଧ୍ୟ ଅଗଚରରେ ଆପେ ଆପେ ସ୍ନେହ ଶ୍ରଦ୍ଧା ଗଢ଼ି ଉଠେ। ଅନେକ ସମୟରେ ପଶୁପକ୍ଷୀ ପ୍ରକୃତିକୁ ନେଇ ଆଗତ ଭବିଷ୍ୟତ ବାରି ହୋଇଯାଏ।

ଶୁଣୁଥିଲେ ଆଦିବାସୀ ସଙ୍ଗୀତ ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ 7:15 ହେବାକୁ ଯାଉଛି। ଓଡ଼ିଆରେ ସମ୍ବାଦ ରିଲେ କରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଚେନ୍ନାଇରେ ଆସନ୍ତାକାଲି 13,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ପଡ଼ୋଶୀ ରାଷ୍ଟ୍ରଗୁଡ଼ିକଙ୍କର ରଣନୈତିକ କାର୍ଯ୍ୟକଳାପ ପ୍ରତି ତୀକ୍ଷ୍ଣ ଦୃଷ୍ଟି ରଖିଛି ଭାରତ, କହିଲେ ପ୍ରତିରକ୍ଷା ମନ୍ତ୍ରୀ। ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସଂସ୍କାର ସହିତ ଭାରତ ଓ ଆଫ୍ରିକୀୟ ଦେଶଗୁଡ଼ିକର ଉପଯୁକ୍ତ ପ୍ରତିନିଧିତ୍ୱ ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ

0: ଏକ ଗୁରୁତ୍ୱ ଆରୋପ ଏବଂ ଫ୍ଲାଏ ଦୁବାଇର ବିମାନ ଉଡ଼ାଣ ସମୟରେ କକ୍ପିଟ୍ରେ କ୍ୟାପ୍ଟେନ୍ ସ୍ମିଥ୍ ମାଛାନଙ୍କ ଉପରେ ହୋଇଥିବା ଆକ୍ରମଣ ସମ୍ପର୍କିତ ତଦନ୍ତ ଲାଗି ଏକ ମାମଲା ରୁଜୁ କଲା ଏନ୍ଆଇଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଚେନ୍ନାଇ ଗସ୍ତରେ ଯାଇ 13,000 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ଯୋଜନାର ଶୁଭାରମ୍ଭ କରିବେ। ସେଥିମଧ୍ୟରେ ପୁନମାଲେ ଏବଂ ଭଡ଼ପଲାନୀ ମଧ୍ୟରେ ମେଟ୍ରୋ ରେଳସେବାର ଉଦ୍ଘାଟନ ଅନ୍ତର୍ଭୁକ୍ତ। ଆଭାସୀ ମାଧ୍ୟମରେ ମଧ୍ୟ ଶ୍ରୀ ମୋଦି ଏହି ଅବସରରେ 5ଟି ଅମୃତ ଭାରତ ଷ୍ଟେସନ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ପୁରୁଠାରୁ ପୁନମାଲେ ପର୍ଯ୍ୟନ୍ତ ଶ୍ରୀ ମୋଦି ମେଟ୍ରୋ ରେଳ ଯୋଗେ ଯାତ୍ରା କରିବେ। ପୁରୁର ହ୍ରଦ ନିକଟସ୍ଥ ଜଳକଣ୍ଡେଶ୍ୱର ଶିବ ମନ୍ଦିରରେ ପୂଜାର୍ଚ୍ଚନା କରିବାର ମଧ୍ୟ କାର୍ଯ୍ୟସୂଚୀ ରହିଛି। ଶ୍ରୀ ମୋଦିଙ୍କ ସହିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସି ଜୋସେଫ ବିଜୟ ଯୋଗଦେବେ। ଏହାଛଡ଼ା ପ୍ରଧାନମନ୍ତ୍ରୀ ଆଇଆଇଟି ମାଡ୍ରାସ୍ର ବ୍ରେନ୍ ସେଣ୍ଟର ପରିଦର୍ଶନ କରିବେ। ସେଠାରେ ଏକ ପଦଯାତ୍ରାରେ ସାମିଲ ହେବା ସହିତ କେତେକ କଲ୍ୟାଣମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଦିଲ୍ଲୀ ପ୍ରତ୍ୟାବର୍ତ୍ତନ ପୂର୍ବରୁ ପ୍ରଧାନମନ୍ତ୍ରୀ ଜୟଗୋପାଳ ଗରୁଡ଼ିଆ ସମାରୋହରେ ମଧ୍ୟ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଭାରତ ପଡ଼ୋଶୀ ରାଷ୍ଟ୍ରଗୁଡ଼ିକଙ୍କର ରଣନୀତି କାର୍ଯ୍ୟକଳାପ ପ୍ରତି ତୀକ୍ଷ୍ଣ ଦୃଷ୍ଟି ରଖିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି। ଆଜି ରାଜସ୍ଥାନର ଯୋଧପୁରଠାରେ ଭାରତୀୟ ବାୟୁସେନା ପକ୍ଷରୁ ଜାରି ରହିଥିବା ତରଙ୍ଗ ଶକ୍ତି 2026 କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ ସିଂ କହିଛନ୍ତି, ଆତ୍ମନିର୍ଭର ଭାରତ ଦୃଷ୍ଟିକୋଣ ଅନୁଯାୟୀ ଭାରତୀୟ ସଶସ୍ତ ବାହିନୀର ସାଂଗଠନିକ ବ୍ୟବସ୍ଥା, ଦକ୍ଷତା ଏବଂ ରଣନୀତିକ କୌଶଳରେ ଏକ ଗୁରୁତ୍ୱପୂର୍ଣ୍ଣ ରୂପାନ୍ତରୀକରଣ କରାଯାଉଛି। ତେବେ ଆତ୍ମନିର୍ଭର ଭାରତର ଅର୍ଥ ନୁହେଁ ଭାରତକୁ ସମଗ୍ର ବିଶ୍ୱରୁ ଅଲଗା କରିବା, ବରଂ ଘରୋଇ ଦକ୍ଷତା ନିର୍ମାଣ ଦିଗରେ ବିକାଶ, ଉତ୍ପାଦନ, ପରିଚାଳନା ଏବଂ ଗୁରୁତର ପ୍ରତିରକ୍ଷା ବୈଷୟିକ ଜ୍ଞାନକୌଶଳଗୁଡ଼ିକର ଆଧୁନିକୀକରଣ କରିବା ହେଉଛି ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଶ୍ରୀ ସିଂ କହିଛନ୍ତି। ଏହି ବହୁରାଷ୍ଟ୍ରୀୟ ଆକାଶ କ୍ଷେତ୍ର ପ୍ରଦର୍ଶନୀ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ ଭାରତୀୟ ବାୟୁସେନା କର୍ମଚାରୀଙ୍କ ସମେତ ଅଂଶଗ୍ରହଣକାରୀ ରାଷ୍ଟ୍ରର ବାୟୁସେନା ଅଧିକାରୀଙ୍କ ସହ ଭାବ ବିନିମୟ କରିଛନ୍ତି। ଏହି ଅବସରରେ ଆଧୁନିକ ଲଢୁଆ ବିମାନଗୁଡ଼ିକ ଦ୍ୱାରା ପ୍ରଦର୍ଶିତ ଏକ କାର୍ଯ୍ୟକ୍ରମକୁ ଶ୍ରୀ ସିଂ ନିରୀକ୍ଷଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାର୍ବଜନୀନ ଜୀବନରେ 25 ବର୍ଷ ପୂରଣ କରିଛନ୍ତି। ଜନସେବାରୁ ଦେଶସେବା ମନ୍ତ୍ରକୁ ଆଧାର କରି ତାଙ୍କର ଏହି ଜୟଯାତ୍ରା ଜାରି ରହିଛି। ସେବା ଓ ସୁଶାସନର ଏହି ଦୃଷ୍ଟିକୋଣକୁ ନେଇ 2047 ସୁଦ୍ଧା ବିକଶିତ ଭାରତ ଗଠନର ଲକ୍ଷ୍ୟ ହାସଲ ଦିଗରେ ସରକାର ନିରନ୍ତର କାର୍ଯ୍ୟ କରୁଛନ୍ତି। ସମାବେଶୀ ବିକାଶ ଓ ସାମାଜିକ ସଶକ୍ତିକରଣ ମାଧ୍ୟମରେ ଏହି ପ୍ରୟାସ ଜନଜୀବନରେ ପରିବର୍ତ୍ତନ ଆଣିଛି। ଆମର ଏହି ବିଶେଷ ଶୃଙ୍ଖଳାରେ ଆଜି ଆମେ ଆପଣମାନଙ୍କୁ ପିଏମ୍ ଜନଧନ ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରୁଛୁ। 2014 ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ପିଏମ୍ ଜନଧନ ଯୋଜନା ବର୍ତ୍ତମାନ ଦେଶର ଆର୍ଥିକ ସମାବେଶ ଯାତ୍ରାର କେନ୍ଦ୍ରବିନ୍ଦୁ ପାଲଟିଛି। ବର୍ତ୍ତମାନ ସୁଦ୍ଧା 69 କୋଟିରୁ ଉର୍ଦ୍ଧ୍ୱ ଜନଧନ ଆକାଉଣ୍ଟ ସୃଷ୍ଟି ହୋଇପାରିଛି। ଏହି ଯୋଜନାକୁ ବିଶ୍ୱର ସର୍ବବୃହତ୍ ଆର୍ଥିକ ସମାବେଶୀ ପଦକ୍ଷେପ ଭାବେ ପରିଚିତ। ପ୍ରତ୍ୟେକ ପରିବାର ଲାଗି ଏହି ଯୋଜନା ବ୍ୟାଙ୍କିଂ ସୁବିଧା ଉପଲବ୍ଧ କରାଇବା ସହିତ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ବ୍ୟବସ୍ଥା ହିତାଧିକାରୀଙ୍କ ନିମନ୍ତେ ଭିତ୍ତିଭୂମି ସ୍ଥାପନ କରିବାରେ ସଫଳ ହୋଇଛି। ଏହାଦ୍ୱାରା ଜନକଲ୍ୟାଣ ଯୋଜନାଗୁଡ଼ିକର କାର୍ଯ୍ୟକାରିତା ସମୟରେ ସମ୍ମୁଖୀନ ହେଉଥିବା ବିଭିନ୍ନ ତ୍ରୁଟି ସଂଶୋଧନ କରାଯାଇ ପ୍ରାୟ 3.5 ଲକ୍ଷ କୋଟି ଟଙ୍କା ସଞ୍ଚୟ କରାଯାଇପାରିଛି। ଗତ ମାସରେ ନୂଆଦିଲ୍ଲୀସ୍ଥିତ ଶ୍ରୀରାମ କଲେଜ ଅଫ୍ କମର୍ସର ଶତବାର୍ଷିକୀ ସମାରୋହରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି, ପିଏମ୍ ଜନଧନ ଯୋଜନା ଭାରତର ବ୍ୟାଙ୍କିଂ ବ୍ୟବସ୍ଥାକୁ ରୂପାନ୍ତରିତ କରିବାରେ ସଫଳ ହୋଇଛି, ଫଳରେ ଦେଶର ପ୍ରାୟ ପ୍ରତ୍ୟେକ ପରିବାର ବର୍ତ୍ତମାନ ବ୍ୟାଙ୍କିଂ ସୁବିଧା ପାଇପାରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
1: ଲେକିନ ମାର୍ଚ୍ଚ 2014 ତକ ଦେଶ କି 50% ସେ ଜ୍ୟାଦା ଆବାଦୀ କେ ପାସ୍ ବ୍ୟାଙ୍କ ଆକାଉଣ୍ଟ ତକ ନହିଁ ଥେ ଔର ଜୋ ବ୍ୟାଙ୍କିଂ ସିଷ୍ଟମ ସେ ବାହାର ଥେ ଓ ଜ୍ୟାଦାତର ଗରିବ ଥେ, ମହିଳାଏଁ ଥି, ମାଇଗ୍ରେଟ ଲେବଲର ଥେ, ଷ୍ଟୁଡେଣ୍ଟ ଥେ। ଇସଲିଏ ହମ ଜନଧନ ସ୍କିମ ଲେକର ଆଏ ଔର ବିତେ 12 ବର୍ଷୋ ମେ ଜନଧନ ଯୋଜନା କି ବଜହ ସେ କରିବ 60 କରୋଡ ନୟେ ବ୍ୟାଙ୍କ ଆକାଉଣ୍ଟ ଖୁଲେ। ଆଜ ଦେଶ ମେ ଲଗଭଗ ହର ପରିବାର ବ୍ୟାଙ୍କିଂ ସିଷ୍ଟମ ସେ ଜୁଡା ହୁଆ ହେ।
0: ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଉଚ୍ଚମାନର ମେଡିକାଲ ଶିକ୍ଷା ଏବଂ ସ୍ୱାସ୍ଥ୍ୟସେବା ଦେଶର କୋଣ ଅନୁକୋଣରେ ଉପଲବ୍ଧ କରାଇବା ଉପରେ ଉପରାଷ୍ଟ୍ରପତି ସିବି ରାଧାକ୍ରିଷ୍ଣନ ଗୁରୁତ୍ୱାରୋପ କରିଛନ୍ତି। ଆଜି ଝାଡ଼ଖଣ୍ଡର ଦେଓଘରସ୍ଥିତ ଏମ୍ସର ଦ୍ୱିତୀୟ ସମାବର୍ତ୍ତନ ସମାରୋହରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଏହି ଦେଓଘର କୁ ଉପରାଷ୍ଟ୍ରପତି ସନ୍ତୁଳିତ ଓ ସମାବେଶୀ ବିକାଶର ଏକ ଜ୍ୱଳନ୍ତ ପ୍ରତୀକ ଭାବେ ଅଭିହିତ କରିଛନ୍ତି। ଆଜିର ଏହି ସମାବର୍ତ୍ତନ ଉତ୍ସବରେ ଶ୍ରୀ ରାଧାକୃଷ୍ଣ

0: ପାକିସ୍ତାନ କୃତି ଛାତ୍ରଛାତ୍ରୀଙ୍କୁ ପଦକ ପ୍ରଦାନ କରିଛନ୍ତି। ଦେଶବ୍ୟାପୀ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଗଚ୍ଛିତ ରଖିବା ନେଇ ଏକ ନୀତି ପ୍ରସ୍ତୁତି ଚାଲିଛି। ଆସନ୍ତା ଏକ ମାସ ମଧ୍ୟରେ ଏହି ନୀତିର ରୂପରେଖ ଜଣାପଡ଼ିବ ବୋଲି କେନ୍ଦ୍ର ଖଣି ସଚିବ କେଶବ ଚନ୍ଦ୍ର କହିଛନ୍ତି। ପ୍ରତିରକ୍ଷା, ମହାକାଶ ଓ ଶକ୍ତି କ୍ଷେତ୍ରଗୁଡ଼ିକରେ ଏହି ପଦାର୍ଥର ସୁଗମ ଯୋଗାଣକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏହି ନୀତି ପ୍ରସ୍ତୁତ କରାଯାଉଛି ବୋଲି ଖଣି ସଚିବ କହିଛନ୍ତି। ଓଡ଼ିଶା ସମେତ ଗୁଜରାଟ, ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶରେ ଜାରି ରହିଥିବା ଚାରୋଟି ଗୁରୁତ୍ୱପୂର୍ଣ୍ଣ ଖଣିଜ ପ୍ରକ୍ରିୟାକରଣ ପାର୍କ ପ୍ରସ୍ତୁତି ନେଇ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି। ଏଥିରେ ଉପଯୋଗ ହେବାକୁ ଥିବା ବ୍ୟାଟେରୀ ପ୍ରସ୍ତୁତ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ବ୍ୟାଟେରୀରେ ଉପଯୋଗ ହେବାକୁ ଥିବା ସାମଗ୍ରୀର ବର୍ଦ୍ଧିତ ମୂଲ୍ୟକୁ ଦୃଷ୍ଟିରେ ରଖି ବିରଳ ଖଣିଜ ପଦାର୍ଥର ଉପଯୋଗ ଉପରେ ଧ୍ୟାନ କେନ୍ଦ୍ରୀଭୂତ ହେଉଛି ବୋଲି ଶ୍ରୀ ଚନ୍ଦ୍ର କହିଛନ୍ତି। ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସଂସ୍କାର ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଗୁରୁତ୍ୱ ଆରୋପ କରିଛନ୍ତି। ଭାରତ ଆଫ୍ରିକା ବୈଶ୍ୱିକ ନୀତି ନିର୍ଦ୍ଧାରଣ ବ୍ୟବସ୍ଥାରେ ଉପଯୁକ୍ତ ପ୍ରତିନିଧିତ୍ୱ ହାସଲ କରିବା ଉପରେ ଆଲୋକପାତ କରି ସେ ଏହା କହିଛନ୍ତି। ଆଜି ଇଥିଓପିଆର ଆଡିସ୍ ଆବବା ସ୍ଥିତ ଆଡୱା ଭିକ୍ଟୋରୀ ମେମୋରିଆଲ ମ୍ୟୁଜିୟମ ପରିଦର୍ଶନ ସମୟରେ ଉପସ୍ଥିତ ଜନସମାବେଶକୁ ଉଦ୍ବୋଧନ ଦେଇ ଡକ୍ଟର ଜୟଶଙ୍କର ଏହି ମତ ବ୍ୟକ୍ତ କରିଛନ୍ତି। ମିଳିତ ଜାତିସଂଘର ସୁରକ୍ଷା ପରିଷଦର ଉଭୟ ସ୍ଥାୟୀ ଓ ଅସ୍ଥାୟୀ ସଦସ୍ୟ ରୂପେ ଆଫ୍ରିକା ଦେଶଗୁଡ଼ିକର ଉପଯୁକ୍ତ ପ୍ରତିନିଧିତ୍ୱ ଲାଗି ସେ ଆହ୍ୱାନ ଦେଇଛନ୍ତି। 2023 ଭାରତର G20 ଅଧ୍ୟକ୍ଷତା କାର୍ଯ୍ୟକାଳରେ ଆଫ୍ରିକୀୟ ସଂଘକୁ ଏହି ଗୋଷ୍ଠୀର ସ୍ଥାୟୀ ସଦସ୍ୟ କରାଇବା ଦିଗରେ ଭାରତର ପ୍ରଚେଷ୍ଟାକୁ ଏହି ଅବସରରେ ଡକ୍ଟର ଜୟଶଙ୍କର ଦୋହରାଇଛନ୍ତି। ତିନିଦେଶୀୟ ଆଫ୍ରିକୀୟ ରାଷ୍ଟ୍ର ଗସ୍ତର ଅନ୍ତିମ ପର୍ଯ୍ୟାୟରେ ଡକ୍ଟର ଜୟଶଙ୍କର କହିଛନ୍ତି, ଭାରତ ଆଫ୍ରିକା ସହିତ ପ୍ରାୟ 100 ବିଲିୟନ୍ ଆମେରିକୀୟ ଡଲାରର ଦ୍ୱିପକ୍ଷୀୟ ବାଣିଜ୍ୟ କାରବାର କରିବା ସହିତ ଏହା ଚତୁର୍ଥ ସର୍ବବୃହତ୍ ବାଣିଜ୍ୟିକ ଭାଗିଦାରୀ ଦେଶ ଭାବେ ଉଭା ହୋଇଛି। ଗତମାସରେ ଫ୍ଲାଏ ଦୁବାଇର ଏକ ବିମାନ ଆକାଶରେ ଉଡ଼ାଣ କରୁଥିବା ସମୟରେ କକ୍ପିଟ୍ରେ କର୍ତ୍ତବ୍ୟରତ କ୍ୟାପ୍ଟେନ୍ ସ୍ମିଥ୍ ମାଛାନଙ୍କ ଉପରେ ହୋଇଥିବା ଆକ୍ରମଣ ସମ୍ପର୍କରେ ତଦନ୍ତ କରିବା ଲାଗି ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ ଏକ ମାମଲା ରୁଜୁ କରିଛି। ବିମାନ ଅପହରଣ ନିରୋଧୀ ଆଇନ 2016 ଏବଂ ବେଆଇନ କାରବାର ନିବାରଣ ଆଇନ 1967 ଅନୁଯାୟୀ ଏହି ମାମଲା ରୁଜୁ କରାଯାଇଛି। ଏଠାରେ ସୂଚନା ଦିଆଯାଇପାରେ, ଗତମାସ 30 ତାରିଖ ଦିନ ଦୁବାଇରୁ ତେଲ୍ ଆବିବ୍ ଅଭିମୁଖେ ଯାତ୍ରା କରୁଥିବା ସମୟରେ ସମ୍ପୃକ୍ତ ବିମାନର କୋ ପାଇଲଟ୍ଙ୍କ ଆକ୍ରମଣରେ ଗୁଜରାଟର ଏହି କ୍ୟାପ୍ଟେନ୍ ମାଛାର ଗୁରୁତର ଆହତ ହୋଇଥିଲେ। ସମ୍ପୃକ୍ତ ବିମାନରେ 27 ଶିଶୁଙ୍କ ସମେତ 174 ଜଣ ଯାତ୍ରୀ ଥିଲେ। ଆକ୍ରମଣରେ ଆହତ ହେବା ସତ୍ତ୍ୱେ ନିଜ ଜୀବନକୁ ବାଜି ଲଗାଇ କ୍ୟାପ୍ଟେନ୍ ମାଛାର ଯାତ୍ରୀମାନଙ୍କ ଜୀବନ ବଞ୍ଚାଇ ଯେଉଁ ଅଦମ୍ୟ ସାହସ ଦେଖାଇଛନ୍ତି ସେଥିଲାଗି ବିଶ୍ୱବ୍ୟାପୀ ବହୁ ନେତୃବୃନ୍ଦ ଏହାର ପ୍ରଶଂସା କରିଛନ୍ତି। ନିକଟରେ ଅନୁଷ୍ଠିତ ବିଭିନ୍ନ ଉପନିର୍ବାଚନରେ ବିଜେପିର ବିଜୟ ଦ୍ୱାରା ଦେଶବ୍ୟାପୀ ଅରାଜକତା ସୃଷ୍ଟି କରିବାକୁ ଚାହୁଁଥିବା ଶକ୍ତିଗୁଡ଼ିକର ପଦକ୍ଷେପକୁ ଗଣତନ୍ତ୍ର ନଷ୍ଟ କରିଦେଇଛି ବୋଲି ବିଜେପି ସାଂସଦ ରବିଶଙ୍କର ପ୍ରସାଦ କହିଛନ୍ତି। ଆଜି ନୂଆଦିଲ୍ଲୀଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ସେ କହିଛନ୍ତି, ସଂସଦକୁ ନିର୍ବାଚିତ ଜନପ୍ରତିନିଧିମାନଙ୍କର ଉତ୍ତରଦାୟିତ୍ୱ ସହିତ ଗଣତାନ୍ତ୍ରିକ ବ୍ୟବସ୍ଥା ମାଧ୍ୟମରେ ଦେଶରେ ଶାସନ ବ୍ୟବସ୍ଥା ଜାରି ରହିଛି। ବିଜେପି କୌଣସି ଶାନ୍ତିପୂର୍ଣ୍ଣ ପ୍ରତିବାଦର ବିରୋଧୀ ନୁହେଁ, ମାତ୍ର ନିର୍ବାଚନରେ ହୋଇଥିବା ପରାଜୟକୁ ଭରଣା କରିବା ଲାଗି ବିରୋଧୀ ଦଳଗୁଡ଼ିକ ରାଜପଥରେ ପ୍ରତିବାଦ କରିବା ଆଦୌ ଶୋଭନୀୟ ନୁହେଁ। ଏଥିସହିତ ଗଣତାନ୍ତ୍ରିକ ସଂସ୍ଥାଗୁଡ଼ିକର ଭାବମୂର୍ତ୍ତିକୁ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ନଷ୍ଟ କରୁଛନ୍ତି ବୋଲି ଶ୍ରୀ ପ୍ରସାଦ ଅଭିଯୋଗ କରିଛନ୍ତି।
1: आसाम में भाजपा जीती, नंदीग्राम में जीती और एक क्षेत्र तो 70% अल्पसंख्यक मतदाता प्रभावित है, वहां भी बीजेपी 70,000 प्लस से जीती। पांडिचेरी में एनडीए जीता। ये सब चुनाव तब हुए हैं जब ये सारी खुराफा दिल्ली में हो रही। हम प्रोटेस्ट के खिलाफ नहीं करते, स्वाभाविक है, लोकतंत्र में होना भी चाहिए, लेकिन आपने अपनी हार के कारण सड़क के प्रोटेस्ट को वेपनाइज कर लिया है।
0: यूक्रेन रो ଜାପୋରିଜିଆ ଅଞ୍ଚଳ ଉପରେ ରୁଷ ଆକ୍ରମଣ ଫଳରେ ଅନ୍ତତଃ 15 ଜଣଙ୍କର ମୃତ୍ୟୁ ହେବା ସହିତ 16ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି। ରୁଷର ଡିଜେଲ କିଣିବା ଲାଗି ଏକ ଚୁକ୍ତି ସମ୍ପର୍କରେ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିବା ପରେ ଏହି ଆକ୍ରମଣ କରାଯାଇଛି ବୋଲି ସରକାରୀ ଭାବେ କୁହାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଚେନ୍ନାଇରେ ଆସନ୍ତାକାଲି 13,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ। ପଡ଼ୋଶୀ ରାଷ୍ଟ୍ରଗୁଡ଼ିକର ରଣନୈତିକ କାର୍ଯ୍ୟକଳାପ ପ୍ରତି ତୀକ୍ଷ୍ଣ ଦୃଷ୍ଟିରେ ରଖିଛି ଭାରତ, କହିଲେ ପ୍ରତିରକ୍ଷା ମନ୍ତ୍ରୀ। ଏବଂ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସଂସ୍କାର ସହିତ ଭାରତ ଆଫ୍ରିକୀୟ ଦେଶଗୁଡ଼ିକର ଉପଯୁକ୍ତ ପ୍ରତିନିଧିତ୍ୱ ଉପରେ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ଗୁରୁତ୍ୱ ଆରୋପ। ସମ୍ବାଦ ଶେଷ ହେଲା।
2: ଆକାଶବାଣୀ କଟକ।
3: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ।

0: ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ନୟାଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ନୟାଗଡ଼ ସମ୍ବାଦଦାତା ବିଶ୍ୱନାଥ ପ୍ରତାପ ପଟ୍ଟନାୟକ। ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ଭାପୁର ଓ ଖଣ୍ଡପଡ଼ା ବ୍ଲକରେ ପ୍ରାୟ 105 କୋଟି ଟଙ୍କା ବ୍ୟୟରେ 7ଟି ସଡ଼କ ଓ ସେତୁ ନିର୍ମାଣ ପ୍ରକଳ୍ପର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରକଳ୍ପଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି ରାସ୍ତା ଓ ସେତୁ ନିର୍ମାଣ ଦ୍ୱାରା ଅଞ୍ଚଳର ଯୋଗାଯୋଗ ବ୍ୟବସ୍ଥା ଆହୁରି ସୁଦୃଢ଼ ହେବା ସହ ଲୋକଙ୍କ ଯାତାୟାତ ସୁବିଧା ବୃଦ୍ଧି ପାଇବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।
1: ଅନେକ ଦିନ ଧରିକି ମାନ୍ୟବର ବିଧାୟକ ଏବଂ ମାନ୍ୟବର ସାଂସଦଙ୍କର ବି ଦାବି ଥିଲା, ଅନେକ ଗୁଡ଼ିଏ ବ୍ରିଜ୍ ଆଉ ରାସ୍ତା ପାଇଁ ଯେଉଁ ପରିକଳ୍ପନା ସେମାନେ କରିଥିଲେ ସେ ପରିକଳ୍ପନା ଅନୁଯାୟୀ ରାସ୍ତାଗୁଡ଼ିକ ହେବା ଦରକାର ଥିଲା। କେଉଁଠି ବନ୍ୟା ଯୋଗୁଁ ସମସ୍ୟା ଥିଲା, କେଉଁଠି କମ୍ୟୁନିକେସନ୍ ଦୃଷ୍ଟିରୁ ଅନ୍ୟ ଅଞ୍ଚଳ ସାଙ୍ଗରେ ଯୋଗସୂତ୍ର ପାଇଁ ଯୋଗାଯୋଗ ପାଇଁ ସେଥିରେ ଅସୁବିଧା ଥିଲା। 135 କୋଟି ଟଙ୍କାର କାମକୁ ଆମେ ତାର ଶିଳାନ୍ୟାସ କରିଛୁ ଏବଂ ଆଉ 2-3 ମାସ ଭିତରେ ଆଉ 135 କୋଟି ଟଙ୍କାର କାମ, ଏମିତିକି ପାଖାପାଖି 250 କୋଟି ଟଙ୍କାରୁ ଉର୍ଦ୍ଧ କାମ ଶିଳାନ୍ୟାସ କରିବୁ। ଏହି ଚଳିତ ଆର୍ଥିକ ବର୍ଷ ଭିତରେ ଏଗୁଡ଼ିକ ସବୁଗୁଡ଼ିକର କାମ ଆରମ୍ଭ ହୋଇଯିବ। ଅଞ୍ଚଳ ଯେଉଁଠିକି ଅନେକ ସମୟରେ ମହାନଦୀର ବ୍ୟାକ୍ୱାଟର କାରଣରୁ ହେଉ ବିଭିନ୍ନ କାରଣରୁ ହେଉ ଲୋକମାନେ ଯାତାୟାତ ଅସୁବିଧା ହୁଏ ତାଙ୍କୁ, ଏବଂ ଅନେକ ସମୟରେ ସ୍ଥାନୀୟ ଭାବରେ ଅନେକ ଦୀର୍ଘଦିନ ତଳୁ ଯେଉଁ ରାସ୍ତାଗୁଡ଼ିକ ହୋଇଥିଲା ସେ ରାସ୍ତାରେ ଆଜି ତାରିଖରେ ଇମ୍ପ୍ରୁଭମେଣ୍ଟ ଦରକାର ପଡ଼ୁଛି। ତାର ପ୍ରଶସ୍ତିକରଣଠୁ ଆରମ୍ଭ କରିକି ତାକୁ ଷ୍ଟ୍ରେନ୍ଦେନିଂ କରିବା ଏସବୁ କଥା ଦରକାର ପଡ଼ୁଛି। ଯେତିକି କରିଛୁ ଆଉ ପାଖାପାଖି 2 ମାସ ଭିତରେ ପାଖାପାଖି ସେଇ ଭଲ୍ୟୁମ୍ର ରାସ୍ତା ଆମେ ପୁଣି ଆଉ ଥରେ କରିବାକୁ ଯାଉଛୁ।
0: ଜିଲ୍ଲା ଆଇନସେବା ପ୍ରାଧିକରଣଙ୍କ ପକ୍ଷରୁ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଜିଲ୍ଲା ଓ ଦରାଜ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷା ଅଜନ୍ତା ଷଡ଼ଙ୍ଗୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ମାମଲାର ଫଇସଲା କରାଯାଇ 1,40,69,330 ଟଙ୍କା ଜରିମାନା ବାବଦରେ ଆଦାୟ କରାଯାଇଥିଲା। କାର୍ଯ୍ୟକ୍ରମକୁ ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ଅଞ୍ଜଳି ମଚ୍ଛଖଣ୍ଡ ସଂଯୋଜନା କରିଥିଲେ। ସେ କହିଛନ୍ତି
2: ବିଭିନ୍ନ ମାମଲା ଯୋଉଟାକି କମ୍ପାଉଣ୍ଡେବଲ ନେଚର ରହୁଛି ଆମର କ୍ରିମିନାଲ କେସେସ ରେ, ଆମର ଚେକ୍ ବାଉନ୍ସ କେସେସ, ଏନ୍ଆଇ ଆକ୍ଟ ଆଉ ଏସ୍ଟିଜେଏମ୍ କୋର୍ଟରେ କିଛି ଆର୍ଟିଓ କେସେସ, କିଛି ଫରେଷ୍ଟ ଏକ୍ସାଇଜ କେସେସ, ଯୋଉଟା ବି କମ୍ପାଉଣ୍ଡେବଲ ଇନ୍ ନେଚର ଅଛି ସବୁ ଆଜି ଡିସ୍ପୋଜାଲ ହେଇଛି। ରାଷ୍ଟ୍ରୀୟ ଲୋକ ଅଦାଲତର ଯୋଉ ମୂଳ ଅବଜେକ୍ଟିଭ ରହିଛି କି କେମିତି ଲୋକମାନେ ଆରାମସେ ତାଙ୍କର ସେମାନେ ନ୍ୟାୟ ପାଆନ୍ତୁ, ତାଙ୍କର ମ୍ୟାଟରଟା ସେଟଲ ହେଇଯାଉ, କଣ୍ଟେଷ୍ଟେଡ ନ ହେଇକି କୋର୍ଟରେ ଯୋଉ ବାରମ୍ବାର ତାଙ୍କୁ ଦୌଡ଼ିବାକୁ ପଡ଼ିଥାନ୍ତା, ଓକିଲ ପଛରେ ପଇସା ଦେବାକୁ ପଡ଼ିଥାନ୍ତା, ଯୋଉ ଲୋକମାନେ ଟିକେ ଅସହାୟ ଅଛନ୍ତି ଫିନାନ୍ସିଆଲି ତାଙ୍କୁ ଅସୁବିଧା ହଉଛି, ତାଙ୍କ ମାନଙ୍କ ପାଇଁ ବି ବ୍ୟାଙ୍କର୍ସ ମାନେ ଆସିକି ଏଠି ଯୋଉ ବସୁଛନ୍ତି ମନି ରିକଭରି କେସେସ ଗୁଡା ଯୋଉ ତାଙ୍କର ସେଟଲ ହଉଛି ସେଟା ବହୁତ ସୁନ୍ଦର ରୂପରେ ଆଜି ବି ମୁଁ ଯେତେବେଳେ ୱିଟନେସ୍ କରିଲି କି
0: ଜିଲ୍ଲାରେ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତି ଦୂତ ଲାଲବାହାଦୁର ଶାସ୍ତ୍ରୀଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ସମାରୋହ ପଠାଣି ସାମନ୍ତ ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଷ୍ଟାଡିୟମ ପରିସରରେ ଆୟୋଜିତ ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ବିକଶିତ ଭାରତ ସଂକଳ୍ପ ସଭା ଓ ସେବା ଜ୍ୟୋତି ଯାତ୍ରାରେ ବିକଶିତ ଭାରତ 2047ର ଲକ୍ଷ୍ୟ ପୂରଣ ପାଇଁ ଜନସାଧାରଣଙ୍କ ସକ୍ରିୟ ସହଭାଗିତା ଆବଶ୍ୟକ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ। ଜିଲ୍ଲାର ବିଭିନ୍ନ ଶକ୍ତିପୀଠରେ ମୂଳାଷ୍ଟମୀଠାରୁ ଶାରଦୀୟ ପାର୍ବଣର ଷୋଳ ପୂଜା ଆରମ୍ଭ ହୋଇଛି। ଆଶ୍ୱିନ ମାସ ମୂଳାଷ୍ଟମୀ ତିଥିରେ ଦ୍ୱିତୀୟା ଓଷାଠାରୁ ବିଭିନ୍ନ ଶକ୍ତିପୀଠ ଚଳଚଞ୍ଚଳ ହୋଇଉଠିଛି। ଓଡ଼ଗାଁ ବ୍ଲକ ସଭାଗୃହଠାରେ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ସେବା ସେତୁ ଅଭିଯାନ 2026 ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଧାନସଭା ବାଚସ୍ପତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀ ବୈଠକରେ ଅଧ୍ୟକ୍ଷତା କରିଥିଲେ। ନୟାଗଡ଼ରେ ନବମ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ଅବସରରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସମାଜମଙ୍ଗଳ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ପୋଷଣ ମାସ କାର୍ଯ୍ୟକ୍ରମ ଜିଲ୍ଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ହାଲଚାଲର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଆପଣମାନେ ଶୁଣିପାରିବେ ନୂଆପଡ଼ା ଜିଲ୍ଲା ସମ୍ପର୍କରେ।
3: ଜିଲ୍ଲା ହାଲଚାଲରେ ଶୁଣୁଥିଲେ ନୟାଗଡ଼ ଜିଲ୍ଲା ସମ୍ପର୍କରେ। ଆଲେଖ୍ୟ ବିଶ୍ୱନାଥ ପ୍ରତାପ ପଟ୍ଟନାୟକ, ଉପସ୍ଥାପନା ଆଦିତ୍ୟ ନାରାୟଣ ଦାସ। ଆକାଶବାଣୀ କଟକ ପ୍ରଚାର କରୁଛୁ ଭାରତ ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ।

0: ଗୀତରେ ଆମ ସଂସ୍କୃତିର କଥା ଆମ ମାଟିର କଥା ରହିଛି, କେଡେ ମନକୁ ପାଇଥବ କହିଲୁ
1: ପାରପା? ଆମ ଭାରି ଚତୁରୀ, ମନ ଲାଖି ଗୀତଟିଏ ରଖିଲେ ଆମ ଶ୍ରୋତା ବନ୍ଧୁ ମାନଙ୍କୁ ପାଇଁ କଥାଟା କଣ ରଖିଥିଲ ମୁଁ ତ ମନେ ପକେଇ ପାରୁନି।
0: କି କଥା ଅବିକା, ପୂଜା ପାର୍ବଣ କଥା ପ୍ରଥମରୁ କହିଥିଲୁ ଟି? ପୂଜା ପାର୍ବଣ ଆସିଲେ ନଡିଆର ବ୍ୟବହାର ବଢି ଯାଇଥାଏ।
1: ଆଜି ପୁରା ହଉଛି ପବିତ୍ର ମହାଳୟା। ଆମ ପାଠ କହିଛି ମହାଜନ ଜେନ ଗତସ୍ୟ ପନ୍ଥା, ପୂର୍ବଜ ମାନଙ୍କୁ ଆମେ ମନେ ପକଉଛୁ ଏ ଯୋଉ ପାର୍ବଣ ସମୟରେ, ଆଜିର ଏଇ ଯୋଉ ବିଶେଷ ତିଥି। ଆଉ ତାଙ୍କୁ ପୁଣି ନଡିଆ କଥା କହୁଛ?
0: ଆଗରୁ ଯେମିତି ଆମର ଉତ୍ପାଦନ ନଡିଆ ରହୁଥିଲା, ଏବେ ଧୀରେ ଧୀରେ କମିଗଲାଣି, ଏପଟେ ବଜାର ଦର ବଢିଗଲାଣି ନଡିଆ।
1: ଆଉ ଉତ୍ପାଦନ କମୁଛି, ଏପଟେ ଚାହିଦା ବଢୁଛି, ଦର ମଧ୍ୟ ବଢି ବଢି ଯାଉଛି।
0: ଆଉ ଯୋଉ ଚାଷୀ ଭାଇମାନଙ୍କର ଯେତିକି ନଡିଆ ଫସଲ ଅଛି, ନଡିଆ ଗଛ ଲଗେଇଛନ୍ତି, ତାର କେମିତି ଭଲ ଭାବରେ ଯତ୍ନ ନେଇପାରିବେ ସେ ବିଷୟକୁ ନେଇ ଆଜି କିଷାନ ବାଣୀରେ ଆଲୋଚନା ରହିଛି।
1: ଏମିତି ତାହେଲେ କହୁନ କଣ ଆଜି ଆଲୋଚନା ରହିଲା?
0: ଆଜି କିଷାନ ବାଣୀରେ ଆଲୋଚନାର ବିଷୟ ରହିଛି ନଡିଆ ବଗିଚାର ଯତ୍ନ।
1: ଆଚ୍ଛା, ମହାଶୟ କିଏ ଆସୁଛନ୍ତି?
0: ମହାଶୟ ଆସୁଛନ୍ତି ଓଡ଼ିଶାର ବିଶିଷ୍ଟ ନଡିଆ ବିଜ୍ଞାନୀ ତଥା ଅବସର ପ୍ରାପ୍ତ ପ୍ରଫେସର ବିଭାଗୀୟ ମୁଖ୍ୟ ଡକ୍ଟର ଶରତ ଚନ୍ଦ୍ର ସାହୁ।
1: ଆଚ୍ଛା, ଆଲୋଚନା ଆରମ୍ଭ ହଉ। କଣ?
0: ମୁଁ ଆଲୋଚନା କରୁଛି, ମନ ଧ୍ୟାନ ଦେଇ ବସିକିରି ଶୁଣେ। ସାର୍ ନମସ୍କାର, ଆପଣଙ୍କୁ ସ୍ୱାଗତ କରୁଛୁ ଆମର କିଷାନ ବାଣୀ କାର୍ଯ୍ୟକ୍ରମକୁ।
2: ନମସ୍କାର
0: ସାର୍, ଆଜି ତ ଆମର ଆଲୋଚନାର ବିଷୟ ରହିଛି ନଡିଆ ବଗିଚାର ଯତ୍ନ। ତାହେଲେ ପ୍ରଥମେ କୁହନ୍ତୁ, ନଡିଆ ଚାଷର ବା ନଡିଆ ଫସଲର ବୈଶିଷ୍ଟ୍ୟ ବା ଗୁରୁତ୍ୱ କଣ ରହିଛି ଆମ ରାଜ୍ୟରେ?
2: ନଡିଆକୁ ଆମେ ଶ୍ରୀଫଳ କହିଥାଉ, ନଡିଆ ଗଛକୁ ଆମେ କଳ୍ପବୃକ୍ଷ କହିଥାଉ। ଏହା ଆମର ଧର୍ମ, ସଂସ୍କୃତି ଓ ଅର୍ଥନୀତି ସହିତ ଓତପ୍ରୋତ ଭାବରେ ଜଡିତ। ନଡିଆ ଗଛର ପ୍ରତ୍ୟେକ ଅଂଶ ଆମର କାମରେ ଲାଗିଥାଏ। ନଡିଆ ଗଛରୁ ଶିଳ୍ପ ପାଇଁ ଆମେ ପ୍ରଚୁର ପରିମାଣରେ କଞ୍ଚାମାଲ ପାଇଥାଉ। ଏହି ଗଛ ଆମକୁ ପାନୀୟ ଖାଦ୍ୟ ଦେଇଥାଏ, ଏପରିକି ସର୍ବନିମ୍ନ ଆବଶ୍ୟକତାକୁ ପୂରଣ କରିବା ପାଇଁ ଖାଦ୍ୟ, ପାନୀୟ ଏବଂ ରହିବା ପାଇଁ ମଧ୍ୟ ଗଛରୁ ଆମେ ପାଇଥାଉ ଉପକରଣ। ଏହି ନଡ଼ିଆ ଗଛ ଆମକୁ ଅନେକ ଉପକାର ଦେଇଥାଏ। ଏହା ହେଉଛି ଈଶ୍ୱରଙ୍କର ମଣିଷ ସମାଜ ପ୍ରତି ଏକ ଦାନ। ନଡ଼ିଆ ଗଛଟି ଫଳିବା ଆରମ୍ଭ କରିବା ମାତ୍ରେ 60-70 ବର୍ଷ ପର୍ଯ୍ୟନ୍ତ ଅଧିକ ଅମଳ ଦିଏ। ବର୍ଷକୁ ଅତିକମ୍ରେ ଡେଙ୍ଗା ଗଛରୁ ଆମେ 80-100 ନଡ଼ିଆ ପାଇଥାଉ, ବାମନ ଗଛରୁ 50-60 ନଡ଼ିଆ ପାଇଥାଉ। ଏପରି ଭାବରେ ଇଏ ଆମକୁ ଲାଭ ଦିଏ, ଯାହାକି ଆମେ କୌଣସି ଶିଳ୍ପ ବା ବ୍ୟବସାୟ ପ୍ରତିଷ୍ଠାନରୁ ପାଇନଥାଉ। ନଡ଼ିଆ ଗଛକୁ ଆମେ ଏକ ଶିଳ୍ପର ମାନ୍ୟତା ଦେଲେ ଅତ୍ୟୁକ୍ତି ହେବ ନାହିଁ।
0: ସାର୍, ନଡ଼ିଆ ଫସଲ କରିବାକୁ ଚାହିଁଲେ ପ୍ରଥମେ ମନକୁ ପ୍ରଶ୍ନ ଆସେ ଯେ ଆମେ ଉତ୍ତମ ଚାରା କୋଉଠୁ ପାଇବା, ଉତ୍ତମ ଚାରାର ଲକ୍ଷଣ କଣ, ଏ ସମ୍ପର୍କରେ ଟିକେ କୁହନ୍ତୁ।
2: ପ୍ରଥମେ ନଡ଼ିଆ ଚାଷ କରିବାକୁ ହେଲେ ଗୋଟେ ଭଲ ଚାରା ଦରକାର, ଉତ୍ତମ ମାନର ଚାରା ଦରକାର। ଉତ୍ତମ ମାନର ଚାରା କହିଲେ ଚାରାଟିର ବୟସ 9-12 ମାସ ହେଇଥିବା ଦରକାର, ସେଥିରେ 5-6 ସବୁଜ ପତ୍ର ଥିବ, ଗୋଟିଏ ଖଡ଼ିକା ଫିଟା ପତ୍ର ଥିବ, ଗଛ ଯୋଉଠି ବାହାରି ଥାଏ ତାର ଗୋଲେଇ କୋଲାର ରିଜିଅନରେ ସେଟା 12-15 ସେଣ୍ଟିମିଟର ହେଇଥିବ। ଏ ହେଲା ଉତ୍ତମ ଚାରାର ଲକ୍ଷଣ।
0: ସାର୍, ଏଇ ଯୋଉ ଚାରା ଆମେ କେମିତି ପ୍ରସ୍ତୁତ କରିବା?
2: ଚାରାର ଗୁଣଟା ନିର୍ଭର କରେ ତା ମା ଗଛ ଉପରେ। କୋଉ ଗଛରୁ ଆମେ ମଞ୍ଜି ନଡ଼ିଆ ସଂଗ୍ରହ କରିଛୁ? ସବୁ ନଡ଼ିଆ ମଞ୍ଜି ନଡ଼ିଆ ପାଇଁ ଉପଯୁକ୍ତ ନୁହେଁ। ଏମିତି ଆମେ ଗଛ ବାଛିବା, ମା ଗଛଟିଏ ଯାହାର ବୟସ 25-40 ଭିତରେ ହେଇଥିବ, 60 ବର୍ଷରୁ ଉର୍ଦ୍ଧ୍ୱ ଗଛରୁ ମଞ୍ଜି ନଡ଼ିଆ ସଂଗ୍ରହ କରାଯାଏ।

0: ଯିବା ଉଚିତ ନୁହେଁ। ମା ଗଛରେ ଅତି କମରେ 30-35 ବାହୁଙ୍ଗା ବା ବରଡ଼ା ଥିବା ଦରକାର। ପ୍ରତି ବର୍ଷ କମ୍ ସେ କମ୍ 10-12 କାନ୍ଦି ଆସୁଥିବ, ବର୍ଷକୁ 80-100 ନଡ଼ିଆ ଲଗାତାର ଫଳୁଥିବ, ସେ ଗଛରୁ ଗୋଟମା ଝଡ଼ୁ ନଥିବ, ରୋଗ ପୋକ ହଉନଥିବ। ଏମିତି ଭାବରେ ଗୋଟେ ଗଛ ବାଛିବା ଆଉ ତାର ବାହୁଙ୍ଗା ଗୁଡାକ ଚାରିପଟକୁ ମେଲେଇକି ଥିବ। ସେଇ ଗଛରୁ ଆମେ ଏକ ପାକଳ ନଡ଼ିଆ ସବୁ ସଂଗ୍ରହ କରିବା। ପାକଳ ନଡ଼ିଆ କହିଲେ ଚଅଁର ବାହାରିବାର ବର୍ଷକ ପରେ ସେ ନଡ଼ିଆ ପାକଳ ହୁଏ। ପାକଳ ନଡ଼ିଆ ବଡ ବଡ ଗୋଲାକାର ନଡ଼ିଆକୁ ସଂଗ୍ରହ କରିବା, ତାପରେ ତାକୁ ମାସେ ଛାଇରେ ସାଇତି ରଖିବା, ତାପରେ ଆମେ ମାଟିରେ ପୋତିକି ସେଥିରୁ ଚାରା ସଂଗ୍ରହ କରିବା। ମାଟିରେ ପୋତିବାର ପ୍ରାୟ 2.5-3 ଲାଗିଥାଏ ନଡ଼ିଆ ଗଜା ହେବା। ଯୋଉ ମଞ୍ଜି ନଡ଼ିଆରୁ ଶୀଘ୍ର ବା ସହଳ ଗଜା ହୁଏ ସେଇ ଚାରା ଗୁଡ଼ିକ ଭଲ। ଯଦି ଚାରା 5 ପରେ ବାହାରୁଛି ସେସବୁ ଚାରା ନିକୃଷ୍ଟ ଚାରା।
1: ସାର, ଏଇ ନଡ଼ିଆ ଫସଲ ପାଇଁ ତା କିସମ ସବୁ କଣ ରହିଛି?
0: ନଡ଼ିଆ ଫସଲ ପାଇଁ 3 କିସମ ମୁଖ୍ୟତଃ ରହିଛି। ଗୋଟେ ହେଲା ଡେଙ୍ଗା କିସମ, ଆଉ ଗୋଟେ ହେଲା ବାମନ କିସମ, ଆଉ ଗୋଟେ ହେଲା ଶଙ୍କର ବା ହାଇବ୍ରିଡ୍। ଡେଙ୍ଗା କିସମଟି 80-100 ବର୍ଷ ପର୍ଯ୍ୟନ୍ତ ବଞ୍ଚିଥାଏ, ବର୍ଷକୁ ପ୍ରାୟ 80-100 ନଡ଼ିଆ ବି ଦିଏ। ଲଗେଇବାର 7 ପରେ ସାଧାରଣତଃ ଫଳିଥାଏ। ଚାରାଟି ଯଦି ଉତ୍ତମ ମାନର ହେଇଥିବ ତାହେଲେ 5 ଫଳିବ, ଯଦି ଚାରାଟା ନିମ୍ନ ମାନର ତାହେଲେ 12-13 ପର୍ଯ୍ୟନ୍ତ ମଧ୍ୟ ଫଳି ନଥାଏ ବା କମ୍ ଫଳିଥାଏ। ଏ ନଡ଼ିଆ ଗଛର ପାକଳ ନଡ଼ିଆ ଅତି ସ୍ୱାଦିଷ୍ଟ, ଅଧିକ ତେଲ ବାହାରେ। ଏଇ ଡେଙ୍ଗା କିସମର କିସମ ଗୁଡ଼ିକ ହେଲା ସାକ୍ଷୀ ଗୋପାଳ ଲୋକାଲ, ଇଷ୍ଟ କୋଷ୍ଟାଲ, ୱେଷ୍ଟ କୋଷ୍ଟାଲ, ଆଣ୍ଡାମାନ ଅର୍ଡିନାରୀ, ଲାକାଡିପ୍ ଅର୍ଡିନାରୀ, ପ୍ରତାପ, ବେନେଲିୟମ, କୋଚିନ ଚାଇନା, ଏମିତି ଅନେକ ଗୁଡ଼ିଏ ଭେରାଇଟି ଅଛି ଡେଙ୍ଗା କିସମରେ। ବାମନ କିସମର ଚାରା ବୟସ ହେଉଛି 60-70 ବର୍ଷ, 50-60 ନଡ଼ିଆ ବର୍ଷକୁ ମିଳେ। ଗଛର ଗଣ୍ଡି ଛୋଟ, ପତ୍ର ଛୋଟ। ଏଇ ବାମନ କିସମର ନଡ଼ିଆ ପାକଳ ନଡ଼ିଆଟି ଉନ୍ନତ ମାନର ନୁହଁ, ତାର ଶସ ଭଲ ନୁହେଁ, ସ୍ୱାଦିଷ୍ଟ ନୁହେଁ। ତେଣୁ ବାମନ ନଡ଼ିଆଟାକୁ କେବଳ ପଇଡ଼ ହିସାବରେ ଲଗେଇବା ଉଚିତ, କିମ୍ବା ଚାରା ପ୍ରସ୍ତୁତ କରିବା ପାଇଁ ବାମନ ନଡ଼ିଆ ଲଗାନ୍ତୁ, କିମ୍ବା ଘର ଆଗରେ ସୌନ୍ଦର୍ଯ୍ୟକରଣ ପାଇଁ ବାମନ ନଡ଼ିଆ ଲଗାନ୍ତୁ। ଆଉ ରହିଲା ଶଙ୍କର କିସମ ବା ହାଇବ୍ରିଡ୍। ଏଇ ଶଙ୍କର କିସମକୁ ଡେଙ୍ଗା ସହିତ ବାମନ, ବାମନ ସହିତ ଡେଙ୍ଗାକୁ କ୍ରସ୍ କରାଯାଏ। ଏବେ ଡେଙ୍ଗା ସହିତ ଡେଙ୍ଗା ଓ ବାମନ ସହିତ ବାମନ ନଡ଼ିଆକୁ କ୍ରସ୍ କରି ଶଙ୍କର ଜାତୀୟ ନଡ଼ିଆ ଚାରା ପ୍ରସ୍ତୁତ କରାଯାଏ। ଏଇ ଚାରା ଗୁଡ଼ିକ 4-5 ଭିତରେ ଫଳେ, କିନ୍ତୁ ବାମନ ନଡ଼ିଆଟା 3 ଫଳେ। ଶଙ୍କର କିସମରୁ 150-150 ଅଧିକା ନଡ଼ିଆ ବର୍ଷକୁ ପାଉ। ଡେଙ୍ଗା କିସମ ଭଳି ଶଙ୍କର କିସମରୁ ମଧ୍ୟ ଆମେ ସ୍ୱାଦିଷ୍ଟ ନଡ଼ିଆ ପାଇପାରିବା।
1: ସାର, ସାଧାରଣତଃ ଯିଏ ନଡ଼ିଆ ଚାଷ କରିବ ଖାଲି ତ ଲଗେଇଦେଲେ ହବନି, ସେଥିପାଇଁ ତ ନିଶ୍ଚୟ ତାକୁ ପୋଷଣ ଦବା ପାଇଁ ପଡିବ, ତାର ସାର ପରିଚାଳନା କରିବା ପାଇଁ ପଡିବ। ଏଇ ଯୋଉ ନଡ଼ିଆ ଗଛର ପୋଷକ ପରିଚାଳନା ବା ସାର ପରିଚାଳନା ବା ସାର ପ୍ରୟୋଗ ଆମେ କିପରି ଭାବରେ କରିବା?
0: ନଡ଼ିଆ ଗଛ ଅଧିକ ଖାଦ୍ୟ ସଂଗ୍ରହ କରେ, ଆବଶ୍ୟକ କରିଥାଏ ତାର ପୋଷଣ ପାଇଁ। ନଡ଼ିଆ ଗଛର ଅଧିକ ମାତ୍ରାରେ ପଟାସ ସାର ଆବଶ୍ୟକ ହୋଇଥାଏ। ଯଦି ଆମେ ଗୋଟେ ଗଛକୁ ସାର ନ ଦବା, ନଡ଼ିଆ ଗଛଟିର ଚେର ମାତ୍ର ଗଛ ମୂଳରୁ 6 ପର୍ଯ୍ୟନ୍ତ ପରିବ୍ୟାପ୍ତ ହେଇଥାଏ, ଭିତରକୁ ମାତ୍ର 3 ପର୍ଯ୍ୟନ୍ତ ଯାଇଥାଏ। ଏତିକି ଜାଗାରେ ତାର ଚେର ସୀମିତ। ଆମେ ଆଜି ଏଠି ଖାଇଲେ କାଲି ଅନ୍ୟ ଜାଗାରେ ଖାଉଛେ, ଗଛ ତ ଯିବ ନାହିଁ, ତେଣୁ ସେଇ ଜାଗାରେ ସେ ରହିଲା। ତାକୁ ଯଦି ନିୟମିତ ଆମେ କିଛି ଖାଦ୍ୟ ନ ଦବା, ତାଠୁ ଫଳ ଆଶା କରିବା କେମିତି? ତେଣୁ ତା ପାଇଁ ଦରକାର ସାର। ଯେତେବେଳେ ଆମେ ଗଛଟି ଲଗଉଛୁ, ଲଗେଇବା ସମୟରେ କିଛି ସାରର ଆବଶ୍ୟକତା ନଥାଏ। ମେ ଜୁନ ମାସରେ ଆମେ ଗଛଟି ଲଗେଇଲେ, ତାପରେ ସେପ୍ଟେମ୍ବର ଅକ୍ଟୋବର ମାସରେ ଆମେ ସାର ଦବା ଆରମ୍ଭ କରିବା। ସେତେବେଳେ ଗଛକୁ 100 ୟୁରିଆ, 200 ସୁପର, 200 ପଟାସ ପ୍ରୟୋଗ କରିବା। ପୁରା ଏଣ୍ଟାୟାର ବେସିନରେ ଦବା, 2 ଖତ ଦବା। ତା ପର ବର୍ଷ ପୁଣି ମେ ଜୁନରେ 100 ୟୁରିଆ, 200 ସୁପର, 200 ପଟାସ ଦବା, 2 ଖତ ବି ଦବା। ସେହି ବର୍ଷ ସେପ୍ଟେମ୍ବର ଅକ୍ଟୋବର ମାସରେ ପୁଣି 200 ୟୁରିଆ, 400 ସୁପର, 400 ପଟାସ ଦବା, 3 ଖତ ସହିତ। ତୃତୀୟ ବର୍ଷ ପୁଣି 200 ୟୁରିଆ, 400 ସୁପର, 400 ପଟାସ ଦବା। ସେପ୍ଟେମ୍ବର ଅକ୍ଟୋବର ମାସରେ ଦବା 400 ୟୁରିଆ, 800 ସୁପର, 800 ପଟାସ, ଖତ 2 କରେ 5-6 ଦବା। ଚତୁର୍ଥ ବର୍ଷ ବା ବୟସ୍କ ନଡ଼ିଆ ଗଛ, ଏ ବୟସ୍କ ନଡ଼ିଆ ଗଛକୁ ଆବଶ୍ୟକ 1 ୟୁରିଆ, 2 ସୁପର, 2 ପଟାସ ବା 500 ଯବକ୍ଷାରଜାନ,

0: ଛୋଟ ବାଜେ
1: ଗଛରେ
0: ଗଣ୍ଡିଟା ଖଣ୍ଡିଆ ହୁଏ, ପରବର୍ତ୍ତୀ ସମୟରେ ରୋଗ ଆକ୍ରମଣର ସମ୍ଭାବନା ରହିଥାଏ। ତେଣୁ କାଟିଲା ବେଳେ ବାହୁଙ୍ଗାରୁ ଯୋଉଠି ବରଡ଼ା ବାହାରିଥାଏ ତାର ପେଟିଓଲ ଶେଷରୁ କାଟନ୍ତୁ, 2 ବର୍ଷ ପରେ ଅଟୋମେଟିକ ଝଡ଼ିଯିବ। ଆଉ ପ୍ରତି କନ୍ଦା ଗୁଡ଼ିକ ଭିତରେ ବରଡ଼ା ସନ୍ଧିରେ ଅଳିଆ ଥାଏ, ଅଣ୍ଡିରା ଫୁଲ ଥାଏ, ଅନ୍ୟାନ୍ୟ ଥାଏ, କିମ୍ବା ଯୋଉ ଜାଲି ଗୁଡ଼ାକ ଗଛରେ ଗୁଡ଼େଇ ଥାଏ ଯୋଉଗୁଡ଼ାକ ପାମ୍ପରା ଖରାପ ମାନେ ସହଜରେ ଟାଣିଦେଲେ ଆସିଯାଏ, ସେଗୁଡ଼ାକ ବାହାର କରିଦେବା ଦରକାର। କିନ୍ତୁ ଦେଖାଯାଇଛି ଯେଉଁମାନେ ଗଛ ଛାଡ଼ନ୍ତି ସେମାନେ ତାଙ୍କର କଟୁରୀ ସାହାଯ୍ୟରେ ଜବରଦସ୍ତ ଯୋଉଟାକି ଟାଣ କପଡ଼ା ଭଳିଆ ଥାଏ ଜାଲି, ତାକୁ ମଧ୍ୟ ବାହାର କରିଦିଅନ୍ତି। ଏହାଦ୍ୱାରା କ'ଣ ହୁଏ ନା, ଯୋଉ ବରଡ଼ାଟି ଗଛରେ ଶକ୍ତ ଭାବରେ ରହିଥାଏ ସେଗୁଡ଼ାକ ଦୁର୍ବଳ ହୋଇ ଖସି ପଡ଼େ, କାନ୍ଧି ଗୁଡ଼ିକ ବଢ଼ିବା ସମୟରେ ତାରି ଉପରେ ରହିଥାନ୍ତି। କିନ୍ତୁ ଯଦି ବରଡ଼ାଟି ଖସିଯାଏ କାନ୍ଧି ଝୁଲି ପଡ଼ିବ, ଆଉ ପାକଳ ହେବା ପୂର୍ବରୁ ନଡ଼ିଆ ଗୁଡ଼ିକ ନଷ୍ଟ ହେଇଯିବ, ଝଡ଼ି ପଡ଼ିବ, ସେଥିପ୍ରତି ସତର୍କ ହେବେ।
1: ଆମେ ଗଛ ଯେତେବେଳେ ଲଗାଉଛୁ, ଜଳ ପରିଚାଳନା କରୁଛୁ, ଗଛକୁ ନିଶ୍ଚୟ ରୋଗ ପୋକ ଆକ୍ରମଣ କରୁଥିବ, ତାହେଲେ ନଡ଼ିଆ ଗଛକୁ କେଉଁ କେଉଁ ରୋଗ ବା ପୋକ ଆକ୍ରମଣ କରେ ଆଉ ତାକୁ ଆମେ କିପରି ନିୟନ୍ତ୍ରଣ କରିବା ସେ ବିଷୟରେ ଟିକେ କୁହନ୍ତୁ।
0: ଆମ ଓଡ଼ିଶାରେ ଅନ୍ୟ ରାଜ୍ୟ ଭଳିଆ ଯେମିତି କେରଳ, କର୍ଣ୍ଣାଟକ, ତାମିଲନାଡୁ, ଆନ୍ଧ୍ର ଏସବୁ ରାଜ୍ୟରେ ରୋଗର ପ୍ରାଦୁର୍ଭାବ ଅଧିକ, ସେଠି ଗାନୋଡର୍ମା ୱିଲ୍ଟ, ତାଞ୍ଜାଭୁର ୱିଲ୍ଟ, ଏମିତି ଅନେକ ତାଟିପକା ଡିଜିଜ୍ ସବୁ ରହିଛି ଯୋଉଟାକି ଓଡ଼ିଶାରେ ନାହିଁ। ଓଡ଼ିଶାରେ ରୋଗର ପ୍ରଭାବ ନାହିଁ। ରୋଗ କହିଲେ ଓଡ଼ିଶାରେ କନ୍ଦାସଢ଼ା ରୋଗ, ଗଣ୍ଡିରୁ ରସ ନିର୍ଗତ ରୋଗ, ପତ୍ରସଢ଼ା ରୋଗ, ଏଇସବୁ ରୋଗ ଟିକେ ଦେଖାଯାଏ। ଏଗୁଡ଼ାକୁ ଦମନ କରିବା ସହଜ, କେବଳ କନ୍ଦାସଢ଼ା ବା ବଡ଼ରଟକୁ ଯଦି ଠିକ୍ ସମୟରେ ଆମେ ତାକୁ ନିରୂପଣ କରିବା ତାକୁ ସହଜରେ ଆମେ ଦମନ କରିପାରିବା ବା ଗଛଟାକୁ ସେ ରୋଗରୁ ବଞ୍ଚାଇ ହେବ। ଡେରି ହେଲେ ଗଛଟେ ମରିଯିବ, ଏଥିପାଇଁ ଦରକାର ବୋଡ଼ାକ୍ସ ମିକ୍ସଚର ପ୍ରୟୋଗ ବା ପ୍ରଲେପ ଦେଲେ ଠିକ୍ ସମୟରେ ଆମେ ରୋଗରୁ ଗଛକୁ ମୁକ୍ତ କରିପାରିବା। ଆଉ ଅଧିକା ଜାଣିବା ପାଇଁ ଆପଣଙ୍କୁ ବିଶେଷଜ୍ଞ ସହ ପରାମର୍ଶ କରିବା ଦରକାର। ଆଉ ରହିଲା ପୋକ କଥା, ନଡ଼ିଆ ଗଛର ମୁଖ୍ୟ ପୋକ ହେଲା ଗଣ୍ଡା ପୋକ ବା ରାଇନୋସରସ୍ ବିଟଲ, ତାପରେ ରେଡ୍ ପାମ୍ ୱିବିଲ୍ ବା ତାଳଘଣି ପୋକ, କାଳିମୁଣ୍ଡି ପୋକ ବା ବ୍ଲାକ୍ ହେଡେଡ୍ କାଟରପିଲର, ଏଗୁଡ଼ାକ ମୁଖ୍ୟତଃ ଆଗରୁ ଥିଲା, ଏବେ ବି ଅଛି। କିନ୍ତୁ ଏବେ ନୂଆ ଭାବରେ ଏରିଓପାଇଡ୍ ମାଇଟ୍ ଆସିଛି, ରୋଗୋସା ସ୍ପାଇରିଲିଂ ବା ଚକ୍ରାକାର ମାଛି ଆସିଛି। 1999 ବାତ୍ୟା ପରେ ଏରିଓପାଇଡ୍ ମାଇଟ୍ ଆସିଛି, ଆଉ 2-4 ବର୍ଷ ପୂର୍ବରୁ ଆସିଛି ଚକ୍ରାକାର ଧଳା ମାଛି। ଏଇ ଯୋଉ ଧଳା ମାଛି ବା ଏରିଓପାଇଡ୍ ମାଇଟ୍ ପାଇଁ ବ୍ୟସ୍ତ ହେବାର ଆବଶ୍ୟକ ନାହିଁ, ଏଗୁଡ଼ିକୁ ଦମନ କରିବା ସହଜ ନୁହେଁ। ଏଥିପାଇଁ ଗଛକୁ ପରିଚାଳନା କରିବା ଦରକାର, ମ୍ୟାନେଜମେଣ୍ଟ ଦରକାର। ଗଛ ଆବଶ୍ୟକ କରୁଥିବା ଖତ ସାର ପାଣି ଦେଲେ ଏ ପୋକ ଦ୍ୱାରା ଗଛ ବିଶେଷ କିଛି ଗଛର ହେବ ନାହିଁ ବା ଗଛ ସହି ନେବ ସେ କ୍ଷତିକୁ। ପୋକ ଗଣ୍ଡା ପୋକ ଗଛ କଅଁଳି ଅଂଶରେ ନରମ ଅଂଶରେ ପଶେ, ଅଣା କରେ, ତନ୍ତୁ ଖାଇ ପଳେଇଯାଏ। ବରଡ଼ା ଗୁଡ଼ାକ ଯେମିତି ପଚରିଂ କାଗଜ କାଟିଲା ଭଳିଆ ଭି ସେପ୍ର ହେଇଥାଏ, ସେ ଯେତିକି ମାରାତ୍ମକ ନୁହେଁ ତାଠୁ ଅଧିକ ମାରାତ୍ମକ ହେଉଛି ରେଡ୍ ପାମ୍ ୱିବିଲ୍ ବା ତାଳଭୁଣୀ ପୋକ। ଏ ପୋକଟି ଗଛରେ ପଶିଲେ 2-6 ମାସ ଭିତରେ ଗଛଟା ମରିଯାଏ। ତେଣୁ ଯଦି ଗଛଟା ମରିଗଲା ତାହେଲେ ସାଙ୍ଗେ ସାଙ୍ଗେ ବଗିଚାରୁ ସେ ମଲା ଗଛକୁ ବାହାର କରିଦେବା ଦରକାର, ନହେଲେ ତାର ଗଣ୍ଡିରେ ଅନେକ ଗୁଡ଼ିଏ ତାର ଶୁକ ଥାଏ ଯୋଉଡ଼ାକ ପୂର୍ଣ୍ଣାଙ୍ଗ ହେଇ ପଦାକୁ ବାହାରି ସୁସ୍ଥ ଗଛକୁ ଆକ୍ରମଣ କରେ। ଏଇ ଗଣ୍ଡା ପୋକ ବା ତାଳଘଣି ପୋକରୁ ରକ୍ଷା ପାଇବାକୁ ହେଲେ କନ୍ଦାରେ ଆମକୁ ଦବାକୁ ପଡେ ବାଲି ସହିତ ଦାନାଦାର, 3-4 ଥର ଆମେ ଦବା, ତାର ସ୍ମେଲ ବା ଗନ୍ଧରେ ଆଉ ସେ ପୋକ ଗୁଡାକ ଆସନ୍ତି ନାହିଁ। କିମ୍ବା ଆମେ ନାଥାଲିନ ଗୋଲି ବରଡ଼ା ସନ୍ଧିମାନଙ୍କରେ 5ଟା ଦବା, ରେଗୁଲାର ପର୍ଯ୍ୟବେକ୍ଷଣ କରି ତାକୁ ଦେଖିବା। ବଗିଚାକୁ ସଫା ରଖିବା ଦରକାର, ବଗିଚା ଭିତରେ ଖତ ରହିବନି, ପଚାସଢ଼ା ଜିନିଷ ରହିବନି ଯୋଉଟାକି ଗଣ୍ଡା ପୋକ ଆଉ ତାଳଘଣି ପୋକକୁ ଆକର୍ଷିତ କରିଥାଏ, ଏହା ପ୍ରତି ଧ୍ୟାନ ଦେବା। ଛୋଟ ଗଛ ଲଗେଇଲା ବେଳେ ଆମେ ଛିଣ୍ଡା ଜାଲ ଯଦି ତା ଚାରିପଟେ ଦେଇଦେବା ତାହେଲେ ପୋକ ଗୁଡ଼ାକ ଗଛ ପାଖକୁ ଆସନ୍ତିନି, ଗଛକୁ ଆମେ ସହଜରେ ରକ୍ଷା କରିପାରିବା। ଏ ହେଉଛି ରୋଗ ପୋକର ସମସ୍ୟା।
1: ସାର୍, ଦେଖାହଉଛି ଯେ ବେଳେବେଳେ ଗୋଟମା ଗୁଡାକ ଗଛରୁ ସବୁ ଝଡି ପଡୁଛି, ଏହାର ପ୍ରତିକାର ଆମେ କିପରି କରିବା ଆଉ ଏହାର କାରଣ କଣ?
0: ଗୋଟମା ଝଡିବା ଗୋଟେ ସାଧାରଣ କଥା, ଅତ୍ୟଧିକ ଗୋଟମା ଝଡିଲେ ଆମେ ଚିନ୍ତିତ ହେବା କଥା। ଯଦି ଗୋଟେ ନଡ଼ିଆ ଗଛ ନୂଆ ନୂଆ ଫଳୁଛି, ପ୍ରଥମରୁ ଫଳୁଛି, ସେଥିରେ ଅଧିକ ଗୋଟମା ଝଡିବ, ଏଇଟା ନେଚରର କଥା। ଆଉ ଯଦି ଗୋଟେ ଗଛରେ ପ୍ରଚୁର ଗୋଟମା ଆସୁଛି ତାହେଲେ ଗୋଟମା ବି ଝଡିବ, ଯେତିକି ଗଛ ସହିପାରିବ ତାର ଲିମିଟ କାପାସିଟି ଭିତରେ ରହିଲେ ସେ ଅସୁବିଧା ନାହିଁ, ଅଧିକା ହେଲେ ଝଡିବ। କିନ୍ତୁ ଯଦି ଆମେ ମଞ୍ଜି ନଡ଼ିଆଟି ଏମିତି ମା ଗଛରୁ ଆଣିଥିବା ଯୋଉ ଗଛରେ ଗୋଟମା ଝଡିବା ଲକ୍ଷ୍ୟ

0: ଥିଲା ତାହେଲେ ସିଏ ଚାରାରୁ ହେଇଥିବା ଗଛରୁ ମଧ୍ୟ ଗୋଟମା ଜଳିବ। ପରାଗ ସଙ୍ଗମରେ ଯଦି ଅସୁବିଧା ହୁଏ ତାହେଲେ ଗୋଟମା ଝଡେ, ସେଥିପାଇଁ ଦରକାର ଆଖପାଖରେ ଅଧିକ ଗଛ। ପରାଗ ରେଣୁ ଗୁଡ଼ିକ ଆସିଲେ ପବନରେ ତାହେଲେ ପରାଗ ସଙ୍ଗମରେ କିଛି ବ୍ୟାହତ ହବନି, ଗୋଟମା ଝଡିବନି। ଆଉ ଅନ୍ୟ କାରଣ ବି ରହିଛି ଗୋଟମା ଝଡିବାର, ଯଦି ଅଧିକ ଜଳ ହେଲା କିମ୍ବା କମ୍ ହେଲା, ଖାଦ୍ୟର ଅଭାବ ହେଲା, ରୋଗ ପୋକର ଆକ୍ରମଣ ଅଧିକା ହେଲେ ଗଛରୁ ଗୋଟମା ଝଡେ। ସବୁ ଦିଗ ପ୍ରତି ନଜର ଦେଇ ଗଛକୁ ଜଳ, ଖାଦ୍ୟ, ରୋଗ ପୋକର ପ୍ରତିକାର କଲେ ଗୋଟମା ଝଡିବ ନାହିଁ ବା କମିଯିବ।
1: ଆଜି ଯାହା ଆମର ଆଲୋଚନାର ବିଷୟ ଥିଲା ନଡ଼ିଆ ବଗିଚାର ଯତ୍ନ, ସେ ସମ୍ପର୍କରେ ଆମର ଚାଷୀ ଭାଇମାନଙ୍କୁ ବହୁତ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଲେ। ଗଛ ଲଗେଇବାଠୁ ଆରମ୍ଭ କରି ଅମଳ ପର୍ଯ୍ୟନ୍ତ ଖୁବ୍ ସୁନ୍ଦର ଭାବରେ ବୁଝେଇକି କଲେ। ସେଥିପାଇଁ ଆପଣଙ୍କୁ ଆମର କାର୍ଯ୍ୟକ୍ରମ ତରଫରୁ ତଥା ଆମ କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
0: ନମସ୍କାର।
2: ସୁନ୍ଦର ଆଲୋଚନା
1: ମନକୁ ପାଇଲେ ଠିକ।
2: ଆମ ମହାଶୟଙ୍କୁ ଆମ ଅନୁଷ୍ଠାନ ତରଫରୁ ଆଉ ଥରେ ଧନ୍ୟବାଦ ଜଣାଉଛେ। ଏହି ପରାମର୍ଶ ମୁତାବକ ଯଦି ଆମେ ନଡ଼ିଆ ଗଛର ଯତ୍ନ ନବା
1: ତାହେଲେ ଆମର ଲାଭ ହିଁ ଲାଭ ହବ,
2: ଅମଳ ବଢିବ, ଗଛ ହୃଷ୍ଟପୁଷ୍ଟ ରହିବ।
1: ଆମେ ଯୋଉ ଚାଷବାସ କରୁଛେ ବଜାର ଦରଟା ନ ଜାଣିଲେ ପୁଣି ଅସୁବିଧା ହବନି ଆମ ପାଇଁ।
2: ତମ କଥା ମୁତାବକ ବଜାର ଦର ବିଷୟରେ ଟିକେ ସୂଚନା ନବା ଆଉ କଣ।
1: ହଉ।
3: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିପଣନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ ଓଡ଼ିଶା ରାଜ୍ୟ ପାଇଁ ସର୍ବୋଚ୍ଚ ପନିପରିବା ଦର ହେଉଛି ପିଆଜ କିଲୋ ପ୍ରତି 55-60 ଟଙ୍କା, ବିଲାତି ବାଇଗଣ କିଲୋ ପ୍ରତି 60-70 ଟଙ୍କା, ବାଇଗଣ କିଲୋ ପ୍ରତି 40-60 ଟଙ୍କା, ପୋଟଳ କିଲୋ ପ୍ରତି 40-80 ଟଙ୍କା, ବିନ୍ସ କିଲୋ ପ୍ରତି 70-100 ଟଙ୍କା, ଭେଣ୍ଡି କିଲୋ ପ୍ରତି 60 ଟଙ୍କା, କଞ୍ଚା ଲଙ୍କା କିଲୋ ପ୍ରତି 200 ଟଙ୍କା, ଅଦା କିଲୋ ପ୍ରତି 250 ଟଙ୍କା, ରସୁଣ କିଲୋ ପ୍ରତି 400 ଟଙ୍କା, ଫୁଲକୋବି କିଲୋ ପ୍ରତି 30-40 ଟଙ୍କା, ବନ୍ଧାକୋବି କିଲୋ ପ୍ରତି 30-40 ଟଙ୍କା, କଖାରୁ କିଲୋ ପ୍ରତି 12-20 ଟଙ୍କା। ମନେ ରଖନ୍ତୁ, ପ୍ରକାଶ କରାଯାଇଥିବା ପନିପରିବାର ଦର ବିଭିନ୍ନ ଜିଲ୍ଲା ତଥା ହାଟ ବଜାରରେ ଖାଉଟିମାନଙ୍କର ଆବଶ୍ୟକତା ଓ ପନିପରିବାର ଉପଲବ୍ଧତା ଅନୁସାରେ କମ୍ ବେଶି ହେବାର ସମ୍ଭାବନା ରହିଛି।
2: ପାଗ ତ ଫିଟିଲାଣି, ପୁଣି ଗୋଟେ କଣ କହୁଛନ୍ତି, ପୁଣି କଣ ପାଗ ବଦଳି ଯିବ ବୋଲି
1: କି କଥା କହୁଛୁ? ଆମେ ହଉଛୁ ଚାଷୀ ବନ୍ଦୀ ଲୋକ, ଆମେ ଯଦି ପାଣିପାଗକୁ ଜଗିକି ଚାଷବାସ ନ କରିବା ପୁଣି ଅସୁବିଧାରେ ପଡିବା।
2: ମାନେ କଣ କହିବାକୁ ଚାହୁଁଛ?
1: ଆଗ ପାଣିପାଗ ଶୁଣିବା, ତାପରେ ଯାଇ କାର୍ଯ୍ୟକ୍ରମରୁ ବିଦାୟ ନେବା, ତୁ ଜମା ଉଚ୍ଛନ ହବୁନି।
2: ହଉ। ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ମିଳିଥିବା ସୂଚନା ମୁତାବକ ଆଗାମୀ 24 ଘଣ୍ଟା ଭିତରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ହାଲକା ବା ମଧ୍ୟମ ଧରଣର ବର୍ଷା ହୋଇପାରେ। ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ମଧ୍ୟ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ଜିଲ୍ଲାର ଗୋଟିଏ ବା ଦୁଇଟି ସ୍ଥାନରେ ଭାରି ବର୍ଷା ହୋଇପାରେ, 30-40 କିଲୋମିଟର ବେଗର ପବନ ବୋହିବା ଲାଗି ଆଗୁଆ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର।
3: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।

ନମସ୍କାର ଶ୍ରୋତା ବନ୍ଧୁ, ଆପଣମାନଙ୍କୁ ସ୍ୱାଗତ ଜଣାଉଛି ଆମର ଆଜିର ବିଜ୍ଞାନ ବାର୍ତ୍ତା କାର୍ଯ୍ୟକ୍ରମକୁ। ଶ୍ରୋତାବନ୍ଧୁ, ତାମିଲନାଡ଼ୁ ରାଜ୍ୟରେ ହେଉଥିବା ଏକ ଖେଳ ଜାଲିକାଟୁ ବିଷୟରେ ଆପଣମାନେ ପ୍ରାୟ ସମସ୍ତେ ଜାଣିଥିବେ। ବିଶେଷ କରି ତାମିଲ ନବବର୍ଷ ପାଳନ ସମୟରେ ଏହି ଜାଲିକାଟୁ ବହୁତ ପ୍ରସିଦ୍ଧ। ମଣିଷ ଏବଂ ବଳଦର ଲଢ଼େଇ, ଯାହାକି ପଶୁମାନଙ୍କ ପ୍ରତି ନିଷ୍ଠୁରତାର ଏକ ଜ୍ୱଳନ୍ତ ପ୍ରତୀକ। ଏହି ଜାଲିକାଟୁ ଯାତ୍ରାକୁ ବନ୍ଦ କରିବା ପାଇଁ ପ୍ରଶାସନ ତଥା ନ୍ୟାୟାଳୟ ସମସ୍ତ ବ୍ୟଗ୍ର ଥିଲେ ମଧ୍ୟ ଏହା ରାଜନୀତିର ପଶାପାଲିରେ ଏକ ଗୋଟି ହୋଇ ରହିଯାଇଛି। ଏହା ଉପରେ ମଧ୍ୟ ଏକ ଚଳଚ୍ଚିତ୍ର ପ୍ରସ୍ତୁତ ହୋଇସାରିଛି। ଶ୍ରୋତାବନ୍ଧୁ, କେବଳ ଜାଲିକାଟୁ ନୁହେଁ, ଏମିତି ଅନେକ ଖେଳ ଅଛି ଯେଉଁଥିରେ ବିଭିନ୍ନ ପ୍ରକାରର ପ୍ରାଣୀମାନଙ୍କୁ ଉପଯୋଗ କରାଯାଇଥାଏ। ଏହା ବାଦ୍ ମଣିଷମାନଙ୍କର ସୁଖଭୋଗ ପାଇଁ ଅନେକ ନିରୀହ ପଶୁଙ୍କୁ ଅକଥନୀୟ

ଅଭାବନୀୟ ଯନ୍ତ୍ରଣା ଦିଆଯାଇଥାଏ। ଆମ ଜୀବନ୍ତ ଗ୍ରହ ପୃଥିବୀ କେବଳ ମଣିଷର ବାସସ୍ଥାନ ନୁହେଁ, ଏହା ବିଭିନ୍ନ ପ୍ରାଣୀ ଓ ଉଦ୍ଭିଦଙ୍କୁ ନେଇ ଜୀବଜଗତ ଗଢ଼ିଛି। କିନ୍ତୁ ମଣିଷର କ୍ରୂରତା ଏତେ ଅଧିକ ହୋଇଯାଇଛି ଯେ ଧୀରେ ଧୀରେ ଜୀବଜଗତରୁ ଅନେକ ପ୍ରଜାତି ଲୋପ ପାଇବାକୁ ବସିଲେଣି, ଯାହାଫଳରେ ଜୈବ ବିବିଧତାର ଦ୍ରୁତ ଅବକ୍ଷୟ ଘଟି ଚାଲିଛି। ଶ୍ରୋତାବନ୍ଧୁ, ଜୀବଜଗତର ଶ୍ରେଷ୍ଠ ପ୍ରାଣୀ ହେଉଛି ମଣିଷ। ଏହାର ବିଶେଷତ୍ୱ ହେଉଛି ଦୟା, କ୍ଷମା, ସହନଶୀଳତା ଓ ସହାନୁଭୂତିତା। କିନ୍ତୁ ଅନ୍ୟ ଜୀବ ପ୍ରତି ମଣିଷର ନିଷ୍ଠୁରତା ଏବେ ସୀମା ଟପିସାରିଛି। ଆମ ହିନ୍ଦୁ ଧର୍ମରେ ଜୀବେ ଦୟାକୁ ଅତ୍ୟନ୍ତ ଗୁରୁତ୍ୱ ପ୍ରଦାନ କରାଯାଇଅଛି। ଆମ ବେଦ ଉପନିଷେଦରେ ପ୍ରତ୍ୟେକଟି ଜୀବର ମହତ୍ତ୍ୱକୁ ପ୍ରତିପାଦନ କରାଯାଇଅଛି। ସେହିପରି ବୌଦ୍ଧ ଧର୍ମ ଓ ଜୈନ ଧର୍ମରେ ମଧ୍ୟ ଜୀବମାନଙ୍କୁ ସୁରକ୍ଷା ଦେବା ସହିତ ତାଙ୍କ ପ୍ରତି ଦୟାଭାବ ଓ ସହାନୁଭୂତିକୁ ଗୁରୁତ୍ୱ ଦିଆଯାଇଅଛି। ଆମ ଦେଶ ଭାରତ ସାରା ପୃଥିବୀକୁ ଏହି ବାର୍ତ୍ତା ଦେଇଛି, ଯେଉଁଠି ପଶୁମାନଙ୍କୁ ମଧ୍ୟ ପୂଜା କରାଯାଇଥାଏ। ବିଭିନ୍ନ ଦେବଦେବୀମାନଙ୍କର ବାହନ ହିସାବରେ ପଶୁ ଓ ପକ୍ଷୀମାନେ ରହିଛନ୍ତି, ସେମାନଙ୍କୁ ତେଣୁ ସୁରକ୍ଷା ଦେବା ସହିତ ପୂଜା ମଧ୍ୟ କରାଯାଇଥାଏ। ଶ୍ରୋତାବନ୍ଧୁ, ପ୍ରତ୍ୟେକ ବର୍ଷ ଅକ୍ଟୋବର ମାସ 4 ତାରିଖରେ ପାଳିତ ହୋଇଥାଏ ବିଶ୍ୱ ପ୍ରାଣୀ ମଙ୍ଗଳ ଦିବସ ବା ୱାର୍ଲ୍ଡ ଏନିମଲ୍ ୱେଲ୍ଫେୟାର୍ ଡେ। ଆମ ଜୀବନରେ ପ୍ରାଣୀମାନଙ୍କର ମହତ୍ୱ ବହୁତ ଅଧିକ। ଆଜି ସେହି ସମସ୍ତ ପ୍ରାଣୀମାନଙ୍କର ସୁରକ୍ଷା ଓ ମହତ୍ୱ ବିଷୟରେ ଆମେ ଆମ କାର୍ଯ୍ୟକ୍ରମରେ ଏହି ୱାର୍ଲ୍ଡ ଏନିମଲ୍ ୱେଲ୍ଫେୟାର୍ ଡେ ଉପରେ ଏକ ବୈଜ୍ଞାନିକ ତଥ୍ୟଭିତ୍ତିକ ଆଲୋଚନାଟିଏ ପ୍ରସ୍ତୁତ କରିଅଛୁ।

ସ୍ପଟ୍ ପ୍ୟାଲେସ୍ରେ 1925 ମସିହାରେ ପାଳନ କରାଯାଇଥିଲା। 1931 ମସିହାରେ ଇଣ୍ଟରନ୍ୟାସନାଲ୍ ଏନିମଲ୍ ପ୍ରୋଟେକ୍ସନ୍ କଂଗ୍ରେସ ପ୍ରତିଷ୍ଠା ହୋଇଥିଲା। ଏହା ପରଠାରୁ ମଣିଷ ଏବଂ ପଶୁମାନଙ୍କ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଅନେକ ଯୋଜନାମାନ ବିଭିନ୍ନ ଦେଶମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିଲା ଏବଂ ଏହା ପରଠାରୁ ପଶୁମାନଙ୍କୁ ମଣିଷର ଏକ ଅବିଚ୍ଛେଦ୍ୟ ବନ୍ଧୁ ହିସାବରେ ଗଣନା କରାଯାଇ ଆସୁଅଛି।

ଶ୍ରୋତା ବନ୍ଧୁ, ବିଭିନ୍ନ ପଶୁପକ୍ଷୀ ମଣିଷକୁ ବହୁତ କ୍ଷେତ୍ରରେ ସାହାଯ୍ୟ କରିଥାନ୍ତି, ତେଣୁ ତାଙ୍କ ସୁରକ୍ଷା ଅତ୍ୟାବଶ୍ୟକ ଅଟେ। ସେମାନଙ୍କ ପ୍ରତି ନିଷ୍ଠୁରତାକୁ ବନ୍ଦ କରିବା ପାଇଁ ଏହି ବିଶ୍ୱ ପ୍ରାଣୀ ମଙ୍ଗଳ ଦିବସର ମୁଖ୍ୟ ବାର୍ତ୍ତା ଅଟେ। ରାସ୍ତା କଡ଼ରେ ବୁଲୁଥିବା ଗାଈ ଗୋରୁ କୁକୁରଙ୍କୁ ଆବଶ୍ୟକ ଅନୁସାରେ ଖାଦ୍ୟ ଯୋଗାଇବା, ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ବିଭାଗ ଦ୍ୱାରା ଦରକାର ବେଳେ ସେମାନଙ୍କୁ ଚିକିତ୍ସା ସେବା ଯୋଗାଇଦେବା, କଂସେଇଖାନାରେ ଯନ୍ତ୍ରଣାଦାୟକ ମୃତ୍ୟୁରୁ ସେମାନଙ୍କୁ ସୁରକ୍ଷା ଦେବା, ଅବାଧ ଶିକାର, ସ୍ମଗ୍ଲିଂ ଇତ୍ୟାଦିକୁ ବନ୍ଦ କରିବା, ତାଙ୍କୁ ଖାଦ୍ୟ ଆକାରରେ ବ୍ୟବହାର କରିବାକୁ ନିଷିଦ୍ଧ କରିବା ପାଇଁ ପ୍ରଚେଷ୍ଟା ଜାରି ରହିଛି। ପ୍ରାଣୀମାନଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ଏନ୍ଜିଓ ପେଟା ବିଜ୍ଞାନଗାରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ହେଉଥିବା ଡିସେକ୍ସନ୍ ବା ବ୍ୟବଚ୍ଛେଦକୁ ଉଠାଇବାରେ ବଡ଼ ଭୂମିକା ଗ୍ରହଣ କରିଥିଲେ।

ଆମେ ସମସ୍ତେ ସାମିଲ ହୋଇ ତାଙ୍କର ମଙ୍ଗଳ କରିବା। ଆଜିର ବିଜ୍ଞାନ ବାର୍ତ୍ତା କାର୍ଯ୍ୟକ୍ରମକୁ ଏଇଠି ରଖୁଛି। ଆଜି ଏଥିରେ ୱାର୍ଲଡ ଏନିମଲ ୱେଲଫେୟାର ଡେ ପାଳନ ସମ୍ପର୍କିତ ଏକ ଆଲୋଚନାଟିଏ ଶୁଣିଲେ। ପ୍ରସ୍ତୁତି ଓ ଉପସ୍ଥାପନାରେ ମୁଁ ସ୍ମିତା ଦାସ। ଆପଣମାନଙ୍କୁ ଆମ କାର୍ଯ୍ୟକ୍ରମ କେମିତି ଲାଗିଲା ଆମକୁ ଚିଠି ଲେଖି ନିଶ୍ଚୟ ଜଣାଇବେ। ଆମକୁ ଚିଠି ଲେଖିବାର ଠିକଣା ହେଉଛି ବିଜ୍ଞାନବାର୍ତ୍ତା ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା। ପିନ୍କୋଡ଼୍ 7570002। ରହୁଛି, ନମସ୍କାର।

ଲକ୍ଷ୍ୟ କରିବେ ମୋର ଉପସ୍ଥିତ ପଣ୍ଡିତ ମଣ୍ଡଳୀ, ମୁଁ ଆଜି ପଣ୍ଡିତ ଆପଣ ମାନଙ୍କ ଆଗରେ ଗୋଟିଏ ମହାଭାରତର କାହାଣୀଟିଏ ବର୍ଣ୍ଣନା କରିବାକୁ ଯାଉଛି।

0: ମହାରାଣୀ ମୋ ପ୍ରଣାମ ଗ୍ରହଣ କରିବେ।
1: ଆରେ ବା କୁଆଡେ ଆସିଲୁ?
0: ମୁଁ ଯାଉଛି ମା ଆଜି ମହାଭାରତ ଯୁଦ୍ଧରେ ଯୋଗଦାନ କରିବା ପାଇଁ।
2: ବଡ଼ା
1: ବାବୁ କାଇଁ ଯୁଦ୍ଧକୁ?
0: ପିତାଙ୍କର ଯଦି ବିପଦ ପଡିଛି ପୁତ୍ର ହୋଇ ସାହାଯ୍ୟ କରିବା କଣ ମୋର କର୍ତ୍ତବ୍ୟ ନୁହେଁ ମା?
1: ହଁ ଠିକ, କିନ୍ତୁ ଯା ଶୀଘ୍ର ଫେରି ଆସିବୁ।
0: ମୁଁ କାଲି ଫେରି ଆସିବି ମା।
1: କାଲି ଫେରି ଆସିବୁ?
0: ଆଜି ମାଙ୍କ ଠାରୁ ବିଦାୟ ନେଇ ପଣ୍ଡିତ ବେଲାବାଳୀ ସୁତ ବେଲାଳସନ ଚାଲି ଯାଉଛି ଭାରତ ସମରରେ ଯୋଗଦାନ କରିବା ନିମିତ। ଯାଇ ଯେତେବେଳେ ପହଞ୍ଚିଗଲା ନିକଟବର୍ତ୍ତୀ ହେଇଯାଇଛି କୁରୁକ୍ଷେତ୍ର ଶିଳା।

0: ପଣ୍ଡିତ ଅନତି ଦୂରରେ ଶିଳା ଉପରେ ସ୍ୱର ଗୁଡାକ ଖସି ସୁନ୍ଦର ସଜେଇ ଦଉଛି ବେଲାଳ ସେନ। ଏହି ସମୟରେ ଆଜ୍ଞା ମାୟାଧର କୃଷ୍ଣ ଆସି ତା ସମ୍ମୁଖରେ ଉପସ୍ଥିତ ହୋଇଗଲେ।
1: ନମସ୍କାର ଠାକୁର ନମସ୍କାର।
0: ବେଲାବଳି ସୁତ ବେଲାଳ ସେନ ଆଜି ପ୍ରଣାମ କଲା କୃଷ୍ଣ ବାସୁଦେବଙ୍କୁ, କଲା ଭଜ।

0: କୃଷ୍ଣ ଠାକୁରଙ୍କ ଚରଣରେ ଆଜି ପ୍ରଣାମ ଜଣାଇ ଦେଲା ପୁତ୍ର ବେଲାଳ ସେନ। କହିଲା ପ୍ରଭୁ ମୋ ପ୍ରଣାମ ଗ୍ରହଣ
1: କରନ୍ତୁ।
0: ମୁଁ ଭୀମ ପୁତ୍ର ବେଲାଳ ସେନ।
2: ଭୀମ ପୁତ୍ର ବେଲାଳ ସେନ
0: ମହାଭାରତ ଯୁଦ୍ଧରେ ଯୋଗଦାନ କରିବା ନିମିତ୍ତ ମୁଁ ଏ ସ୍ଥାନକୁ ଆସିଛି। ପ୍ରଭୁ ମୋ ପିଲା ଲୋକ, ମୁଁ ଭୀମ ପୁତ୍ର, ମୁଁ ବୀର ପୁତ୍ର, ବୀର ରକ୍ତରେ ମୋ ଶରୀର ଗଠିତ। ମୋ ପିଲା ଲୋକ ଯୁଦ୍ଧ କରିପାରିବି ମାନେ? ମୁଁ ଶୁଣିଛି 18 ଦିନ ମହାଭାରତ ଯୁଦ୍ଧ ହବ। ମୁଁ ଏକ ମୁହୂର୍ତ୍ତରେ ଯୁଦ୍ଧ ସମାପ୍ତ କରିବାକୁ ଚାହେଁ। ଗୋଟିଏ ମୁହୂର୍ତ୍ତରେ ଶତ୍ରୁପକ୍ଷକୁ ମାରିଦେଇ ମୁଁ ପଳେଇବି।
2: ଆଚ୍ଛା ଠିକ ଅଛି, ତୁ ପାରିବୁ କି ନ ପାରିବୁ ପରୀକ୍ଷା
0: ଆପଣ ମତେ ପରୀକ୍ଷା କରିବେ? କରନ୍ତୁ ପ୍ରଭୁ। କୃଷ୍ଣ

ଆସନର ସ୍ୱର ଯାଇ ଆଜ୍ଞା ସିନ୍ଦୁର ଗାର ଟାଣି ନିଜର ଅଙ୍ଗୁଷ୍ଠିରେ ଆସି ଲାଗିଗଲା ଅସ୍ତ୍ର ଖସିଲା ବେଲାଳ ସେନ ବେଲା।

0: ଆସିଲା ଆଜ୍ଞା ବେଲାଳ ସୁନା କହିଲେ ପ୍ରଭୁ
1: ପ୍ରଭୁ
0: ଆପଣ ଏଡ଼େ କପଟିଆ ମୋରି ଆଙ୍ଗୁଷ୍ଠିରେ ଆପଣ ଲୁଚିଛନ୍ତି ଆପଣ ତଳୁ ଓହ୍ଲେଇ ଆସନ୍ତୁ ପ୍ରଭୁ। କୃଷ୍ଣ ହସିଦେଲେ କହିଲେ ଧନ୍ୟରେ ବୀର ମୁଁ କଣ 8 ଦିନ ମହାଭାରତ ଯୁଦ୍ଧ କରିବି ସ୍ଥିର କରିଛି।

0: ମାଟି ମୋ ହାତରେ ପ୍ରଦାନ କର। ବେଲାରସେନ ସ୍ଥିର ହୋଇଗଲା।
1: ଠାକୁରେ
0: କହିଲେ, ପ୍ରଭୁ ଆପଣ ଏଡ଼େ କପଟି, ଆପଣ ମୋ ଶିର କମଳ ତାକୁ କାଟି ନେବେ, କିନ୍ତୁ 18 ଦିନ ମହାଭାରତ ଯୁଦ୍ଧ ଦେଖିବି ବୋଲି ମନରେ ବାସନା ପୋଷଣ କରି ଆସିଥିଲି ପ୍ରଭୁ, ଆପଣ ଏତିକି ବର ଦିଅନ୍ତୁ ପ୍ରଭୁ, 18 ଦିନରେ ମସ୍ତକରେ ଜୀବନ ରହିବ, ମୁଁ ମହାଭାରତ ଯୁଦ୍ଧକୁ ଦର୍ଶନ କରିବି। ଠାକୁର କହିଲେ, ହଉ ରେ ବେଲାଳ, 18 ଦିନ ମହାଭାରତ ତୁ ଯୁଦ୍ଧ ଦେଖିବୁ, ମସ୍ତକକୁ କାଟି ମାୟା ଥର ବାସୁଦେବ ନୁ ଏଇ ଶୁଳି ଖମ୍ବରେ ସ୍ଥାପନ କଲେ। ଆଜ୍ଞା, ସରିଯାଇଛି 18 ଦିନ।

ପରସେ ଆପଣ ତ ତ୍ରିକାଳ ଜ୍ୟୋତି, ମୁଁ ଯାଉଛି ପୁଅ ବେଲାଳସନ, ମୋର ମହାଭାରତ ଯୁଦ୍ଧକୁ ଯାଇଛି, ଏକ ମୁହୂର୍ତ୍ତକୁ କହିକିରି ଗଲା, କିନ୍ତୁ କାହିଁକି ଏପର୍ଯ୍ୟନ୍ତ ଫେରିଲା ନାହିଁ, ମନଟା ଭଲ ଲାଗୁନାହିଁ ମୁନି ବର। ଆପଣ ତ ଖବର ଜାଣିଛନ୍ତି, ମୁନି ବର କୁହନ୍ତୁ ମୋ ପୁଅ ବେଲାଳ କୋଉଠି ଅଛି? ମୁନି ବର ପୁଅ ବେଲାଳ ସେନା ଆଉ ଦୁନିଆରେ ନାହିଁ। ହେ ମୁନି ବର, କୌରବ ପକ୍ଷ କେବେ ହେଲେ ତାର ବୀରତ୍ୱକୁ ଜୟ କରିପାରି ନଥିବେ, ପାଣ୍ଡବ ମାନେ ତ ମୋ ପୁଅକୁ ମାରିବେ ନାହିଁ, କୁହନ୍ତୁ ମୋ ପୁଅ ଭଲ କେମିତି? ମୁନି ବର କୃଷ୍ଣ ମାରିଛି, ସେ କୃଷ୍ଣକୁ ମୁଁ କେବେ କ୍ଷମା ଦେବି ନା। ହେ ମୁନି ବର, ହଉ ଆପଣ ବି ଦୟା ନିଅନ୍ତୁ, ମୁଁ ଯାଉଛି କୈଳାସ ପର୍ବତ। କୈଳାସ ପର୍ବତରେ ଭୀମ ଭାମିନୀ ବେଲାବଳି ଯାଇ ଡାକୁଛି ଦେବାଧିଦେବ ମହାଦେବଙ୍କୁ।

ଖୋଲି କାନ୍ଦି କାନ୍ଦି ଆଜି ମା ବେଲା ବାଳି ଦେଖି ଦେଇଛି କର୍ଣ୍ଣକୁ। କର୍ଣ୍ଣକୁ ଦେଖି କ୍ରୋଧ ଦ୍ୱିଗୁଣିତ ବଢିଛି, କହିଲା ନିର୍ଲଜଟା ମୋର ମରିଛି ଭଲ ହେଇଛି। ଇଏ ମନରେ ଭାବିଥିଲା ମୁଁ ଲାଖ ବିନ୍ଧିବି ଯାଜ୍ଞ ସେନିକି ନେଇ ଦୁର୍ଯ୍ୟୋଧନକୁ ଦେବି, ତେଣୁ ଇଏ ଆକୁ ଇ ପାର୍ଥ ଆଗ ମାରିଛି। ପାର୍ଥ ସ୍ୱରାଘାତ ହୋଇଲା ହତ ତେଣୁ କରି ନିର୍ଲଜ ନାରୀ ଅସମ୍ମାନ କରେ ଯେଉଁ ଜନ ମାନବ ନୁହେ ଦନୁଜ। ନାରୀମାନଙ୍କୁ ଅସମ୍ମାନ କରିବା ଲୋକ ମାନବ ନୁହେଁ ଦନୁଜରେ ଗଣ୍ୟ, ତେଣୁ ମରିଛି ଭଲ ହେଇଛି। ଦେଖିଲା ଗୁରୁ ଦ୍ରୋଣାଚାର୍ଯ୍ୟ ପଡ଼ିଛନ୍ତି, କହିଲା ଦ୍ରୋଣାଚାର୍ଯ୍ୟ ମରିଛନ୍ତି ଭଲ ହେଇଛି। ଇଏ ବ୍ରାହ୍ମଣରେ କ୍ଷତ୍ରିୟ ବୃତ୍ତିରେ ଅସ୍ତ୍ର ଧରିଥିଲେ, ଇଏ ଆଙ୍କ କୃତକର୍ମର ଫଳ ଭୋଗିବାରେ ତ ଭୋଗିବା କିଏ। ଆଜି ପୁତ୍ର ସୁମରି କାନ୍ଦି କାନ୍ଦି ବାଳି ଯେତେବେଳେ ରଣସ୍ଥଳରେ ବୁଲୁଛି, ପିତାମ ଭୀଷ୍ମ ଆଜି ସରସଜ୍ୟାରେ ଶୟନ କରିଛନ୍ତି, ଯନ୍ତ୍ରଣାରେ ଅତିଷ୍ଠ ପିତାମ ଭୀଷ୍ମ। କହିଲେ ଦୂରରେ କାହାର କାନ୍ଦଣା ସ୍ୱର ଶୁଭୁଛି, ଭାବିଲେ ହେବ ଏ ଗାନ୍ଧାରୀ ପୁତ୍ର ହରା ଜନନୀ ପୁତ୍ର ହରା ଚାହୁଁ ଚାହୁଁ ହେଲା ନିକଟ ନାଗରାଜ। ପିତାମ ଭୀଷ୍ମ ସରସଜ୍ୟାରେ ଶୋଇ ଭାବୁଛନ୍ତି ଏ କ'ଣ ଗାନ୍ଧାରୀ କି, ଚାହୁଁ ଚାହୁଁ ନାଗରାଜ ନନ୍ଦିନୀ ବେଲା ବଳି ଯାଇ ପ୍ରଣାମ କଲା, କହିଲା ପିତାମ ଭୀଷ୍ମ ପ୍ରଣାମ ଗ୍ରହଣ କରନ୍ତୁ। ମୁଁ ହଉଛି ବେଲାବାଳି ଭୀମ ନାରୀ ବେଲାବାଳି, ମୋ ପୁଅ ବେଲାରସନକୁ ଖୋଜିବାକୁ ଆସିଛି ପିତାମହ। ନାହିଁ ପିତାମହ, ମୋ ପୁଅକୁ କିଏ ମାରିଛି ଆପଣ ମତେ କୁହନ୍ତୁ।

ଜାଣନ୍ତୁ ପିତା ମୋ କୃଷ୍ଣ କୋଉଠି ଅଛି ତାକୁ ଆଜି ମୁଁ ନିଶ୍ଚୟ ମାରିବି। ଅନତି ଦୂରରେ ରହି ହସିଲେ କୃଷ୍ଣ ବାସୁଦେବ, ବେଲାବାଳି ଆସୁଛି ମୋତେ ମାରିବ। ଏ ହସି ହସି ପିତା ବାସ ନିକଟ।

0: ବସିଆ ସେ କୃଷ୍ଣ ଆସି ପହଞ୍ଚିଗଲେ କହିଲେ କିଏ ଭଉଣୀ ବେଲାବଳି
1: କଣ ହେଲା ଭଉଣୀ କାହିଁକି
0: କାହିଁକି କାନ୍ଦୁଛୁ ରେ ମା ଆଜି ବେଲାବଳି ରାଗିଗଲା କହିଲା କୃଷ୍ଣ ଏ ରାଗେ ବେଲାବଳି ଡାକେ ଶୁଣା ମୋ ବଚନ ଯୁଦ୍ଧ ବି

ସରିଗଲା ମା, ପାଣ୍ଡବ ମାନେ ଜୟଲାଭ କଲେ। ପାଞ୍ଚ ପାଣ୍ଡବ ମାନେ ଜୟଧ୍ୱନି ଉଚ୍ଚାରଣ କରି ନିଜ ପୁରକୁ ବାହୁଡ଼ି ଆସିଲେ। କୁନ୍ତୀ।

ମା କୁନ୍ତି ଦ୍ରୌପଦୀଙ୍କୁ ସାଙ୍ଗରେ ଧରି ବାହାରିଲେ ଯିଏ ରଣପ୍ରବୀଣ ଯିଏ ମହାଭାରତ ଯୁଦ୍ଧ ଯାଇ ତାକୁ ହିଁ ଅର୍ଘ୍ୟ ଦିଆଯିବ। ପାଞ୍ଚ ଜଣ ବଡ଼ିମା ଭାଷଣ କଲେ, କହିଲେ ମୁଁ ବଡ଼, ଇଏ କହିଲେ ମୁଁ ବଡ଼, ପାଞ୍ଚ ଭାଇ ଯାକ କହିଲେ ମୁଁ ବଡ଼। ମା କେହି ଅର୍ଘ୍ୟ ନେବା ପାଇଁ ଯୋଗ୍ୟ ହେଲେ ନାହିଁ। କହିଲେ ବେଲାଳସନ ତ ସବୁ ରଣ ଦେଖିଛି, ତାକୁ ଚାଲ ପଚାରିବା। ଶେଷ

0: ପାଞ୍ଚ ଭାଇ ଯାକ ମୋରି ଉପସ୍ଥିତିରେ ଯାଇ ମା ବେଲାଳ ସେନକୁ ପଚାରିଲେ, ବାବୁ ବେଲାଳ ସେନରେ ପ୍ରକୃତରେ କିଏ କାହାକୁ ମାରିଛି କହ?
1: କିନ୍ତୁ କେହି କାହାକୁ ମାରି ନାହାନ୍ତି।
0: ବେଲାଳ ସେନର ମୁଣ୍ଡା ଆଜ୍ଞା ହସି ଉଠିଲା। ବେଲାଳ

ବସିଲା, କହିଲା କେହି କାହାକୁ ପ୍ରଭୁ ମାରି ନାହାନ୍ତି, ଉପରୁ ଗୋଟେ ଚକ୍ର ପତନ ହୁଏ, କୌରବ ମାନଙ୍କୁ ଥୋଡେ ମାରେ, ପାଣ୍ଡବ ପାଖକୁ ଥୋଡେ ମାରେ, ଚାଲିଯାଏ, କେହି କାହାକୁ ମାରି। ଏହା ଶୁଣି ଭୀମସେନ ରାଗେ ଜୋର ଜୋର ପିଟିଦେଲା ମାଥେ ନେଇ ଗୋଦା ତାଳେ। ଭୀମସେନ କ୍ରୋଧରେ ପ୍ରଜ୍ୱଳିତ ହୋଇ ମା କାଳେବର ଗୋଦାକୁ ନେଇ ପିଟିଦେଲା, ମୁଣ୍ଡ ସତ ଚୂର୍ଣ୍ଣ ବିଚୂର୍ଣ୍ଣ ହେଇଗଲା ରେ ମା। ତେଣୁ ଭୀମ ଯେତେବେଳେ ତୋ ପୁଅକୁ ମାରିଛି, ଏ କୃଷ୍ଣଙ୍କୁ ତୁ ମାରିବୁ? ମାର, ମୋର ସେଥିରେ କହିବାର କିଛି ନାହିଁ। କାନ୍ଦି ଉଠିଲା ବେଲା।

ପଣ୍ଡିତା ଆଜି କୃଷ୍ଣ ଶତ୍ରୁ ନୁହନ୍ତି, ଭୀମସେନ ମାରିଛି ପୁଅକୁ, ଏ କଥା ଜାଣିଲା ବେଲାବେଳି କହିଲା ଏ ଜୀବନରେ ଆଉ କଣ ସ୍ୱାମୀ ହନ୍ତା ହେବି, ପୁଅ ତ ଯାଇଥିଲା, ସ୍ୱାମୀକୁ ଆଉ କାହିଁକି ମାରିବି, କହିଲା ସ୍ୱାମୀ ଗୁରୁ।

0: କିଛି ଦିନ ପରେ ପୁଣ୍ଡରକ ତୀର୍ଥରେ ଆଜ୍ଞା ବାରୁଣୀ ଯୋଗ ପଡିଲା
1: ପଡିଲା
0: ବାରୁଣୀ ଯୋଗକୁ କୃଷ୍ଣଙ୍କର ପରିବାର ଆସିଛନ୍ତି ପୁଣ୍ଡରକ ତୀର୍ଥକୁ ବାରୁଣୀ କରିବା ତେଣୁ ଆଜ୍ଞା ଯେତେବେଳେ ଶାମ୍ବକୁ ନାରୀ ବେଶ କଲେ ନା କୃଷ୍ଣ ପୁତ୍ର ମାନେ ଏ ଯୋଉ ଲୌହ ପାତ୍ର ପଡିଛି ଆକୁ ଉତ୍ତରରେ ଦେଇ ଆଜ୍ଞା ଚେଳ କହିଲେ ଶାଢୀ ପିନ୍ଧେଇ ଦେଲେ ଋଷି ମାନଙ୍କ ନିକଟରେ ଯାଇ ପ୍ରବେଶ କରିଗଲେ ପଚାରିଲେ ହେ ମହୋଦୟ ଇଏ ନାରୀ ଗର୍ଭରେ ପୁଅ ଅଛି କି ଝିଅ ଅଛି ଆପଣ କୁହନ୍ତୁ ଡାକିଲେ ଆରେ ହରି ନାରୀ ଗର୍ଭରେ ଅଛି ଆଜ୍ଞା ତାପସ କହିଲେ ଋଷି ମାନେ ଅଭିଶାପ ଦେଲେ କହିଲେ ଇଏ ନାରୀ ଗର୍ଭରେ ଲୌହର ମୂଷଳ ଅଛି ଆଜି

ଅନ୍ୟଥା ହେବ ନାହିଁ। ଶାମ୍ବୁ ଉଦରେ ଏଇ ଲହୁ ପାତ୍ରକୁ ଦେଇଛନ୍ତି, କହିଲେ ଆଜି ଇଏ ନାରୀ ପ୍ରସୂତି ହେବ, ଲହୁର ମୂଷଳ ଜନ୍ମ ହେବ, ଇଏ ଯଦୁବଂଶକୁ ନାଶ କରିବ। ଏଣେ ଭୟ ପାଇ ପୁଅମାନେ ଲହୁର ମୂଷଳ ନେଇ ଉଗ୍ରସେନଙ୍କର ନିକଟରେ ପ୍ରବେଶ କଲେ। କୃଷ୍ଣ ହସିଲେ, କହିଲେ ଆଉ ସମୟ ନାହିଁ, କହିଲେ ଭାଇ ବଳରାମ ଭାଇ ଯା ଅନନ୍ତ ରୂପୀ ଭାଇ ତମେ ସ୍ୱସ୍ଥାନକୁ। ତେଣୁ ହସିଲେ, କହିଲେ ଉଦ୍ଧବ।

ଉଦ୍ଧବ ଆଉ ସମୟ ନାହିଁ, ଏ ପୁଅ ମାନଙ୍କୁ ମରେଇ ମୁଁ ପୁରା ଶିଆଳି ଲତା ତଳକୁ ଯିବି, ମୋର ଅଭିଶାପ ପୂର୍ଣ୍ଣ ହବ। ଆଉ ନିଶ୍ଚୟ ଆଉ ସମୟ ନାହିଁ, ମୁଁ ବିଦାୟ ନଉଛି ଏଇଠାରୁ ପଣ୍ଡିତ।

ଶୁଣୁଥିଲେ ପାଲା ବେଲାଳସେନବଧ, ପରିବେଷଣ କଲେ କମଳା କୁମାରୀ ଶତପଥୀ ଏବଂ ତାଙ୍କର ସାଥୀ କଳାକାରମାନେ। ଆକାଶବାଣୀ ବାରିପଦା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଏକକ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆଜି ଏ କ୍ରମରେ ଶୁଣନ୍ତୁ ହିନ୍ଦୀ ଚଳଚ୍ଚିତ୍ର କୋଇ ମିଲ୍ ଗୟା।